ଆକାଶବାଣୀ ଜୟପୁର ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 24 ଦିନ 2026 ମସିହା ଜୁନ୍ ମାସର 14 ତାରିଖ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

0: ନିଜେ ଠିକ୍ ରହି ସମସ୍ତଙ୍କୁ ଶ୍ରଦ୍ଧା କରି ଖୁସି କରିବାକୁ ଚେଷ୍ଟା କରିବା। ଦେଖିବା ସମାଜ ମଧ୍ୟ ଆମକୁ ଖୁସି କରିବାକୁ ଚେଷ୍ଟା କରୁଛି, କିନ୍ତୁ ନିଜତ୍ୱ ହରାଇ କାହାରିକୁ ଖୁସି କରିବାକୁ ଯିବା ନାହିଁ, ତାହେଲେ ଆମେ ଦୁର୍ବଳତାର ସୀମା ରହିବ ନାହିଁ। ଆକାଶବାଣୀ ଜୟପୁର, ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी समाचार के साथ मैं मुकेश कुमार बल।

କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିଲେ ସଂସ୍କୃତରେ ଶ୍ଳୋକ ପୁରାତନ ରଚନାରୁ ଶିଳ୍ପୀ ଥିଲେ ଜଗନ୍ନାଥ ପାଣିଗ୍ରାହୀ ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ ବୀରେନ୍ଦ୍ର କୁମାର ଭୂୟାଙ୍କ ରଚନାର ଶିଳ୍ପୀ ଶ୍ୟାମାମଣି ଦେବୀ

ଆପଣମାନେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟିରେ ଶିଳ୍ପୀ ସୁଧା ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

0: ଶେଷ ହେଲା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ଥିଲେ ଜଗନ୍ନାଥ ପାଣିଗ୍ରାହୀ, ଶ୍ୟାମମଣି ଦେବୀ, ରାଧାକୃଷ୍ଣ ଭଞ୍ଜ, ସୁଧା ମିଶ୍ର ଏବଂ ସୁଭାଷ ଦାସ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 48ତମ ଭାଗ।
1: एपिसोड 48 4 8।

ଶୁଣିଲି ଗୋସ୍ୱାମୀ ତୁଳସୀଦାସ ବିରଚିତ ଧାରାବାହିକ ରାମଚରିତ ମାନସର 48ତମ ଭାଗ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ଆମେ ସମସ୍ତେ ଏକଥା ବୁଝୁ ଯେ ସୁଖ ବାଣ୍ଟିଲେ ବଢ଼େ ଏବଂ ଦୁଃଖ ବାଣ୍ଟିଲେ କମେ। ଦୁଃଖକୁ ବୋଝ ବୋଲି ବି କୁହାଯାଉଥାଏ। ଏଣୁ ବୋଝକୁ ଏକୁଟିଆ ବୋହିବା ତୁଳନାରେ ବନ୍ଧୁଙ୍କ ସହ ଭାଗ କରିଦେଇପାରିଲେ ସେ ଭାର ଲାଘବ ହୁଏ। ଏହି ମର୍ମରେ ସମଗ୍ର ବିଶ୍ୱ ଯଦି ଗୋଟିଏ କଷ୍ଟକୁ ଭାଗ କରି ପକାଏ ତେବେ କଷ୍ଟ ଆଉ କଷ୍ଟ ହୋଇ ରହିବ ନାହିଁ। ଗୋଟିଏ ସୁଖକୁ ସମଗ୍ର ବିଶ୍ୱ ଯଦି ଭୋଗ କରେ ତେବେ ସେ ସୁଖ ଅନ୍ତହୀନ ହୋଇପାରିବ। ଗୋଟିଏ ସଙ୍କୁଚିତ ଭାବ ନେଇ ଆମେ ନିଜ ଭିତରେ ନିଜେ ଦୁଃଖକୁ ନେଇ ଆଉଟି ହେବା ଅପେକ୍ଷା ତାକୁ ଜଣେ ସହୃଦୟ ବନ୍ଧୁ ନିକଟରେ ଖୋଲି କହିଦେବା ଅର୍ଥ ନିଜକୁ ହାଲୁକା ମନେ କରିବା। ମଣିଷ ମଣିଷ ଭିତରେ ଭାବର ବିନିମୟ ବାସ୍ତବରେ ଏଭଳି ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ ହିଁ ଉଦ୍ଦିଷ୍ଟ। ତେବେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିଚାର କରି ଆମ ନିଜକୁ ଆମେ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନ କରିଦେବା ଆମକୁ ହିଁ ନିଃସଙ୍ଗ ଜୀବନ ଆଡ଼କୁ ଟାଣି ନେଉଥାଏ। ଏହା ମୋର ତାହା ତାର ଏଭଳି ଭେଦଭାବ ଆମକୁ ସ୍ୱାର୍ଥପରତ କରିଦିଏ, ପ୍ରକାରାନ୍ତରେ ଆମକୁ ଏକୁଟିଆ ବି କରିଦିଏ। ଆମେ ଯେତେ ସମ୍ପତ୍ତି ସଂଗ୍ରହ କଲେ ବି ତାହା ଅର୍ଥହୀନ ହୋଇପଡ଼େ ଯେତେବେଳେ ଆମେ ନିଃସଙ୍ଗ ହୋଇଯାଉ। ତେବେ ସମାଜରେ ଅନ୍ୟ ସଭିଙ୍କୁ ନିଜର ବୋଲି ବିଚାର କରିବା ପାଇଁ ଆମକୁ ଯଥେଷ୍ଟ ଉଦାର ହେବାକୁ ହୁଏ। ବିଭିନ୍ନ କଥାକୁ ମୋର ମୋର କହି ଆମେ ଯେଉଁ ସ୍ୱାର୍ଥପରତା କରୁ ତାହା ଆମକୁ ଆମ ନିଜ ସ୍ୱଭାବଠାରୁ ଦୂର କରିବା ଆରମ୍ଭ କରେ। ଆମେ ସମଗ୍ର ବିଶ୍ୱକୁ ନିଜର କରିବାର ପ୍ରବୃତ୍ତିରୁ ଦୂରେଇ ଯାଇ ନିଜ ପାଇଁ ଏକ ସଂକୀର୍ଣ୍ଣ ପୃଥିବୀ ଗଢ଼ୁ ଏବଂ ଶେଷରେ ଏମିତି ହୁଏ ସମୟ ଆସେ ଯେତେବେଳେ ଆମ ପୃଥିବୀରେ ଆମେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଉ। ମଣିଷ ଯେଉଁ ଉପାଦାନରେ ଗଢ଼ା ସେ କଦାପି ଏକୁଟିଆ ରହିବା ସହଜ ନୁହେଁ। ପରିବାର, ସମାଜ, ଜଗତ ଏମିତି ତାର ବିସ୍ତୃତି ହିଁ ତାର ପ୍ରକୃତିଦତ୍ତ ଲକ୍ଷଣ। ତେବେ କେଉଁ ଏକ ସଂକୀର୍ଣ୍ଣ ସ୍ୱାର୍ଥ ତାକୁ ବାରମ୍ବାର ସଙ୍କୁଚିତ କରିଦେଉଥାଏ। ବିଶ୍ୱକୁ ଭଗବାନଙ୍କ ଅବଦାନ ଏବଂ ସେହି ବିଶ୍ୱରେ ସେ କେବଳ ଏକ ନଗଣ୍ୟ ଅସ୍ତିତ୍ୱ ବୋଲି ବିଚାର କଲେ ହିଁ କ୍ରମଶଃ ସେ ଏକ ଉଦାରତା ଅନୁଭବ କରିବାରେ ସମର୍ଥ ହୁଏ। ବ୍ୟଷ୍ଟିରେ ନୁହେଁ, ବରଂ ସମଷ୍ଟିରେ ହିଁ ତାର ଜୀବନ ପୁଷ୍ଟ ହୋଇପାରେ ବୋଲି ଏକ ବିଚାର ତାକୁ ସାମାଜିକତା ଶିଖାଇପାରେ। ଆମ ଶାସ୍ତ୍ର କହେ, ଅୟମ୍ ନିଜ ପରୋବେତି ଗଣନା ଲଘୁଚିଏ ତେସାମ ଉଦାର ଚରିତା ନାମ ତୁ ବସୁଧୈବ କୁଟୁମ୍ବକମ୍। କାହାକୁ ମୋର ନିଜର ଏବଂ ଅନ୍ୟ କାହାକୁ ମୋର ପର ବୋଲି ଏକ ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ବିଚାର କରିପାରିଲେ ଜୀବନ ଯେଉଁ ଆତ୍ମୀୟତାରେ ଭରିଯାଏ ସେହି ଆତ୍ମୀୟ ଭାବ

ଆମ ଜୀବନକୁ ବାସ୍ତବରେ ସାର୍ଥକ କରିବାର କ୍ଷମତା ବହନ କରେ। ମୁଁ ଯେବେ ମୋ ନିଜ ପାଇଁ ନୁହେଁ ମୁଁ କିଏ, ମୁଁ ଯେବେ କେବଳ ମୋ ପାଇଁ ତ ମୁଁ କ'ଣ। ଏଇ ମୁହୂର୍ତ୍ତରେ ଯେବେ ମୁଁ ମୋ ଅନ୍ତରର ଡାକ ନ ଶୁଣେ ତ କେବେ ଶୁଣିବି। ମୋ ନିଜ ପାଇଁ, ଏଣୁ ମୋତେ ହିଁ କିଛି କରିବାକୁ ହୁଏ। କିନ୍ତୁ ମୋ ନିଜଠାରେ ସୀମିତ ହୋଇଗଲେ ମୋ ଜୀବନ ପଶୁତୁଲ୍ୟ ଜୀବନ ପାଲଟିଯାଏ। ମୋତେ ଅନ୍ୟ ଅନେକଙ୍କ ପାଇଁ ବି କିଛି କରିବାକୁ ହେବ, ଏବଂ ଯାହା କିଛି ବି କରିବାକୁ ହେବ ତାକୁ ଏଇ ମୁହୂର୍ତ୍ତରେ କରିବାକୁ ହେବ। ବେଳ କାଳକୁ ଅପେକ୍ଷା କରି ମୋ ଅନ୍ତରର ଆବେଦନକୁ ଏଡ଼ାଇଯିବା ବାସ୍ତବରେ ଏକ ପ୍ରବଞ୍ଚନା ହିଁ ହେବ। ଆମ ଅନ୍ତରର ସ୍ୱାଭାବିକ ଆବେଦନ ଅଚିରେ କ୍ରିୟମାଣ ହେଉ, ଆମ ଦେଇ ଭଗବତୀ ଇଚ୍ଛା ଫଳବତୀ ହେଉ, ମଣିଷ ଜନ୍ମ ସାର୍ଥକ ହେଉ।

0: ଶୁଣିଲି ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ମୁଗ ଚାଷ ବିଷୟରେ। ମୁଗ ଏକ ଗୁରୁତ୍ୱପୂର୍ଣ୍ଣ ଡାଲି ଜାତୀୟ ଫସଲ। ଏହାର ଦାନାରେ ପ୍ରଚୁର ପରିମାଣର ପ୍ରୋଟିନ, ଭିଟାମିନ୍ ଏବଂ ଖଣିଜ ତତ୍ତ୍ୱ ରହିଥାଏ। ମୁଗ ଚାଷ କମ୍ ଖର୍ଚ୍ଚରେ ଭଲ ଲାଭ ଦେଇଥାଏ ଏବଂ ମାଟିର ଉର୍ବରତା ବଢ଼ାଇବାରେ ମଧ୍ୟ ସହାୟକ ହୁଏ। ମୁଗ ଚାଷ ପାଇଁ ଦରସା ଏବଂ ବାଲିଆ ଦରସା ମାଟି ଉପଯୁକ୍ତ। ଜମିରେ ପାଣି ଜମି ରହିବା ଉଚିତ ନୁହେଁ। ଚାଷ ପୂର୍ବରୁ ଜମିକୁ 2-3 ଥର ହଳ କରି ଭଲ ଭାବରେ ପ୍ରସ୍ତୁତ କରିବା ଦରକାର। ଉନ୍ନତମାନର ବିହନ ବ୍ୟବହାର କଲେ ଏହି ଚାଷରେ ଭଲ ଅମଳ ମିଳେ। ବୁଣାବୁଣି ପୂର୍ବରୁ ବିହନ ବିଶୋଧନ କରିବା ଉଚିତ। ଧାଡ଼ିରୁ ଧାଡ଼ି ପ୍ରାୟ 30 ସେଣ୍ଟିମିଟର ଏବଂ ଗଛରୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବିହନକୁ ବୁଣାଯାଇଥାଏ। ମୁଗ ଫସଲରେ ଅଧିକ ସାରର ଆବଶ୍ୟକତା ନାହିଁ। ଗୋବର ଖତ ଏବଂ ସନ୍ତୁଳିତ ରାସାୟନିକ ସାର ବ୍ୟବହାର କଲେ ଭଲ ଫଳ ମିଳିଥାଏ। ନିୟମିତ ତୃଣ ନିୟନ୍ତ୍ରଣ କରିବା ଆବଶ୍ୟକ। ମୁଗ ଫସଲରେ ମାହୁ ପୋକ, ଶୁଣ୍ଢି ପୋକ ଏବଂ ପତ୍ରଦାଗ ରୋଗ ଦେଖାଯାଇପାରେ। ସମୟ ସମୟରେ ଫସଲ ନିରୀକ୍ଷଣ କରି ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବା ଆବଶ୍ୟକ। ବୁଣାବୁଣିର ପ୍ରାୟ 60-70 ଦିନ ପରେ ମୁଗ ଫସଲ ଅମଳ ଯୋଗ୍ୟ ହୁଏ। ଠିକ୍ ଭାବରେ ସଂରକ୍ଷଣ କଲେ ଦାନା ଦୀର୍ଘ ସମୟ ଭଲ ରହିଥାଏ। ବୈଜ୍ଞାନିକ ପଦ୍ଧତିରେ ମୁଗ ଚାଷ କଲେ ଭଲ ଉତ୍ପାଦନ ସହିତ ଚାଷୀମାନେ ଅଧିକ ଲାଭ ପାଇପାରିବେ। ଏହା ମାଟିର ଉର୍ବରତା ବୃଦ୍ଧି କରିବା ସହିତ ଖାଦ୍ୟ ସୁରକ୍ଷାରେ ମଧ୍ୟ ସହାୟକ ହୁଏ। ମୁଗ ଚାଷ ପାଇଁ ଉଷ୍ଣ ଜଳବାୟୁ ଏବଂ ଭଲ ଜଳ ନିଷ୍କାସନ ରହିବା ଆବଶ୍ୟକ। ଚାଷ ପୂର୍ବରୁ ଜମିକୁ ଭଲ ଭାବରେ ଚାଷ କରି ସମତଳ କରାଯାଏ। ଏହାପରେ ଉନ୍ନତମାନର ବିହନ ବୁଣାଯାଏ। ମୁଗ ଫସଲରେ ଅଧିକ ସାର ଏବଂ ପାଣିର ଆବଶ୍ୟକତା ନଥାଏ, ଯାହା ଏହାକୁ କମ୍ ଖର୍ଚ୍ଚରେ ଚାଷ କରିବାର ସୁଯୋଗ ଦେଇଥାଏ। ମୁଗ ଗଛର ମୂଳରେ ଥିବା ଜୀବାଣୁ ବାୟୁମଣ୍ଡଳର ନାଇଟ୍ରୋଜେନ୍କୁ ମାଟିରେ ସ୍ଥିର କରିଥାଏ। ଏହାଦ୍ୱାରା ଜମିର ଉର୍ବରତା ବଢ଼େ ଏବଂ ପରବର୍ତ୍ତୀ ଫସଲ ଭଲ ହୋଇଥାଏ। ତେଣୁ ମୁଗକୁ ଏକ ମାଟି ଉନ୍ନତକାରୀ ଫସଲ ଭାବରେ ମଧ୍ୟ ଗଣାଯାଇଥାଏ। ମୁଗ ଡାଲିର ବଜାର ଚାହିଦା ଅଧିକ ଥିବାରୁ ଚାଷୀମାନେ ଏହା ବିକ୍ରି କରି ଭଲ ଆୟ କରିପାରନ୍ତି। ମୁଗ କେବଳ ଏକ ଖାଦ୍ୟ ଫସଲ ନୁହେଁ, ଏହା ପୋଷଣ, ମାଟିର ଉର୍ବରତା ଏବଂ ଚାଷୀଙ୍କ ଉନ୍ନତି, ଆର୍ଥିକ ଉନ୍ନତି ସହିତ ଜଡ଼ିତ। ବର୍ତ୍ତମାନ ସମୟରେ ବୈଜ୍ଞାନିକ ପଦ୍ଧତିରେ ମୁଗ ଚାଷ କରାଯାଇ ଉତ୍ପାଦନ ବୃଦ୍ଧି କରାଯାଉଛି। ମୁଗ ଚାଷ ଏକ ଲାଭଦାୟକ, ପୌଷ୍ଟିକ ଏବଂ ପରିବେଶ ବନ୍ଧୁ କୃଷି କାର୍ଯ୍ୟ। ଏହା ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ଦେଶର ପୋଷଣ ସୁରକ୍ଷା ଏବଂ କୃଷି ଉନ୍ନତିରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖେ। ମୁଗ ଓ ବିରି ପରି କୋଳଥ ହେଉଛି ଆମ ରାଜ୍ୟର ତୃତୀୟ ମୁଖ୍ୟ ଡାଲି ଫସଲ। ବର୍ଷା ଋତୁ ପରେ ଅଗଷ୍ଟ ମାସ ଶେଷ ବେଳକୁ ବିନା ସାରରେ ଏହା ଚାଷ କରାଯାଏ। ଏପରିକି ବିହନ ବୁଣା ପରେ ଅନ୍ୟ କୌଣସି ଯତ୍ନ ବିନା କୋଳଥ କେବଳ ଅମଳ କରାଯାଏ। ତେଣୁ ଅମଳ ଅଳ୍ପ ହୁଏ, ମାତ୍ର ଉନ୍ନତ ପ୍ରଣାଳୀରେ ଚାଷ କଲେ ଭଲ ଅମଳ ମିଳିପାରିବ। ଏଥିପାଇଁ ଜମି ପ୍ରସ୍ତୁତି ଦରକାର। କୋଳଥ ସବୁ ପ୍ରକାରର ଜମିରେ ଚାଷ କରାଯାଇପାରିବ, କେବଳ ପାଣି ଜମି ରହୁଥିବା ଜମି ଏହି ଚାଷ ପାଇଁ ଅନୁପଯୁକ୍ତ।
0: ଶେଷ ହେଲା ଆଜି ସକାଳର ଚାଷବାସ କଥା।

0: କଲେ ସ୍ୱାଗତିକା ପାଣିଗ୍ରାହୀ ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଜୁନ୍ ମାସ 14 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ରେଡ୍କ୍ରସ୍ ବୋଲେ କାଇଟା। ଏ ସମ୍ପର୍କରେ ଆପଣ ଜୁନ୍ ମାସ 14 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ରେଡ୍କ୍ରସ୍ ବୋଇଲେ କାଇଟା। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ପରଜା ଗୀତ। ପରିବେଷଣ କରିଛନ୍ତି ଦୁର୍ଲଭ ମୁଦୁଲି ଏବଂ ସାଥୀ।
1: କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପରଜା ସମ୍ପ୍ରଦାୟର ଆଦିବାସୀ ଭାଇ ଭଉଣୀମାନେ ବସବାସ କରିଥାନ୍ତି। ଯେହେତୁ ଚାଷ ପରଜା ସମ୍ପ୍ରଦାୟର ମୁଖ୍ୟ ଜୀବିକା, ତେଣୁ ଚାଷ ଜମି ସେମାନଙ୍କର ମୁଖ୍ୟ କର୍ମକ୍ଷେତ୍ର। ଏମାନେ ଜମିରେ କାମ କଲାବେଳେ ଅନେକ ଗୀତ ଗାଇଥାନ୍ତି। ସେଥିମଧ୍ୟରୁ ଆସନ୍ତୁ ଶୁଣିବା ପରଜାମାନଙ୍କର ଚାଷ ବିଷୟରେ ଗୀତଟିଏ। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲାର ବନୁଗୁଡ଼ା ଗ୍ରାମର ଦୁର୍ଲଭ ମୁଦୁଲି ଏବଂ ସାଥୀ।

ମୁଖ୍ୟତଃ ପରଜା ଧାଙ୍ଗଡ଼ା ଓ ଧାଙ୍ଗଡ଼ିମାନେ କର୍ମକ୍ଷେତ୍ରରୁ ସନ୍ଧ୍ୟାରେ ଘରକୁ ଫେରି ଗାଁ ଦାଣ୍ଡରେ ଖେଳିଥାନ୍ତି। ଏହି ଖେଳ ମଧ୍ୟରେ ସେମାନେ ମୃଦଙ୍ଗ, ଗିନି ଓ ଡୁଡୁଙ୍ଗା ବଜାଇ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ଜଣେ ଅନ୍ୟ ଜଣଙ୍କୁ ଆକ୍ଷେପ କରି ଗୀତ ଗାଇଥାନ୍ତି। ଆସନ୍ତୁ ଶୁଣିବା ଧାଙ୍ଗଡ଼ା ଧାଙ୍ଗଡ଼ି ଗୀତଟିଏ। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବନୁଗୁଡ଼ା ଗ୍ରାମର ଦୁର୍ଲଭ ମୁଦୁଲି ଏବଂ ସାଥୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର ମୋଟ 3,64,564,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍କୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ଘର 10ର ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ ଶତପ୍ରତିଶତ ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବକମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ ରୋଡ୍କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଛି।

ଅଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ

0: କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନି ଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନି ଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଥାଏ। ପିଠାପଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ମଧ୍ୟ ରହିଛି। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ଗତକାଲି ପାରାଦ୍ୱୀପ ଓ ବାରିପଦା ଦେଇ ଅଗ୍ରସର ହେଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ୱର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ୱାର୍ଲଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବିନାରାୟଣ ରଥ।
2: ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି ଏକକ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଂକଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିପାରିବ, ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ। କିନ୍ତୁ ପ୍ରକୃତ କଥା ହେଉଛି ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ। ତାଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ୍ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ୍ୱ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18-65

0: ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରି ଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ନାହିଁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ୱାର୍ଲ୍ଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ରବିନାରାୟଣ ରଥ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ପରାସ୍ତ କଲା ଭାରତ। ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। ନିସ୍ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍କରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍କକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗ

ବିକରଣକୁ ଦୃଷ୍ଟି ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି ଡ୍ରୋନ୍ ଆଧାରିତ ଏହି ଡାକ ପରିବହନ ବ୍ୟବସ୍ଥା ଦ୍ୱାରା ଡାକ ସାମଗ୍ରୀ ହସ୍ତାନ୍ତର ସମୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ମଣ୍ଡି ମୁଖ୍ୟ ଡାକଘରଠାରୁ ରେହରଧର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥା ମାଧ୍ୟମରେ ସଂଯୋଗ 2 ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏବେ ଏହା ମାତ୍ର 7 ମିନିଟ୍କୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଇରାନ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟେସ୍ରେ ଟ୍ରମ୍ପ ଏହି ସୂଚନା ଦେଇ କହିଛନ୍ତି ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। ଜିଏସ୍ଟି ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ ଟିକସ ସଂସ୍କାର ମାଧ୍ୟମରେ କରଦାତାଙ୍କୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9,20,000,000 ପହଞ୍ଚିଛି। ଜିଏସ୍ଟି ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 2,42,000 କୋଟି ଟଙ୍କା ହୋଇଥିଲା। ଧର୍ମଶାଳାରେ ଅନୁଷ୍ଠିତ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା 3-ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର 5 ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ନିକ

0: ଦ୍ୱୀପପୁଞ୍ଜ କେରଳ ମାହେ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣ ଅଞ୍ଚଳକୁ ଆସନ୍ତା ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି କରିବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 wicket ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲି, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଟିକି ରାଇଜ। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର।

0: ନମସ୍କାର ପିଲାମାନେ।
1: ହଁ ପିଲାମାନେ, ଓଡ଼ିଶାରେ ବାର ମାସରେ ତେର ପର୍ବ ଆମେ ପାଳନ କରିଥାଉ। ପ୍ରତ୍ୟେକ ମାସରେ କିଛି ନା କିଛି ନୂଆ ପର୍ବ। ଆଉ ଏବେ ପିଲାମାନେ ଆମେ ସୁନ୍ଦର ସୁନ୍ଦର ପର୍ବ ପାଳନ କରିବା ଆଗକୁ ଆସୁଛି, କିନ୍ତୁ ଆସନ୍ତାକାଲି ପିଲାମାନେ ଆମେ ପାଳନ କରିବା ପହିଲି ରଜ। ହଁ ପିଲାମାନେ, ରଜ ହଉଛି ଆମରି ଓଡ଼ିଶାର ଗଣପର୍ବ। ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ରଜ ପାଳନ କରିଥାନ୍ତି। ବିଶେଷ କରିକି ପିଲାମାନେ ଛୋଟ ପିଲାମାନଙ୍କ ପାଇଁ ଏହି ରଜ ପର୍ବ ହେଉଛି ସବୁଠାରୁ ଆନନ୍ଦର ପର୍ବ।

ଏହି ରଜ ପର୍ବ ଆମେ ତିନି ଦିନ ଧରିକି ପାଳନ କରିଥାଉ। ଆଉ ଏହି ରଜର ବିଶେଷତ୍ୱ ହେଲା ଯେ ବସୁମତୀ ମାଙ୍କୁ ସମ୍ମାନ ଦେବା। କୃଷକମାନେ ଯେଉଁ ଜମିରେ କାମ କରୁଥାନ୍ତି, ହଳ କରନ୍ତୁ ବା କୁରାଢ଼ୀରେ ମାଟି ହାଣନ୍ତୁ ବା ଯାହା ବି କାମ ସେମାନେ କରନ୍ତୁ, ଏହି ତିନି ଦିନ ପର୍ଯ୍ୟନ୍ତ ପିଲାମାନେ ସେମାନେ କୌଣସି

ପ୍ରକାରର କାମ କରନ୍ତି ନାହିଁ। ବସୁମତୀ ମାଙ୍କୁ ସମ୍ମାନ ଦେବା ପାଇଁ ପିଲାମାନେ ଏଇ ରଜରେ ବା ରଜ ସଂକ୍ରାନ୍ତିରେ ଆମେମାନେ ସମସ୍ତେ ଦୋଳି ତ ଖେଳିବା, ବିଭିନ୍ନ ପ୍ରକାରର ପିଠାପଣା ମଧ୍ୟ ହେଇଥାଏ। ସେଇ ପିଠା ଭିତରୁ ପିଲାମାନେ ସବୁଠାରୁ ବଢିଆ ଲାଗେ ପାଟିକୁ ଆଉ ଗୋଟେ ସ୍ୱତନ୍ତ୍ର ପିଠା, ସେଇଟା ହେଲା ପୋଡ଼ ପିଠା। ହଁ ପିଲାମାନେ, ୟାର ନା ପୋଡ଼ ପିଠା କାହିଁକି ଦିଆଯାଇଛି ନା ପିଠାଟିକୁ ପୋଡ଼ିକି ତିଆରି କରାଯାଏ। ଏବେ ତ ପିଲାମାନେ ବିଭିନ୍ନ ପ୍ରକାରର ଯନ୍ତ୍ର ଆସିଗଲାଣି, ଯେମିତି ଓଭେନ୍ ହେଲା ବା ପ୍ରେସର କୁକର ହେଲା, ଏଇଗୁଡ଼ାରେ ମା ମାନେ ସବୁ ପୋଡ଼ ପିଠା ତିଆରି କରିଦେଉଛନ୍ତି। କିନ୍ତୁ ଏଇ ଯୋଉ ପୋଡ଼ ପିଠାଟାକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଏ ନା କେମିତି, ମୋ ଜେଜେମା ମତେ ମନେ ପଡୁଛି ଗୋଟେ ବିରାଟ ବଡ ମାଟି ତେଲାଣିରେ ପ୍ରଥମେ ସେଇଥିରେ ଖଲି ପକାଯିବ, ତା ଉପରେ ଘିଅ ଲେପାଯିବ, ତାପରେ ଯୋଉ ପୋଡ଼ ପିଠାର ଯୋଉ ଜନ୍ତା ହେଇଥିବା ଜିନିଷଟିକୁ ସେଇଥିରେ ଢଳାଯିବ। ଢଳାଯାଇକି ପିଲାମାନେ କାଠ ଚୁଲିରେ ତାକୁ ତିଆରି ହବ। ପୁଣି ପୋଡ଼ ପିଠା ଟିକେ ଟିକେ ହେଇଯିବା ଉପରକୁ ଆସିଲେ ପୁଣି ତା ଉପରେ ଗୋଟେ ଖଲି ପତ୍ର ଦିଆହେଇକି ସେଥିରେ ନିଆଁ ଢଳାଯାଏ। ତଳୁ ଗରମ ଉପର ଗରମରେ ପୋଡ଼ ପିଠାଟି ପୋଡ଼ିକି ତିଆରି ହେଇଥାଏ। ତେଣୁ କରିକି ପିଲାମାନେ ତା ନାଁଟି ହେଲା ପୋଡ଼ ପିଠା। ଏଇ ଯୋଉ ପୋଡ଼ ପିଠାରେ ପିଲାମାନେ ଯୋଉ ନଡ଼ିଆ ପାତି ପଡ଼ିଥାଏ, କାଜୁ ପଡ଼ିଥାଏ, କିସମିସ ପଡ଼ିଥାଏ, ଆହା ପିଲାମାନେ ଯୋଉ ପ୍ରକାରର ବାସ୍ନା ବାହାରେ ନା, ସତ କଥା କହିବାକୁ ଗଲେ ପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଯେତେବେଳେ ରଥଯାତ୍ରା ହୁଏ ସେଇ ସମୟରେ ମଧ୍ୟ ରଥ ଉପରେ ପୋଡ଼ ପିଠା ଭୋଗ ହୋଇଥାଏ ମାଉସୀ ମାଙ୍କ ମନ୍ଦିର ପାଖରେ। ହଁ ପିଲାମାନେ, ପ୍ରତ୍ୟେକ ପୂଜା ପାର୍ବଣରେ ଯୋଉ ପିଠାପଣା ହୁଏ ତାହା ଆମର ଏଇ ଓଡ଼ିଶା ଭୂଇଁରେ ହିଁ ସ୍ୱତନ୍ତ୍ରତା ଦେଖାଯାଇଥାଏ। ତେଣୁକରି ଏଇ ରଜ ପର୍ବକୁ ଆମେ ତିନି ଦିନ ପାଳନ କରୁ। ଚତୁର୍ଥ ଦିନ ବସୁମତୀ ମାଙ୍କର ସ୍ନାନ ହୁଏ। ତମାନେ ଦେଖୁଥିବ ସମସ୍ତଙ୍କ ଘରେ ମା ମାନେ ମହାଲକ୍ଷ୍ମୀଙ୍କୁ ଗାଧୋଇଥାନ୍ତି, ତାଙ୍କୁ ବିଭିନ୍ନ ପ୍ରକାରର ସୁନ୍ଦର ବସ୍ତ୍ର ପରିଧାନ କରାଇଥାନ୍ତି, ସେମିତି ପିଠାପଣା ହୁଏ। ପିଲାମାନେ ଗୋଟେ ସୁନ୍ଦର ବାତାବରଣ ସେଦିନ ଗୋଟେ ରହିଥାଏ। ତା ସହିତ ପିଲାମାନେ ରଜର ସ୍ୱତନ୍ତ୍ରତା ହେଲା ଦୋଳି ଖେଳ। ହଁ ପିଲାମାନେ, ସହରରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳନ୍ତି। ତା ସହିତ ପିଲାମାନେ ବୟସର କିଛି ଠିକଣା ନଥାଏ, ଛୋଟ ପିଲା ବି ଦୋଳି ଖେଳିବେ, ଜେଜେମା ଆଈ ସମସ୍ତେ ଦୋଳି ଖେଳନ୍ତି। ତା ସହିତ ପିଲାମାନେ ପଲ୍ଲିଗାଁ ମାନଙ୍କରେ ଆମ୍ବ ତୋଟାରେ ଆମ୍ବ ଗଛରେ ଯୋଉ ଦୋଳି ବନ୍ଧା ହେଇଥାଏ ଆହା ଝୁଲିବାରେ କି ଆନନ୍ଦ। ଗାଁ ଯାକର ସମସ୍ତ ଝିଅମାନେ ନିଜକୁ ସଜେଇ ହେଇକି ଦୋଳି ଖେଳିଥାନ୍ତି, ଆଉ ନୂଆ ପୋଷାକ ତ ନିଶ୍ଚିତ ଭାବେ ସେମାନେ ପିନ୍ଧିବେ। ଗୋଡ଼ରୁ ଆରମ୍ଭ ହୁଏ ସଜା, ଗୋଡ଼ରେ କେତେ ସୁନ୍ଦର ଅଳତା ଲଗେଇଥାନ୍ତି, ହାତରେ ନେଲ୍ ପଲିଶ ଲଗେଇଥାନ୍ତି, ମୁହଁଟିକୁ ସୁନ୍ଦର ଟିପି ଟିପି କରି ସଜେଇଥାନ୍ତି, ପୁଣି ସୁନ୍ଦର ବେଣୀ ବାନ୍ଧିକି ସେଇଥିରେ ଫୁଲ ସଜେଇଥାନ୍ତି। ଆହା ଝିଅମାନଙ୍କୁ ଦେଖିଲେ ତ କେତେ ଖୁସି ଲାଗେ, ପ୍ରତ୍ୟେକ ଘରକୁ ସେମାନେ ବୁଲିକି ପିଠା ପଣା ଖାଇଥାନ୍ତି। ପିଲାମାନେ ବହୁତ ସୁନ୍ଦର ଭାବେ ଏଇ ରଜ ସଂକ୍ରାନ୍ତିକୁ ଆମେ ପାଳନ କରିଥାଉ। କହିବାକୁ ଗଲେ ପିଲାମାନେ ରଜ ହଉଛି ଗୋଟେ ଆନନ୍ଦର ପର୍ବ।

ଆମେ ସବୁବେଳେ ତମମାନଙ୍କୁ ପିଲାମାନେ ଶୃଙ୍ଖଳା ଶିଖେଇଥାଉ, ଆଉ ତୁମର ପରିବାର ହେଲା ତମମାନଙ୍କର ପ୍ରଥମ ବିଦ୍ୟାଳୟ। ବାପା ମା, ଭାଇ, ଭଉଣୀ, ଅଜା, ଆଈ, ଜେଜେମା, ଜେଜେବାପା, ଦାଦା, ଖୁଡ଼ି ସମସ୍ତଙ୍କ ଭିତରେ ପିଲାମାନେ ଆମେ ବଡ଼ ହେଇଥାଉ। କିନ୍ତୁ ପରିବାରର ଯେଉଁମାନେ ଗୁରୁଜନ ସେମାନେ ଯାହା ଭଲ ଭଲ କଥା କହିବେ ପିଲାମାନେ ଆମେ ଶିଖିଥାଉ। ଆଉ ଆମ ଭଲ କଥା ଯୋଉଟା ଆମେ ଶିଖିଥାଉ ପରିବାରରେ, ଆମେ ଯେତେବେଳେ ବିଦ୍ୟାଳୟକୁ ଯିବା ଆମରି କଥାବାର୍ତ୍ତା ଚାଲି ଚଳନ ଆଚାର ବ୍ୟବହାରରୁ ସମସ୍ତେ ଆମକୁ ଜାଣିବେ ଯେ ଇଏ କୋଉ ପରିବାରରୁ ଆସିଛି। ଶିକ୍ଷିତ ପରିବାର, ଭଦ୍ର ପରିବାର, ଏଇସବୁ ପରିବାରର କଥା ଯେତେବେଳେ ପଡ଼େ ପିଲାମାନେ ସବୁବେଳେ ମନେ ରଖିଥାଅ। ତୁମେ ଯାହା ବି ଅନ୍ୟମାନଙ୍କ ସହିତ ବ୍ୟବହାର କରିବ ପିଲାମାନେ, ତୁମେ ତ ଗାଳି ଖାଇବ, ତା ସହିତ ପରିବାରର ଲୋକମାନେ ମଧ୍ୟ ଗାଳି ଖାଇବେ। କାହିଁକି ସମସ୍ତେ କହିବେ ପିଲାଟିକୁ ଠିକ୍ରେ ଲାଳନ ପାଳନ କରିନାହାନ୍ତି। ତେଣୁକରି ପିଲାମାନେ ଆମେ ସବୁବେଳେ କହିଥାଉ ପରିବାରର ସମ୍ମାନ ତୁମ ଉପରେ ରହିଲା, ଆଉ ଏତିକି ମନେ ରଖିଥାଅ ତମେ ତ ଭଲ ହବ ନିଶ୍ଚିତ ଭାବରେ, କିନ୍ତୁ ଦୁଷ୍ଟ ପ୍ରକୃତିର ପିଲାମାନଙ୍କ ଠାରୁ ପିଲାମାନେ ତୁମେ ଦୂରେଇକି ରହିବ, କାରଣ ସେମାନେ କେତେବେଳେ ଯେ ତମର କ୍ଷତି କରିବେ ତମେ ଜାଣିପାରିବ ନାହିଁ। ତାହେଲେ ପିଲାମାନେ, ଆସ୍ତେ ରବିବାର ଚାଲ ଗୋଟେ ସୁନ୍ଦର କାହାଣୀ ଶୁଣିବା। କାହାଣୀର ନାଁ ହେଲା ବଣି ଓ ଠେକୁଆ। ଗୋଟେ ସୁନ୍ଦର ଜଙ୍ଗଲ, ଜଙ୍ଗଲ ଭିତରେ ଗୋଟିଏ ବଡ଼ ଗଛଟି ଥିଲା। ଗଛର କୋରଡ଼ରେ ବଣି ଚଢ଼େଇ ରହୁଥିଲା, ଖୁବ୍ ଆନନ୍ଦରେ ସେ ରହୁଥିଲା। କିନ୍ତୁ ଦୁଃଖର କଥା, ଆସ୍ତେ ଆସ୍ତେ ସେଇ ଜାଗାରେ ଆଉ ତାକୁ କିଛି ଖାଇବାକୁ ମିଳିଲା ନାହିଁ। ବଣି ଚଢ଼େଇ ଅଳ୍ପ ଦୂର ଯାଇକି ଦେଖିଲା ଗୋଟେ ଗହମ କ୍ଷେତ ଅଛି। ସେ କଣ କଲା ନା, ଗହମ କ୍ଷେତ ପାଖରେ ଯୋଉ ବଡ଼ ଗଛ ଅଛି ସେଇଠି ଗୋଟେ ବସା ବାନ୍ଧିକି ରହିବାକୁ ଆରମ୍ଭ କଲା। ଏହି ସମୟରେ ପିଲାମାନେ, ସେଇ ଜଙ୍ଗଲରେ ଗୋଟେ ଠେକୁଆ ବୁଲୁଥିଲା, ଦେଖିଲା ଭାରି ସୁନ୍ଦର ହେଇଛି ଗଛର କୋରଡ଼ଟା। ମନେ ମନେ ଭାବିଲା, ଆହା କେତେ ସୁନ୍ଦର ଜାଗା, ନା ଥଣ୍ଡା ହେଲେ ମତେ ଥଣ୍ଡା ଲାଗିବ, ନା ବର୍ଷା ହେଲେ ମୋ ଦେହରେ ପାଣି ପଡ଼ିବ, ନା ଯଦି ଖରା ହବ ସୂର୍ଯ୍ୟଙ୍କର କିରଣ ପଡ଼ିବ। ଏମିତି ଭାବିକି ସେ କୋରଡ଼ରେ ସେ ଆରାମସେ ରହିଲା। ଏମିତି କିଛି ଦିନ ବିତିଗଲା, ଠେକୁଆ ଭାରି ଖୁସିରେ ଥାଏ, ବଣି ମଧ୍ୟ ଶସ୍ୟ ପାଇକି ଭାରି ଖୁସିରେ ଥାଏ। ଥଣ୍ଡା ପଡ଼ିବାକୁ ଯେତେବେଳେ ଲାଗିଲା, ବଣି ଚଢ଼େଇ ଆଉ ଗଛରେ ରହିପାରିଲା ନାହିଁ, ମନେ ପଡ଼ିଗଲା ତାର କୋରଡ଼ କଥା, କହିଲା ଆରେ ବାଃ ମୁଁ ମୋ ଜାଗାକୁ ଫେରିଯିବି। ଏହି ସମୟରେ ବଣି ଚଢ଼େଇ ଯେତେବେଳେ ଆସିକି ଦେଖେ ପିଲାମାନେ କୋରଡ଼ ଭିତରେ କିଏ ଅଛି, ଠେକୁଆ। ବଣି ଚଢ଼େଇ କହିଲା, ଆରେ ଏ ଠେକୁଆ ତୁ କଣ ମୋ ଘରେ ରହିଯାଇଛୁ। ଠେକୁଆ କହିଲା, ଆରେ ଆରେ ତୁ କିଏ, ଏତେ ଦିନ ପରେ ଆସିକି ତୁ ମତେ କଣ କହୁଛୁ, ଅନେକ ଦିନ ହେଲାଣି ଏଇଠି ରହିଆସୁଛି, ତୁ କୁଆଡେ ଆସି କହୁଛୁ ମତେ ଏଇଟା ମୋର ବୋଲି। ବଣି ଚଢ଼େଇ କହିଲା, ଏଇଠୁ ମୁଁ ଆଗରୁ ରହୁଥିଲି। ଠେକୁଆ କହିଲା, ତୁ ଯେତେବେଳେ ନଥିଲୁ ମୁଁ ଆସିକି ରହିଲି, ମୁଁ ଏବେ ରହୁଛି, ମାନେ ଏଇ ଜାଗାଟା ମୋର। ଏମିତି ପିଲାମାନେ ସେମାନଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହେଇଗଲା। ବଣି ଚଢ଼େଇ କହୁଛି ଏ ଜାଗାଟା ମୋର, ଠେକୁଆ କହୁଛି ଏ ଜାଗାଟା ମୋର। ଶେଷରେ ଠେକୁଆ କହିଲା, ଠିକ ଅଛି ଆମକୁ ଜଣେ ନ୍ୟାୟ କରିବେ, ନଈ ସେପାରିରେ ଗୋଟେ ବୁଢ଼ୀ ବିଲେଇ ଅଛି ତା ପାଖକୁ ଯିବା। ବଣି ଚଢ଼େଇ କହିଲା, ହଇରେ ଏ ଠେକୁଆ ତୋ ମୁଣ୍ଡରେ କଣ ବୁଦ୍ଧି ନାହିଁ କି, ତୁ କଣ ବିଲେଇ ପାଖକୁ ଯିବି କହୁଛୁ, ବିଲେଇ ପରା ଆମର ଶତ୍ରୁ, ଆମକୁ ଦେଖିଲା ମାନେ ସିଏ ଆମକୁ ଖାଇଯିବ। ଠେକୁଆ କହିଲା, ନା ଆମ ସିଏ ତ ବୁଢ଼ି ହେଲାଣି, ତା ଦେହରେ କୋଉ ବଳ ଅଛି ଯେ ଆମେ ତ ଦୂରରେ ଠିଆ ହେଇକି ତାକୁ ପଚାରିବା, ତା ପାଖକୁ କଣ ଯିବା ଯେ ଆମକୁ ଖାଇବ ସିଏ, ଆଉ ମୁଁ ତ ଜୋରରେ ଦୌଡ଼ିବି ତୁ ତ ଫୁର୍କେ ଉଡ଼ିକି ପଳେଇବୁ, ଚାଲ ଯିବା। କହିକି ଦୁଇଜଣ ଯାକ ଗଲେ, ନଈ ପାରି ହେଇକି ସେଇ ବୁଢ଼ୀ ବିଲେଇ ପାଖକୁ ଯାଇକି ପହଞ୍ଚିଲେ। ବୁଢ଼ୀ ବିଲେଇ ଅନେକ ଦିନ ହେଲା କୁଆଡେ ଚଲାବୁଲା ନ କରିକି, ଠିକ୍ରେ ଖାଇବାକୁ ନ ମିଳିକି ଭାରି ଦୁର୍ବଳ ହେଇଯାଇଥିଲା। ଯେତେବେଳେ ଏଇ ଦୁଇ ଜଣଙ୍କୁ ଦେଖିଛି, ଗୁଲୁଗୁଲିଆ ଚେହେରା ଠେକୁଆ ଆଉ ବଣି ଚଢ଼େଇ, ତା ମୁହଁରୁ ଲାଳ ବାହାରିଲା। ଯେତେବେଳେ ବଣି ଆଉ ଠେକୁଆ ଯାଇକି ବିଲେଇ ପାଖରେ ପହଞ୍ଚିଛନ୍ତି, ବିଲେଇ କହିଲା, ଆରେ ଏଇ ପିଲାମାନେ କୁଆଡେ ଆସିଲ, ମତେ ତ ଠିକ୍ରେ ଦେଖା ବି ଯାଉନି, ମୁଁ ବୁଢ଼ୀ ହେଇଗଲି, କୁହ କୁହ କେମିତି ଆସିଲ।

0: କ'ଣ ପାଇଁ ଆସିଲ? ତାପରେ ବଣି ମନା କରୁଛି, ଠେକୁଆ ଚାଲ ପଳେଇବା ଚାଲ ପଳେଇବା। କୁଆ ଜମା ଶୁଣିଲା ନାହିଁ, କହିଲା ବିଲେଇ ନାନୀ, ଆମ ଭିତରେ ଗୋଟେ ଝଗଡ଼ା ଲାଗିଛି, ଏମିତି ବଣି ଥିଲା ଆଉ ତାପରେ ପଳେଇଥିଲା, ସେ ଜାଗାରେ ମୁଁ ରହିଲି, ଏବେ ଆସି କହୁଛି ଏ ଜାଗାଟା ମୋର, ତେଣୁକରି ଆପଣ ଟିକେ ନ୍ୟାୟ କରିଥିଲେ ଭଲ ହେଇଥାନ୍ତା। ବିଲେଇ କହିଲା ଏତେ ଦୂରରେ କ'ଣ ବସିଛ ରେ ଛୁଆ ଗୁଡା, ପାଖକୁ ଆସ, ମୁଁ ତ ଦୁର୍ବଳ ହେଇଗଲିଣି, ଆଖି ଦେଖାଯାଉନି, ଠିକରେ କାନ ବି ଶୁଭୁନି, ପାଖକୁ ଆସି କହିଲେ ସିନା ତମମାନଙ୍କ କଥା ମୁଁ ଶୁଣିବି, ତମ ଦୁଇଜଣଙ୍କୁ ବୁଝେଇବି କି କିଛି ନ୍ୟାୟ ଦେବି। ଏ କଥା ଶୁଣିକି ବଣି ପୁଣି ଥରେ ଠେକୁଆ କହୁଛି, ଠେକୁଆ ଯିବାନି। ଠେକୁଆ କହିଲା ଆଖି ଦେଖାଯାଉନି, କାନ ଶୁଭୁନି, ସିଏ କ'ଣ ଆମକୁ ମାରିବ, ଚାଲେ ଯିବା, ସେ କ'ଣ କହୁଛି ଶୁଣିବା। ପିଲାମାନେ ଯେମିତି ବଣି ଓ ଠେକୁଆ ବିଲେଇ ପାଖକୁ ଯାଇଛନ୍ତି, ବିଲେଇ ଗୋଟେ ଛାମ୍ପ ମାରିଛି ସେମାନଙ୍କ ଉପରକୁ ଏବଂ ସେମାନଙ୍କୁ ମାଡ଼ି ବସିଛି, ମାଡ଼ି ବସିକି ମାରିଦେଇଛି ଏବଂ ତାପରେ ସେ ଖାଇବି ଦେଇଛି। ପିଲାମାନେ ଏ ଗପରୁ ଆମେ କ'ଣ ଜାଣିଲେ, କ'ଣ ଶିଖିଲେ, ଯେ ଯାହାର ଯେଉଁ ପ୍ରକୃତି, ବିଲେଇ ମାଂସାଶୀ, ସେ ମାଂସ ଖାଇବାକୁ ଭଲ ପାଏ, ମାଛ ଖାଇବାକୁ ଭଲ ପାଏ, ଅଣ୍ଡା ଖାଇବାକୁ ଭଲ ପାଏ, ସବୁ ପ୍ରକାର ଆଇଁଷ ଜିନିଷ ତାକୁ ଭାରି ଭଲ ଲାଗେ। ଆଉ ଯେତେବେଳେ ଦେଖିଛି ନିରୀହ ଦୁଇ ଜଣ, ବଣି ଚଢ଼େଇ ନିରୀହ ଆଉ ଠେକୁଆ ବି ନିରୀହ, ସେମାନେ କିଛି କରିପାରିବେନି ବିଲେଇର, ତାର ପ୍ରକୃତି ସେ ତାଙ୍କୁ ମାରିକି ଖାଇଦେଲା। ତେଣୁ କରିକି ପିଲାମାନେ ଏଇଭଳିଆ ପ୍ରକୃତିର ଲୋକଙ୍କୁ ଆମେ କେବେ ମଧ୍ୟ ବିଶ୍ୱାସ କରିବା ନାହିଁ, ସେମାନଙ୍କଠୁ ଆମେ ଦୂରେଇ ରହିବା ଉଚିତ। ଯିଏ ଅନ୍ୟକୁ ଦୁଃଖ ଦିଏ, ଅନ୍ୟକୁ କଷ୍ଟ ଦିଏ, ଅନ୍ୟର ଦୁଃଖ ଦେଖିଲେ ନିଜେ ଖୁସି ହୁଏ, ସେଇଭଳିଆ ଲୋକଙ୍କଠୁ ଆମେ ଦୂରେଇ ଯିବା। ତମେମାନେ ସାଙ୍ଗସାଥି ମେଳରେ ରହୁଛ, ତମେ ଦେଖିବ ଯେଉଁ ପିଲାମାନେ ଦୁଷ୍ଟ ତୁମକୁ ବାଡ଼ଉଛନ୍ତି, ପିଟୁଛନ୍ତି ବା ତମ ବେଗ ଟାଣି ଦେଉଛନ୍ତି, କିଛି କରୁଛନ୍ତି, ସେମାନଙ୍କ ସହିତ ଝଗଡ଼ା ଆମେ ଲାଗିବା ନାହିଁ। ଆମେ କ୍ଲାସ୍ରେ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଯାଇକି କହିବା, ତାଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ବୁଝେଇବେ। ଆଉ ବିଶେଷ କରି ପିଲାମାନେ ଯଦି ସେମାନେ ତମକୁ ବାଡ଼ିଆ ପିଟା କରୁଛନ୍ତି, ତାଙ୍କ ପାଖକୁ ନ ଯାଇକି ଆମେ ଦୂରରେ ରହିବା। ତେଣୁ କରିକି ଏଇ ସୁନ୍ଦର ସୁନ୍ଦର କଥା ଆମେ କେତେବେଳେ ଜାଣିପାରିବା ନା, ଆମେ ଯେତେବେଳେ ବାପା ମା ଭାଇ ଭଉଣୀ ଅଜା ଆଈମାନଙ୍କ ସହିତ ରହିବା, ଏ କାହାଣୀ ମାଧ୍ୟମରୁ ଆମେ ବହୁତ କିଛି ଶିଖିପାରିବା। କଥାରେ ଅଛି ପିଲାମାନେ, ଇଚ୍ଛା ଥିଲେ ଉପାୟ ବଳେ ଆସେ। ହଁ ପିଲାମାନେ, ସବୁବେଳେ ଆମେ ତମମାନଙ୍କୁ କହୁଛୁ ନା, ଯଦି ତୁମେ ପାଠ ପଢୁଛ, ପାଠରେ ମନ ଦିଅ। ତୁମକୁ ବେଳେବେଳେ ଗଣିତ କଷ୍ଟ ଲାଗୁଛି, କାହିଁକି କଷ୍ଟ ଲାଗୁଛି, କାରଣ ଗଣିତ କଷିବାରେ ତମର ଇଚ୍ଛା ନାହିଁ, ଅଭ୍ୟାସ ତମେ କରୁନ, ସେଥିଲାଗି ତମକୁ ଗଣିତ କଷ୍ଟ ହେଉଛି। କିନ୍ତୁ ତମେ ଯଦି ଇଚ୍ଛା କରିବ ଯେ ଗଣିତରେ ମୁଁ ଭଲ ମାର୍କ ରଖିବି, ଉପାୟ ନିଶ୍ଚୟ ଆସିବ। ତମେ କ'ଣ କରିବ ନା, ଦିନରେ ସିନା ତମକୁ ଗଣିତ କରିବାକୁ ଇଚ୍ଛା ହେଉନି, ତୁମେ ପାହାନ୍ତିଆରୁ ଉଠିବ, ଯେତେବେଳେ କି ଚାରିଆଡ଼ ଶୂନଶାନ ଥାଏ, କୌଣସି ପ୍ରକାରର ଶବ୍ଦ ନଥାଏ, ଯଦି ସ୍ଥିର ମନ ରହିଲା ଗଣିତ ଆପେ ଆପେ କରିହେବ। ତମକୁ ଯଦି ଖେଳିବାକୁ ଇଚ୍ଛା, ତାହେଲେ ତମେ ନିଶ୍ଚିତ ଭାବେ ସମୟ କାଢ଼ିକି ଖେଳିବ। ଗୀତ ଗାଇବାକୁ ଇଚ୍ଛା, ତମେ ସମୟ କାଢ଼ିକି ଗୀତ ଗାଇପାରିବ। ଯେକୌଣସି କାମ ପିଲାମାନେ ତମେ ଯଦି ଇଚ୍ଛା କରିବ, ଉପାୟ ନିଶ୍ଚିତ ଭାବେ ଆସିବ। ଇଚ୍ଛା ଥିଲେ ଉପାୟ ଆସେ। ଗୋଟେ ଆଲୋଚନା ଶୁଣିବା ପିଲାମାନେ, ତୁମକୁ କହୁଛନ୍ତି ଶରତଚନ୍ଦ୍ର ପରିଡ଼ା।
1: ପିଲାମାନେ, ତମେମାନେ ଅନେକ ନୀତିବାକ୍ୟ ଶୁଣିଥିବ, ଏଗୁଡ଼ିକ ଅତି ସୁନ୍ଦର ଓ ବାସ୍ତବ, ଅନୁଭୂତିରୁ ଏଗୁଡ଼ିକ 100% ସତ ବୋଲି ପ୍ରମାଣିତ ହୋଇଛି। ସେହିଭଳି ନୀତିବାକ୍ୟ ମଧ୍ୟରୁ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏହି ନୀତିବାକ୍ୟଟି ଅନ୍ୟତମ। ଏହା ସ୍ପଷ୍ଟ ସୂଚାଇ ଦେଇଥାଏ, ପ୍ରତ୍ୟେକ ମଣିଷ ଜୀବନରେ କିଛି ଗୋଟିଏ ହେବାର ଇଚ୍ଛା ପୋଷଣ କରିଥାଏ ଓ କିଛି ଗୋଟିଏ କରିବାର ମନ ବଳାଇଥାଏ। କେବଳ ମନ ବଳାଇଲେ ଯଥେଷ୍ଟ ହୁଏ ନାହିଁ, ସେଥିପାଇଁ ମନୋବଳ ନିହାତି ଆବଶ୍ୟକ। ଜୀବନରେ ଇଚ୍ଛାର ଯେଉଁ ଶକ୍ତି ଅଛି, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇଚ୍ଛା ଦୃଢ଼ ହେଲେ ସେଥିରୁ ଏକ ଶକ୍ତି ସୃଷ୍ଟି ହୁଏ। ଆମର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ଏପିଜେ ଅବଦୁଲ କାଲାମ କହନ୍ତି, ଶୋଇକରି ସ୍ୱପ୍ନ ଦେଖାଯାଏ ନାହିଁ, ଯେଉଁ ସ୍ୱପ୍ନ ଦେଖିଲେ ଶୋଇ ହୁଏ ନାହିଁ ତାହା ହେଉଛି ବାସ୍ତବ ସ୍ୱପ୍ନ। ସ୍ୱପ୍ନ ଦେଖିବା ଭଲ, କିନ୍ତୁ ସ୍ୱପ୍ନକୁ ସତ କରିବା ପାଇଁ ଚେଷ୍ଟା ନ କରିବା ଭଲ ନୁହେଁ। ମନର ଦୃଢ଼ତା ହେଉଛି ଉଦ୍ଦେଶ୍ୟାତ୍ମକ ଓ ଦିଗ ଅଭିମୁଖୀ କାମନା। ଯାହାର ମନୋବଳ ଯେତେ ଦୃଢ଼ ଅଛି, ସେ ପ୍ରତ୍ୟେକ କାର୍ଯ୍ୟରେ ସେତିକି ସଫଳ ହୋଇଥାଏ। ପିଲାମାନେ, ତୁମମାନେ ଜାଣିଛ, ସବୁ ମଣିଷ ସମାନ ନୁହନ୍ତି, ସବୁ ମଣିଷର ଇଚ୍ଛାଶକ୍ତି ବି ସମାନ ନୁହଁ। ମନର ଦୃଢ଼ତାକୁ କେନ୍ଦ୍ର କରି ତିନି ପ୍ରକାର କର୍ତ୍ତା ଦେଖିବାକୁ ମିଳନ୍ତି। ଆମ ଭିତରେ ଅନେକ କିଛି ଲୋକ ଅଛନ୍ତି।

ଯେଉଁମାନେ କାର୍ଯ୍ୟ ଆରମ୍ଭ କଲେ ବିଘ୍ନ ଉପୁଜିବ, ଏହି ଭୟରେ କାର୍ଯ୍ୟ ଆଦୌ ଆରମ୍ଭ କରନ୍ତି ନାହିଁ। ଏପରି ଦୁର୍ବଳମାନା ବ୍ୟକ୍ତିମାନେ ନିଚ ଶ୍ରେଣୀର। ଆଉ କିଛି ବ୍ୟକ୍ତି ଅଛନ୍ତି, ସେମାନେ ବଡ଼ ଉତ୍ସାହ ଓ ଉଦ୍ଦୀପନାର ସହିତ କାର୍ଯ୍ୟ ଆରମ୍ଭ କରିଦିଅନ୍ତି, କିନ୍ତୁ କାର୍ଯ୍ୟ କରିବା ଅବସରରେ କୌଣସି ପ୍ରକାର ବିଘ୍ନ ଆସିଲେ ତାହାଦ୍ୱାରା ଭାଙ୍ଗିପଡ଼ି କାର୍ଯ୍ୟଟିକୁ ଅଧାପନ୍ତରିଆ କରି ମଝିରୁ ଛାଡ଼ିଦିଅନ୍ତି। ଏହି ହତୋତ୍ସାହିତମାନେ ମଧ୍ୟମ ଶ୍ରେଣୀର କର୍ତ୍ତା। ଏହି ଉଭୟ ପ୍ରକାର ବ୍ୟକ୍ତି ଜୀବନରେ କେବେ ହେଲେ କେଉଁ କାମରେ ସଫଳତା ଅର୍ଜନ କରିପାରନ୍ତି ନାହିଁ, କିନ୍ତୁ ଅନ୍ୟ ପ୍ରକାର ବ୍ୟକ୍ତି ଥାନ୍ତି ଯେଉଁମାନଙ୍କ ଭିତରେ ପ୍ରବଳ ଇଚ୍ଛାଶକ୍ତି ନିହିତ ଥାଏ। ସେମାନଙ୍କ ନିଜ ଉପରେ ଦୃଢ଼ ଆସ୍ଥା ଓ ଅଟଳ ଆତ୍ମବିଶ୍ୱାସ ଭରି ରହିଥାଏ। ପରିବେଶ ଓ ପରିସ୍ଥିତି ଅନୁସାରେ ନିଜର କାମନାରୁ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତି। ସେହି ଲକ୍ଷ୍ୟକୁ କିପରି ପରିପୂରଣ କରାଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରି ତାହାର ରୂପାୟନରେ ମନପ୍ରାଣ ଦେଇ ଲାଗିପଡ଼ନ୍ତି। ଯେକୌଣସି ପ୍ରକାର ହେଉ, ନିଜ ଲକ୍ଷ୍ୟସ୍ଥଳରେ ସେମାନେ ନିଶ୍ଚୟ ପହଞ୍ଚିବେ ବୋଲି ନିଜ ମନକୁ ପଥର ପରି ଟାଣ କରିଦିଅନ୍ତି। ସେମାନଙ୍କ ଗନ୍ତବ୍ୟ ପଥରେ ଯେତେ ଝଡ଼ଝଞ୍ଜା ଆସି ସେମାନଙ୍କୁ ବାରବାର ଦୋହଲାଇ ଦେବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ଅବିଚଳିତ ହୋଇ କାର୍ଯ୍ୟରେ ଲାଗିଥାନ୍ତି। ଆରମ୍ଭ କରିଥିବା କାର୍ଯ୍ୟଟିକୁ କେବେ ଅଧାରୁ ଛାଡ଼ି ଦେଇନଥାନ୍ତି। ସେମାନେ କରୁଥିବା କାର୍ଯ୍ୟର ପ୍ରତିଟି ପଦକ୍ଷେପକୁ ସଫଳତାର ଏକ ପାହାଚ ବୋଲି ବିବେଚନା କରନ୍ତି। ହୋଇପାରେ ତାହା ଏକ ବିଫଳ ପର୍ଯ୍ୟାୟ, ଆଜି ନହେଲେ କାଲି ସେମାନଙ୍କର କାର୍ଯ୍ୟରେ ସିଦ୍ଧି ମିଳିବ। ତେଣୁ ସେମାନେ କରୁଥିବା କାର୍ଯ୍ୟଧାରାକୁ ଭଲ ଭାବରେ ନିରୀକ୍ଷଣ କରି ସେଥିରେ ଥିବା ଦୋଷ ତ୍ରୁଟିକୁ ସୁଧାରିବା ପାଇଁ ପ୍ରୟାସ ହୋଇପଡ଼ନ୍ତି। ବିଫଳତା ବା ବାଧାବିଘ୍ନ ସେମାନଙ୍କୁ ହତାଶ କରିପାରେ ନାହିଁ, ବରଂ ଏମାନଙ୍କର ଅଦମ୍ୟ ଉଦ୍ୟମ ଓ ନିରନ୍ତର ଚେଷ୍ଟା ଦେଖି ଭୟମାନେ ଭୟ କରି ଦୂରକୁ ପଳାନ୍ତି। କୌଣସି ସମସ୍ୟା ଆସିଲେ ବିବ୍ରତ ନ ହୋଇ ଧୈର୍ଯ୍ୟରା ହୁଅନ୍ତି ନାହିଁ, ବରଂ ସମସ୍ୟା ତାଙ୍କୁ ସମାଧାନର କିଛି ବାଟ ଦେଖାଇ ଚାଲିଯାଏ। ଫଳରେ ଅକ୍ଳାନ୍ତ ପରିଶ୍ରମର ଫଳ ସଦୃଶ ସେମାନେ ସଫଳତା ଲାଭ କରିଥାନ୍ତି। ମନର ମୂଳ ଏ ଜଗତ, ଏମନ ଭାବୁଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା, ଭାଗବତର ଏହି ବାଣୀ ସେମାନଙ୍କ କର୍ଣ୍ଣରେ ଗୁଞ୍ଜରିତ ହେଉଥାଏ। ଏ ଶ୍ରେଣୀର କର୍ତ୍ତାମାନେ ଉତ୍ତମ ଶ୍ରେଣୀର ସାଧକ ଅଟନ୍ତି। ଶାରୀରିକ ବଳଠାରୁ ମନର ବଳ ବେଶୀ। ମନୋବଳ ବ୍ୟକ୍ତିଗତ ସ୍ତରରେ ଯେପରି, ରାଜ୍ୟ ବା ଜାତୀୟ ସ୍ତରରେ ମଧ୍ୟ ସେହିପରି କାର୍ଯ୍ୟ କରିଥାଏ। ପିଲାମାନେ, ତମମାନେ ସବୁ ଜାଣିଛ, ଭାରତ ଏକ ବିକାଶଶୀଳ ଦେଶ। ଆମକୁ ଦ୍ରୁତ ଗତିରେ ବିକାଶ ସାଧନ କରିବାକୁ ହେଲେ ପ୍ରତ୍ୟେକ ଭାରତୀୟର ଇଚ୍ଛାଶକ୍ତିକୁ ଟାଣ କରିବାକୁ ପଡ଼ିବ। କିନ୍ତୁ ଆମ ସମାଜରେ ଦୁର୍ବଳମନା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିବାରୁ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଆଶା ଅନୁରୂପ ଉନ୍ନତି ଘଟିପାରୁନାହିଁ। କରିବାକୁ ଯାଉଥିବା କାର୍ଯ୍ୟରେ କାଳେ ଅକୃତକାର୍ଯ୍ୟ ହୋଇପଡ଼ିବେ, ଏହି ଭୟରେ ନୂଆ ନୂଆ ସୁନ୍ଦର ସୁନ୍ଦର ବିକାଶମୂଳକ କାମରେ ଦୁର୍ବଳ ମନ ବ୍ୟକ୍ତିମାନେ ହାତ ଦିଅନ୍ତେ ନାହିଁ। ସବୁବେଳେ ସବୁ କାମରେ ପଛଘୁଞ୍ଚା ଦିଅନ୍ତି। ଏହାର କାରଣ ହେଉଛି ସେମାନଙ୍କର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ଓ କଷ୍ଟ ସହ୍ୟ କରିବାର ଶକ୍ତି ନାହିଁ ବୋଲି ସେମାନେ ଭାବି ନେଇଥାନ୍ତି। ଉଦାହରଣ ସ୍ୱରୂପ କୁହାଯାଇପାରେ, ବର୍ତ୍ତମାନର ଶିକ୍ଷିତ ଯୁବପିଢ଼ି କିଛି ଗୋଟିଏ କ୍ଷୁଦ୍ରଶିଳ୍ପ ବା ବ୍ୟବସାୟ ବସାଇବାକୁ ସାହସ ନ କରି କେବଳ ଚାକିରି ପଛରେ ଗୋଡ଼ାଉଛନ୍ତି। ଭବିଷ୍ୟତରେ କାଳେ ଅସଫଳ ହୋଇ ଆର୍ଥିକ କ୍ଷତି ସହିବେ, ସେହି ଭୟରେ ନୂଆ କାମ କିଛି ହାତକୁ ନିଅନ୍ତି ନାହିଁ। ଏହା ମୂଳରେ ସେମାନଙ୍କର ଦୁର୍ବଳ ଇଚ୍ଛାଶକ୍ତି ଓ ସାହସର ଅଭାବ ରହୁଛି। ଦୃଢ଼ ସଂକଳ୍ପ ନଥିଲେ ସାମାନ୍ୟ ପ୍ରତିବନ୍ଧକ ଆମ ନିକଟରେ ବିରାଟ ପାହାଡ଼ ହୋଇ ଠିଆ ହୁଏ ଏବଂ ଆମେ ସେଠାରୁ ଫେରିଆସୁ। ପରିଶ୍ରମକାତର ଲୋକମାନେ ବାଧାବିଘ୍ନଙ୍କ ଆଗରେ ମୁଣ୍ଡ ନୁଆଁଇ ଦିଅନ୍ତି। ବ୍ୟକ୍ତିବିଶେଷ ଗୋଟିଏ ପରେ ଗୋଟିଏ ବ୍ୟବସାୟ ଆରମ୍ଭ କରନ୍ତି, ମାତ୍ର ଅନଭିଜ୍ଞତା ଓ ବଳବତ୍ତୀ ଇଚ୍ଛାଶକ୍ତିର ଅଭାବରୁ ସେ କୌଣସି ଏକ ବ୍ୟବସାୟରେ ତିଷ୍ଠି ପାରନ୍ତି ନାହିଁ। ଆମେ ଆମର ଯୋଗ୍ୟତା ଓ କାର୍ଯ୍ୟକ୍ଷମତାରେ ଅବିଶ୍ୱାସ କଲେ ସାଫଲ୍ୟରୁ ଦୂରେଇ ଯାଇଥାଉ। ଥୋମାସ୍ ଏଡିସନ୍ କହନ୍ତି, ମୁଁ ବିଫଳ ହେଲି ବୋଲି ଭାବେ ନାହିଁ, ମୁଁ ଏଥିରୁ କିଛି ଶିଖିପାରିଲି ଏବଂ ବହୁତ କିଛି ଅନୁଭବ କଲି। କିଛି ଗୋଟାଏ କାମକୁ ତ୍ୟାଗ କରିଦେବା ହେଉଛି ଦୁର୍ବଳତା। ସିଦ୍ଧିଲାଭ କରିବାକୁ ହେଲେ ଆଉଥରେ ଚେଷ୍ଟା କରିବା ଆବଶ୍ୟକ। ସତରେ, ଆମେ ଯଦି ଆଖି ଦୁଇଟିକୁ ଖୋଲା ରଖିବା ଓ ପାଦ ଦୁଇଟିକୁ ଚାଲୁ ରଖିବା, ତେବେ ଆମେ ଯାହା ଚାହୁଁଛୁ ତାହା ନିଶ୍ଚୟ କରିପାରିବା। ପୃଥିବୀରେ କିଛି ମୁଷ୍ଟିମେୟ ଲୋକ ନିଜର ଦୃଢ଼ ମନୋବଳକୁ ସକ୍ରିୟ କରି ଆହ୍ୱାନମୂଳକ କାର୍ଯ୍ୟ ହାତକୁ ନେଇଥାନ୍ତି। ମଣିଷର ଦୃଢ଼ ଇଚ୍ଛା ହିଁ ସଂଘର୍ଷଜାତ କରାଇଥାଏ। ଜୀବନ ସେମାନଙ୍କ ପାଇଁ ଏକ ସଂଗ୍ରାମ ଭୂଇଁ ପାଲଟିଯାଏ। ମନ୍ତ୍ରର ସାଧନ ଅବା ଶରୀର ପାତନ ସେମାନଙ୍କର ବ୍ରତ ହୋଇପଡ଼େ। ସେମାନେ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସକଳ ବାଧାବିଘ୍ନକୁ ଶତସିଂହର ପରାକ୍ରମ ନେଇ ମୁକାବିଲା କରନ୍ତି। ସେମାନଙ୍କର ଉଦ୍ୟମରେ ନିଷ୍ଠା ଓ ପୂର୍ଣ୍ଣ ବିଶ୍ୱାସ କୃତିତ୍ୱ ଲାଭର ସୋପାନ ଶ୍ରେଣୀ ଅଟେ। ପ୍ରଥମେ ଅସମ୍ଭବ ଜଣାପଡ଼ୁଥିବା କାର୍ଯ୍ୟଟିକୁ ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମ ଦ୍ୱାରା ସମ୍ପାଦନ ଆରମ୍ଭ କଲେ ତାହା ଧୀରେ ଧୀରେ

ସହଜସାଧ୍ୟ ହୋଇପଡ଼େ। କାର୍ଯ୍ୟଧାରାର ମାର୍ଗ କଣ୍ଟାଝଟାରେ ପୂର୍ଣ୍ଣ, ସଙ୍କଟରେ ଆକୁଳ ଓ ଅନ୍ଧକାରରେ ପୂର୍ଣ୍ଣ ହୋଇପାରେ। ମାତ୍ର ଦୃଢ଼ ମନୋବଳ ଥିବା ସାଧକ ଆଗରେ ସମସ୍ତ ପ୍ରତିବନ୍ଧକ ବରଫ ପରି ତରଳିଯାଏ ଓ ପଥ ପରିଷ୍କାର ଦେଖାଯାଏ। ସକାଳର ତାରା ଓ କାକର ପରି ସେ କୁଆଡ଼େ ଉଭେଇଯାଏ। ପ୍ରତିକୂଳ ପରିବେଶକୁ ଦମନ କରିବା ହେଉଛି ଗୋଟିଏ ଚାତୁରୀ। ଦୃଢ଼ ବିଶ୍ୱାସ ଥିଲେ ନିଜଠାରେ ନୂତନ ଆଶା, ନୂତନ ଉଦ୍ଦୀପନା ଓ ଅଦ୍ଭୁତ ବଳ ସଞ୍ଚାରିତ ହୋଇଥାଏ। ଆତ୍ମବିଶ୍ୱାସରୁ ସେହି ଶକ୍ତି ଜାତ ହୁଏ ଯାହା ସହସ୍ର ବିପଦକୁ ପରାଭୂତ କରି ବ୍ୟକ୍ତିକୁ ବିଜୟୀ କରେ। ଏତାଦୃଶ ବିଜୟୀ ସାଧାରଣ ଜନତାର ଶ୍ରଦ୍ଧାଭାଜନ ହୋଇଥାନ୍ତି। ପିଲାମାନେ, ତୁମମାନେ ବେଳେବେଳେ ଭାବୁଥିବ ଆବଶ୍ୟକ ପରିବେଶ ଓ ଉପକରଣ ନଥିଲେ କାର୍ଯ୍ୟ କରିବା ସମ୍ଭବ ନୁହଁ, କିନ୍ତୁ ଏହା ଠିକ୍ ନୁହଁ ବୋଲି ଓଡ଼ିଶାର ପ୍ରସିଦ୍ଧ ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖର ପ୍ରମାଣିତ କରିଯାଇଛନ୍ତି। ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧିକୁ ବିଦେଶୀମାନେ ଅଧ୍ୟୟନ କରିବାକୁ କୋଟି କୋଟି ଟଙ୍କାର ଯନ୍ତ୍ରପାତି ବ୍ୟବହାର କରୁଥିଲା ବେଳେ ସେ ସାମାନ୍ୟ ବାଉଁଶ ନଳ ସାହାଯ୍ୟରେ ତାହା ନିର୍ବଳ ଭାବରେ ଗଣନା କରିପାରୁଥିଲେ। ସୁତରାଂ ବ୍ୟକ୍ତି ସାଧନହୀନ ହେଲେ ମଧ୍ୟ ଯଦି ଦୃଢ଼ ଆତ୍ମବିଶ୍ୱାସର ଅଧିକାରୀ, ତେବେ ଜଗତରେ ବିସ୍ମୟକର କାର୍ଯ୍ୟ କରିବାକୁ ମଧ୍ୟ ସେ ସମର୍ଥ ହୋଇଥାନ୍ତି।

ଶୁଣିଲି କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଟିକି ରାଇଜ ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ଅନ୍ତର୍ଗତ ଭାରତ ବନାମ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସକାଳ 8:30ରେ ଶୁଣିବେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 8:45ରେ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳ ଭାମା ଏବଂ ସୌରଭ ନାୟକ। ଫୋନ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ ଶୁଣିବେ ସକାଳ 9:00। ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ପ୍ରଚାର କରିବୁ ପୂର୍ବାହ୍ନ 10:00। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ପୂର୍ବାହ୍ନ 10:30ରେ। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12:00 ଏବଂ ଦିନ 2:15ରେ। ଭକ୍ତି ଗୀତର କାର୍ଯ୍ୟକ୍ରମ ଶୁଣିବେ ଦିନ 12:30ରେ। ଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ୍ ମହାପାତ୍ର, ମିନତୀ ଭଞ୍ଜ, ଟି ସୌରୀ, ନିଶିପ୍ରଭା ପାଣି, ପିନାକୀ ନାୟକ, ନମିତା ଅଗ୍ରୱାଲ ଏବଂ ସୋନୁ ନିଗମ। ଦିନ 1:05ରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରରୁ ଭକ୍ତିଗୀତ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଅଘରଣୀ ପ୍ରଚାର କରିବୁ ଦିନ 1:20ରେ। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୁରଭି କ୍ରମରେ ଶୁଣିବେ ରକ୍ତଦାନ ଜୀବନଦାନ। ପରେ ପରେ ରହିଛି ଜାଣିବା କଥାରେ ଓଡ଼ିଶା ଯୁବ କଲ୍ୟାଣ ଯୋଜନା ଏବଂ ଗ୍ରାମୀଣ କୌଶଳ ଯୋଜନା। ଅପରାହ୍ନ 5:30ରେ ଚୈତି ଜନରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚରୁ, ବିଷୟ ରହିଛି ରେଡ୍କ୍ରସ ବୋଲେ କାଇଟା। ସନ୍ଧ୍ୟା 6:05ରେ ପ୍ରଚାର କରିବୁ ସମ୍ପର୍କ ସେତୁ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଶ୍ରୋତାଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ଚିଠିପତ୍ରର ଉତ୍ତର। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:00

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଶିଳ୍ପୀ ମଧୁମିତା ମହାନ୍ତି।

ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶିଳ୍ପୀମାନେ ଥିଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ଗୀତଗୁଡ଼ିକୁ ରଚନା କରିଥିଲେ ହରେକୃଷ୍ଣ ମିଶ୍ର। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ସୁରେଶ ପରିଡ଼ା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
6: କାର୍ଯ୍ୟକ୍ରମର ଶେଷରେ ନିର୍ମଳ ନାୟକଙ୍କ ଗୀତ ରଚନାରେ ଶିଳ୍ପୀ ସୌରଭ ନାୟକ।

0: ହ୍ୟାଲୋ
1: ଆକାଶବାଣୀ ଜୟପୁର
0: ଆଜ୍ଞା ଆକାଶବାଣୀ ଜୟପୁର ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ
1: ମୁଁ ସାଗର ମେହର କହୁଥିଲି
0: ସାଗର ମେହର ଆପଣ କହୁଛନ୍ତି
1: ଗ୍ରାମ ବାଗବାଡ଼ି
0: ବାଗବାଡ଼ିରେ କଣ ହଉଛି ବର୍ଷା ହଉଛି ନା ଖରା ୟୁଜୁଆଲ ଅଛି
1: ଦୁଇଟା ଚାଲିଛି ବର୍ଷା ବି କିଛି କିଛି ହଉଛି ଆଉ ମେଘ ବାଦଲଟେ ଅଛି ଆଉ କଣ ପରିଷ୍କାର ନାହିଁ ଇଏ ଖରା ହେଇଛି ଗୁଲୁଗୁଲି ହଉଛି ଟିକେ
0: କେତେବେଳେ

0: ଗରମ ଲାଗୁଥିବ, କେତେବେଳେ ଥଣ୍ଡା ଲାଗୁଥିବ।
1: ହଁ ବେଲେ ସେମିତି ଲାଗୁଛି କି ଟିକେ ଗୁଳୁଗୁଳି ହେଉଛି କି?
0: ଗୁଳୁଗୁଳି ବେଶୀ ହେଉଛି।
1: ହଁ ବେଶୀ ଗୁଳୁଗୁଳି ଖରା ହଉ ନାହିଁ କିନ୍ତୁ ଗୁଳୁଗୁଳିଟା ଚାଲିଛି 4-5 ଦିନ ହେଲାଣି।
0: ଚାଷବାସ କାମ ଆରମ୍ଭ ହେଲାଣି?
1: ଚାଷବାସ ତ କାମ ଧାନ କଟା ଚାଲିଛି ଆଉ ସବୁ ଚାଲି ନେବାକୁ ସବୁ ମିଲିକୁ ସବୁ ଚାଷୀମାନେ ଯୋଉ ଅଛନ୍ତି ଆମର ବୁଣା କାମ ଲେକିନ ଆମ ବୁଣା କାମ ବି ଚାଲିଛି କିନ୍ତୁ ଚାଷୀମାନଙ୍କ ସବୁ ଧାନ ସବୁ ନେଇ ସବୁ ସାରିକି ସାରିକି ସବୁ ନେଇଛନ୍ତି ଆଉ।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ। ମାନେ ଯେତେବେଳେ ବର୍ଷା ଆସେ ଜମି ସହିତ ଆଉ ଟିକେ ନିବିଡ ସମ୍ପର୍କ ହେଇଯାଏ ଆମମାନଙ୍କର।
1: ବହୁତ ଭଗବାନ ଆଶା କରୁଛି ଠିକ ଠିକ ସମୟରେ ଏବେ ନ ପାଣି ଏବେ ନ ପକେଇକି କିଛି ଦିନ ଯଦି ଛାଡି ଯାଆନ୍ତା ଭଲ ହୁଅନ୍ତା କାହିଁକି ନା ଚାଷୀମାନେ ଏବେ ତ ଆମ ସାଇଡ୍ରେ ପୁରା ଯୁଦ୍ଧକାଳୀନ କାମରେ ଲାଗିଛନ୍ତି ସମସ୍ତେ।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା,
1: କିଛି ଦିନ 8-10 ଦିନ ପକାଇଲେ ପାଣିଟା ବହୁତ ଭଲ ହେବ, ଧାନ ଗୁଡାକ ତାଜା ହୋଇ ଯାଇପାରିବ ଭଲ ଜାଗାକୁ।
0: ଆଜ୍ଞା,
1: ଖରା ବି ହଉନି ଟିକେ, ଧାନକୁ ଟିକେ ଶୁଖା ଯାଇଛି ତ ସେଥିପାଇଁ ବି ଭଗବାନ ନ କରନ୍ତା ପାଣି ନ ପକାଇଲେ ଭଲ ହୁଅନ୍ତା।
0: ଏକଦମ ସବୁ ଠିକ ଠାକ ହଉ ଆପଣ ମାନେ ଯୋଉଟା ଚାହୁଁଛନ୍ତି ତ କହିଦିଅନ୍ତୁ। ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ।
1: ଯୋଉ ଅଛି ସେ ଅନାଡ଼ିର ଅଛି ନା?
0: ଅନାଡ଼ିର କୋଉ ଗୀତ?
1: ଯୋଉ ପ୍ୟାର ମେ ଜଲ ଦିଆ ତୁମକୁ
0: ସେ ଗୀତ ଶୁଣିବା
1: ଟିକେ କରିବା କର୍ମକର୍ତ୍ତା ସମସ୍ତେ ପ୍ରଥମ କରିବା ତାପରେ ଆମ ଯୋଉ ଗାଁର ଲୋକମାନେ ଆମକୁ ଗୋଟେ ପଢ଼ିଛି କରିବା କଣ ଆମ ଯୋଉ ଆଉ ଗୋଟେ ଆମ ବଡ଼ମୂଲିଆ ବଂଶରେ ଅଛୁ ସମସ୍ତଙ୍କୁ।
0: ଆଜ୍ଞା ଧନ୍ୟବାଦ।

0: ଜାଣନ୍ତୁ
1: ହଁ ଆଜ୍ଞା ରେଡ଼ିଓ ନାଇଁ ତ ମୁଇଁ ନାଇଁ ବୁଝାବେଳେ ରେଡ଼ିଓ ଥିଲେ ଆକା ମତେ ଭଲ ଲାଗିବ, ରେଡ଼ିଓ ନ ଥାଉଛି ବୋଲି ମତେ ଟାଇମ ପାସ୍ ହେବ ନାହିଁ ଆଉ ବିଜାର ଲାଗିବ। ଆଜ୍ଞା
0: ଶୁଣିଥାନ୍ତୁ ରେଡ଼ିଓ, ଧନ୍ୟବାଦ।
1: ଆଜ୍ଞା ନମସ୍କାର, ଆଜ୍ଞା ରହିଲେ।

0: ଶୁଣିଲେ ଟେଲିଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ, ଉପସ୍ଥାପନା କଲେ ଦମୟନ୍ତୀ ବୈକାର, ଆକାଶବାଣୀ ଜୟପୁର।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆକାଶବାଣୀ ଜୟପୁର ସମୟ ପୂର୍ବାହ୍ନ 10:00। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟି। ଆଜି ଶୁଣନ୍ତୁ ଏହାର 17ତମ ଭାଗ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
1: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଆମେ ସମସ୍ତେ ଜାଣିଛେ ଦାନ୍ତ ଆମ ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ, ଆଉ ଦାନ୍ତର ସୌନ୍ଦର୍ଯ୍ୟ ନିର୍ଭର କରିଥାଏ ମାଢ଼ିର ସୁସ୍ଥତା ଉପରେ। ହେଲେ କିଛି ଫଙ୍ଗଲ ଇନଫେକ୍ସନ୍ ପାଇଁ ଦାନ୍ତ ରୋଗ ଭୋଗିବାକୁ ପଡ଼ିଥାଏ, ତେବେ ଦାନ୍ତ ମାଢ଼ିରୁ ରକ୍ତସ୍ରାବ ହୁଏ, ଫୁଲା ଦେଖାଦିଏ, ବୟସ ଅନୁସାରେ ରୋଗ ବଢ଼ି ବଢ଼ି ଚାଲେ, ଏମିତିକି ଅନେକ ରୋଗର ଲକ୍ଷଣ ଭାବେ ମଧ୍ୟ ଏହା ଦେଖାଦିଏ। ତେଣୁ ଆଜି ଆମେ ବିଷୟବସ୍ତୁ ରଖିଛୁ ସୁନ୍ଦର ଦାନ୍ତ ଏବଂ ତାର ଯତ୍ନ। June 10 ଦିନ ଫୋନ୍ ଯୋଗେ ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେବା ପାଇଁ ଏବଂ ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ମୁଖ ଏବଂ ମୁଖମଣ୍ଡଳ ଶଲ୍ୟ ଚିକିତ୍ସା ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବାଶିଷ ସାହୁ। ସାର୍ ନମସ୍କାର, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଏଥର ବିଷୟ ଯେହେତୁ ସୁନ୍ଦର ଦାନ୍ତ ଏବଂ ତାର ଯତ୍ନ ରହିଛି, ଆମେ ଏ ବିଷୟରେ ଆଲୋଚନା ନିହାତି ଭାବରେ କରିବା, କିନ୍ତୁ ଆମର ଯେହେତୁ କଲ୍ ଆସିଯାଇଛି ପ୍ରଥମେ ଟିକେ କଥା ହେଇଯିବା। ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ ନମସ୍କାର। ନିଶ୍ଚୟ ହେଇପାରିବେ, ପ୍ରଥମେ ଆମେ ଆପଣଙ୍କ ନାଁଟା ଜାଣିବାକୁ ଚାହିଁବୁ, କୋଉଠୁ କରିଛନ୍ତି, କିଏ କରିଛନ୍ତି?
3: ଆଜ୍ଞା, ମୁଁ ଶିବରାମ ପ୍ରଧାନ କହୁଥିଲି। ଆଜ୍ଞା, ମୁଁ ମନୀଷପନ୍ଥ ଛତ୍ରପୁର ବ୍ଲକ, ଆଉ ସେ ମନୀଷପନ୍ଥ
0: ଛତ୍ରପୁରରୁ ଆମର ଭାଇ କରୁଛନ୍ତି। କେମିତି ଅଛନ୍ତି କହିଲେ? ଆପଣ କହିଲା ଭଳିଆ ସାର୍ ଆମର ପହଞ୍ଚି ସାରିଛନ୍ତି। ଆପଣଙ୍କର କଣ ସମସ୍ୟା ରହିଛି ନା ପରାମର୍ଶ ନେବାକୁ ଚାହୁଁଛନ୍ତି ପଚାର। ହଁ ସାର୍ ଶୁଣୁଛନ୍ତି,
4: ନମସ୍କାର। କୁହନ୍ତୁ କୁହନ୍ତୁ କୁହନ୍ତୁ।
3: ଶିବରାମ ପ୍ରଧାନ ମୁନିସିପାଲିଟିରୁ କହୁଥିଲି।
4: ହଁ ହଁ କୁହନ୍ତୁ। ଆଜ୍ଞା,
3: ଛତ୍ରପୁର ବ୍ଲକର ଆମର ଗୋଟେ CHC ଅଛି, ଆପଣ ଜାଣିଛନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର।
4: ଆଚ୍ଛା,
3: ମୋର ଦାନ୍ତ ସମସ୍ୟା ଗୁଡାକ ବହୁତ ରୂପରେ, ଆଜକୁ 4 ବର୍ଷ ହେଲା ମୁଁ ଟିକେ ପାନ ଖାଉଛି। ଆଜ୍ଞା
4: ଆଜ୍ଞା,
3: ମୋ ମୁହଁଟା ବୁଲି ଯାଇଥିଲା।
4: ଆଚ୍ଛା,
3: ବୁଝିଲେ? ତାପରେ ମୁଁ ଔଷଧ ପତ୍ର ଖାଇକି ଠିକ
4: ହେଲା। ମୁହଁ କଣ ପାଇଁ ବୁଲି ଯାଇଥିଲା? କଣ ବେଲ୍ସ ଫେଲ୍ସ ହେଇଥିଲା?
3: ଗୋଟେ ଦିନ ଭିତରେ ବାଳ ଆଉ ଆପଣଙ୍କ ଦାନ୍ତ ଆଉ ଆଙ୍ଗୁଠି ଗୁଡା ସବୁ ଫାଟିଗଲା।
4: ଆଚ୍ଛା ଆଚ୍ଛା ଆଚ୍ଛା,
3: ନଖ ଗୁଡାକ।
4: ଆଚ୍ଛା,
3: ତାହେଲେ ବର୍ତ୍ତମାନ ସେ ସମସ୍ୟାରେ ମୁଁ ଦେଖୁଛି କଥା କହିବ। ମୋର ଅପେକ୍ଷା ଅଛି, ମୁଁ ଗୋଟେ ପାନ ଟିକେ ଖାଉଛି।
4: ହଁ, ସେଇଟା ଛାଡି ଦିଅନ୍ତୁ।
3: ନାଇଁ ଛାଡି ହଉନି, ବହୁତ ଚେଷ୍ଟା କରୁଛି। ବର୍ତ୍ତମାନ ଦାନ୍ତର ଅବସ୍ଥା ଓ କୁହନ୍ତୁ ନାଇଁ, ମୋ ସେ ଯୋଉ ମୋର ଦାନ୍ତ ଗୁଡାକ ଶ୍ୱାନ ଦାନ୍ତରେ କହୁନାହାନ୍ତି, ଯେଟା ଯୋଉ ଆମର ରହୁଛି ଶ୍ୱାନ ଦାନ୍ତ,
4: ଶ୍ୱାନ ଦାନ୍ତ କ୍ୟାନେନ୍ କହୁଛନ୍ତି ତ? ହଁ କୁହନ୍ତୁ। ଆଗର
3: ପଏଣ୍ଟେଡ ଗୋଜି ଆଇଆ ପାଇଁ ମୁଁ ସାହାଯ୍ୟ କରୁଛି, ଯୋଉ ଚିରି ଫାଡ଼ୁନି କି ଯୋଉ ଦାନ୍ତଟା ଯୋଉଟା ସେ ଦାନ୍ତ ଗୋଟେ ନଷ୍ଟ ହେଇଯାଇଛି।
4: ଆଚ୍ଛା,
3: ପ୍ରାୟ କଳ ଦାନ୍ତ ଗୁଡାକ ଆହୁରି 4-4 ପଡିଯାଇଛି।
4: ଆଚ୍ଛା
3: ଆଚ୍ଛା, ମୁଁ ଯାଇକି ଡକ୍ଟରଙ୍କୁ ଦେଖାଇବା ପରେ ସେ ଆପଣଙ୍କ ପରି ମୁଁ କଟକ ମେଡିକାଲକୁ ଯାଇଥିଲି, ମେଡିକାଲ ହସ୍ପିଟାଲ ଦାନ୍ତର ଅଛି, ଆପଣ ଜାଣିଛନ୍ତି ଭଲରେ ଥର ଯାଇଥିଲି।
4: ଆଚ୍ଛା ଆଚ୍ଛା,
3: ଗଲା ପରେ ସେ କହିଲେ ଅଭ୍ୟାସ ଛାଡିବାକୁ ପଡିବ, ଦାନ୍ତ ଗୁଡାକ ଉଖେଡେଇ ଦେଲା ପରେ ଆପଣଙ୍କର ଆମେ କିଛି କରିପାରିବୁ।
4: ଆଚ୍ଛା ଆଚ୍ଛା,
3: ଆମର ସମସ୍ୟା ହେଲା ବର୍ତ୍ତମାନ ମୁଁ ଆମର ଦାନ୍ତ ରୋପଣ ହେଇପାରୁଛି କି?
4: ହଁ ହେଇପାରିବ ହେଇପାରିବ।
3: ଆଚ୍ଛା ସାର, ଆହୁରି ଗୋଟେ କଥା, ମୁଁ ଗୋଟେ ମାଉଥ ୱାଶ ବ୍ୟବହାର କରୁଛି।
4: ଆଜ୍ଞା,
3: ମୁଁ ଜାଣିନି ଯେ ଜନ ହସ୍ପିଟାଲ ଆମର ଯୋଉ ଜନ ଔଷଧି ନାହିଁ ସାର,
4: ଆଚ୍ଛା ଆଚ୍ଛା, ହଁ ହଁ ହଁ ହଁ,
3: ସେଠୁ ଗୋଟେ 23 କେତେ ନଉଛି ସେଟା କମ୍ପୋଜିସନ ଜାଣିନି। ଯଦି
0: ଶୁଣନ୍ତୁ, ଆପଣଙ୍କ ପ୍ରଶ୍ନଟା କଣ ପଚାରୁନାହାନ୍ତି, ଯୋଉ ବ୍ୟବହାର କରୁଛନ୍ତି ଆପଣଙ୍କର ଅସୁବିଧା କଣ ହଉଛି?
3: ପଚାରିବା ଉଦ୍ଦେଶ୍ୟ ହଉଛି ମୁଁ ଦାନ୍ତ ରୋପଣ କରିବାକୁ ଚାହୁଁଛି।
0: କହିଲେ କି ସେଟା ଏବେ ଏମିତି ପାଟିରେ କହିପାରିବେନି, ଆପଣ ଥରେ ଚିକିତ୍ସାଳୟକୁ ଯାଆନ୍ତୁ, ଦେଖେଇ ଦେଲା ପରେ ସେ କହିବେ ଯେ ଆପଣଙ୍କର କଣ ହବ ନ ହବ, ବୁଝିପାରିଲେ?
3: ହଁ ବୁଝିଲେ ବୁଝିଲେ ସାର। ମ୍ୟାଡାମ ଗୋଟିଏ କଥା, ଆମର ଫାଇନାନ୍ସ ଅଭାବ, ବୁଝିପାରିଲେ?
0: ଆଜ୍ଞା, ଆପଣ ପ୍ରଥମେ ଦେଖାନ୍ତୁ କେତେ ଟଙ୍କା ଖର୍ଚ୍ଚ ହଉଛି, ଦେଖିବେ ସାର କହିଲା ଭଳିଆ ଯଦି ବଡ କିଛି ଧରଣର କାମ ହଉଛି ତାହେଲେ ଆପଣଙ୍କର ଆୟୁଷ୍ମାନ କାର୍ଡ ସେଠି ବ୍ୟବହାର କରାଯାଇ ପାରିବ।
4: ମେଡିକାଲ ସମ୍ବନ୍ଧୀୟ

0: ରୋଗ କଣ
1: ଯଦି ଅଛି ଆପଣ ଥରେ ଯାଇକି କଥାବାର୍ତ୍ତା କରିଦିଅନ୍ତୁ, ଆପଣ ଜାଣିପାରିବେ।
0: ନମସ୍କାର
1: ସାର, ଏଇଠି ଆମେ ଗୋଟେ ଜାଣିବାକୁ ଚାହିଁବା, ଏବେ ଯେମିତି ସେ କହିଲେ ଯେ ସମସ୍ତେ ଯେମିତି ବ୍ୟବହାର କରୁଛନ୍ତି ଯୋଉ ଧୂମପାନ ହଉ ତମାଖୁ ହଉ, ଏଇଟାର ପ୍ରଭାବ ଆମ ଦାନ୍ତ ଉପରେ କେତେ ପକଉଛି, ଏଥିପାଇଁ ଓରାଲ କେଭିଟି ଉପରେ ଆମର କଣ ପ୍ରଭାବ ରହୁଛି, କଣ ଭଲ କଣ ମନ୍ଦ, ଟିକେ ବିସ୍ତୃତ ଭାବରେ ଆମ ଶ୍ରୋତା ବନ୍ଧୁଙ୍କୁ ବୁଝେଇ ଦିଅନ୍ତୁ।
0: ଦେଖନ୍ତୁ ମା, ତମାଖୁ ମାନେ କଣ, ତମାଖୁ ଦୁଇ ପ୍ରକାର ଅଛି, ଗୋଟେ ସ୍ମୋକ୍ଲେସ୍ ଟବାକୋ ଆଉ ଗୋଟେ ହେଉଛି ସ୍ମୋକିଂ ଟବାକୋ। ସ୍ମୋକ୍ଲେସ୍ ଟବାକୋରେ ଆସିବ ଗୁଟକା, ପାନରେ ଯେଉଁ ପଡ଼ୁଛି ବିଟେଲ ନଟ୍, ଏଯାକ ସବୁ ମସଲା ଯେଉଁ ଆସେ, ଯେଉଁ ପାନ ମସଲା ସେଯାକ ଆସେ ଆମର ସ୍ମୋକ୍ଲେସ୍ ଟବାକୋ। ଆଉ ସ୍ମୋକିଂ ଟବାକୋ ହେଉଛି ଲାଇକ୍ ସିଗାରେଟ୍, ବିଡ଼ି, ଏଯାକ ହେଉଛି ସ୍ମୋକିଂ ଟବାକୋ। ଏହାଦ୍ୱାରା କରିବା ଦ୍ୱାରା ମାଡ଼ି ରୋଗ, ଦାନ୍ତ ଝଡ଼ିବା ଆଉ ମୁଖ କକଟ ମାନେ ଓରାଲ କ୍ୟାନ୍ସରର ମୂଳ କାରଣ ହୋଇପାରେ।
1: ନିହାତି ଭାବରେ ପ୍ରଭାବ ପଡୁଛି,
0: ପ୍ରଭାବ ପଡି।
1: ଆମେ ଏଠି ଶ୍ରୋତା ବନ୍ଧୁମାନଙ୍କୁ ମାନେ ଅନୁରୋଧ କରିବା ଯେ ସେମାନେ ଯଦି ଅଭ୍ୟାସଗତ ହେଇଯାଇଛନ୍ତି ଆସ୍ତେ ଆସ୍ତେ ତାକୁ
0: ଛାଡ଼ନ୍ତୁ।
1: ନିଶ୍ଚୟ ନିଶ୍ଚୟ, କାରଣ ଏକା ସାଙ୍ଗରେ ତ ଛାଡ଼ି ହେବ ନାହିଁ, କିନ୍ତୁ ଚେଷ୍ଟା କରନ୍ତୁ ଆସ୍ତେ ଆସ୍ତେ
0: ବଦଭ୍ୟାସକୁ ଦୂର କରିବାକୁ ପଡିବ।
1: ବଢିଆ କଥା। କିନ୍ତୁ ପ୍ରଥମେ ଆମେ ଜାଣିବା ଏ ଯୋଉ ମୁଖ ଆଉ ଦାନ୍ତର ସ୍ୱାସ୍ଥ୍ୟ କାହିଁକି ଜରୁରୀ, କାରଣ ଆମେ ଜାଣିଛେ ଶରୀର ଅଛି ମାନେ ରୋଗ ନିହାତି ଆସିବ।
0: ଦେଖନ୍ତୁ ଆମର ସୁସ୍ଥ ଦାନ୍ତ ଓ ମାଢି ଆମକୁ ଭଲ ଭାବରେ ଖାଇବା, କଥା କହିବା, ସେଲ୍ଫ କନ୍ଫିଡେନ୍ସ, ଆତ୍ମବିଶ୍ୱାସ ସହିତ ହସିବାରେ ସାହାଯ୍ୟ କରେ।
1: ଆମେ ଏ ବିଷୟରେ କଥା ହେବା, ଏଠି ଗୋଟେ କଲ୍ କଥା ନେଇଯିବା। ନମସ୍କାର, କିଏ କହୁଥିଲେ? ଶିବରାମ ବାବୁ, କେମିତି ଅଛନ୍ତି ଆପଣ? ଅଛନ୍ତି। ଆପଣଙ୍କ ଆଜି କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି ସାର୍ ଶୁଣୁଛନ୍ତି, ପଚାରନ୍ତୁ।
2: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର।
2: ଆଜ୍ଞା, ପାଟି ଦୁର୍ଗନ୍ଧ ହଉଛି, ଦୁର୍ଗନ୍ଧ ପୁଡିଆ ପାନ ନ ଖାଇବା ଲୋକଙ୍କୁ ହେଲେ ଅଧିକାଂଶ ଲୋକ ସ୍ତ୍ରୀ ଲୋକମାନଙ୍କୁ ହଉଛି, ଏହା କାରଣ କଣ? ଆଜ୍ଞା
0: ଦେଖନ୍ତୁ, ଫାର୍ଷ୍ଟ ମୁହଁରେ ଦୁର୍ଗନ୍ଧ କାହିଁକି ହୁଏ ସେଇଟା ଆମକୁ ଜାଣିବାକୁ ପଡିବ। କେବଳ ପୁଡିଆ ଖାଉନାହାନ୍ତି ସ୍ତ୍ରୀ ଲୋକମାନେ, ସେଇଟା ଦେଖିବା ପଡ଼ିବ ମୁହଁର ଅସ୍ୱଚ୍ଛତା, କ୍ଲିନ୍ନେସ୍ କେତେ ଅଛି ସେଇଟା ଦେଖିବାକୁ ପଡିବ। ଖାଦ୍ୟ କଣିକା ଜମି ରହିବା, ମାଡ଼ି ରୋଗ ଅଛି କି ନାହିଁ, ଡ୍ରାଇ ମାଉଥ, ମୁହଁ ଶୁଖିଯିବା ଇତ୍ୟାଦି କାରଣରୁ ବି ମୁହଁ ଦୁର୍ଗନ୍ଧ ହୋଇପାରେ।
2: ତାର ସ୍ତ୍ରୀର ସେ ଦାନ୍ତ ଘଷିଲେ ଦାନ୍ତରୁ ବ୍ଲଡ୍ ଟିକେ ବାହାରୁଛି, ତ ସେଥିପାଇଁ ପାଟିଟା ଦୁର୍ଗନ୍ଧ ହଉଛି। ଆଉ
0: ଶୁଣନ୍ତୁ, ଦାନ୍ତ ଘଷିବା ବେଳେ ମାଡ଼ିରୁ ରକ୍ତ ବାହାରୁଛି, ଏହାର କାରଣ ହେଇପାରେ ମାଡ଼ି ରୋଗର ଲକ୍ଷଣ ହେଇପାରେ, ମାଡ଼ିର ପ୍ରଭାବକୁ ବି ଦେଖିବାକୁ ପଡିବ, ଏହାକୁ ଆପଣ ଅବହେଳା କରିବା ଉଚିତ ନୁହେଁ।
1: ମାନେ ସେ କହିଲେ ନା ବିଭିନ୍ନ କାରଣ ଅଛି, କୋଉ କାରଣରୁ ହଉଛି ପ୍ରଥମେ ସେଟା ଜାଣିବାକୁ ପଡିବ, ଯେ ଖାଦ୍ୟ ଲାଗିଛି ବୋଲି ହଉଛି ନା କ୍ଲିନିକ ମାନେ କ୍ଲିନ ରଖୁନାହାନ୍ତି, କୋଉ କାରଣରୁ ସେ ଦୁର୍ଗନ୍ଧଟା ହଉଛି, ପାଟି ଶୁଖିକି ରହିଲା ପରେ ବି। ଶୁଣନ୍ତୁ ସାର୍ କହୁଛନ୍ତି,
0: ଶୁଣନ୍ତୁ, ଦୁର୍ଗନ୍ଧ ହେବାର କାରଣ ବହୁତ କାରଣ ହେଇପାରେ, ମୁଖର ଅସ୍ୱଚ୍ଛତା, ଖାଦ୍ୟ କଣିକା ଜମି ରହିବା, ମାଡ଼ି ରୋଗ ହେଇଥାଇପାରେ, ଡ୍ରାଇ ମାଉଥ, ମୁହଁ ଶୁଖିଯିବା ଇତ୍ୟାଦି ବହୁତ କାରଣରୁ ମୁଖ ଦୁର୍ଗନ୍ଧ ହେଇପାରିପାରେ।
1: କଣ କଲେ ଏ ଯୋଉ ଦୁର୍ଗନ୍ଧ ଟିକେ ଦୂର ହେଇପାରିବ, ମାନେ ଆମେ ଆଗରୁ କିଛି ସତର୍କତା ଅବଲମ୍ବନ କରିବା କି?
0: ଭଲକି ଦାନ୍ତ ଘଷିବା, ଭଲକି ମାଉଥ ୱାଶ କରିବା, ଏ ଯାହା ହଉଛି ମୁଖ ଦୁର୍ଗନ୍ଧ ଦୂର କରିବାର। ଆଉ ପ୍ରତି ଛଅ ମାସକୁ ଥରେ ଡକ୍ଟରଙ୍କ ପାଖକୁ ଯାଇକି, ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇକି ପରାମର୍ଶ ନେବା ଉଚିତ।
1: ବୁଝିପାରିଲେ ଶିବରାମ ବାବୁ?
2: ଆଜ୍ଞା।
1: ଆପଣ ଥରେ ନେଇ ଟିକେ ଡକ୍ଟରଙ୍କ ପାଖକୁ ଯାଇକି ଦେଖେଇ ଦିଅନ୍ତୁ, ଦେଖେଇଦେଲେ ହୁଏତ ଆପଣ ଜାଣି ଦେଇପାରିବେ ସୁବିଧା, ଭଲ କଥା, କେତେ ଦିନରେ ଥରେ ଟେଷ୍ଟ କରିଦେବାଟା। ଠିକ ଅଛି, ରହିଲୁ, ନମସ୍କାର। ନମସ୍କାର। ଆମେ କଥା ହଉଥିଲେ କାହିଁକି ମୁଖ ଦାନ୍ତର ସ୍ୱାସ୍ଥ୍ୟ ଜରୁରୀ,
0: ମୁଖ ଦାନ୍ତର ସ୍ୱାସ୍ଥ୍ୟ କାହିଁକି ଜରୁରୀ। ସୁସ୍ଥ ଦାନ୍ତ ମାଡ଼ି ଆମକୁ ଭଲ ଭାବରେ ଖାଇବା, କଥା କହିବା, ଆତ୍ମବିଶ୍ୱାସ ସହିତ ହସିବାରେ ସାହାଯ୍ୟ କରେ। ଖରାପ ମୁଖ ସ୍ୱାସ୍ଥ୍ୟ ଶରୀରର ଅନ୍ୟାନ୍ୟ ଅଂଶକୁ ମଧ୍ୟ ପ୍ରଭାବିତ କରିପାରେ,
1: ସେଥିପାଇଁ ଆମକୁ ମାନେ ତାର ଯତ୍ନ ନେବା ନିହାତି ପଡିବ, ନାଇଁ କି? ତ ଆମେ ଯୋଉ ଦାନ୍ତ ଘଷୁଛେ ଦିନକୁ ଅନ୍ତତଃ କେତେ ଥର ଘଷିବା କଥା?
0: ଦିନକୁ ଅତି କମ୍ରେ 2 ଥର, ସକାଳ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ଉଚିତ।
3: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
4: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
3: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
4: ଆଜି ହିଁ ଆସନ୍ତୁ।

0: ହସ୍ପିଟାଲ ସୀତାଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ତାର କିଛି ସମୟ ସୀମା ଅଛି ଯେ ଖାଇବାର କେତେ ସମୟ ପୂର୍ବରୁ କି ପରେ ଏ ବିଷୟରେ ତ ଅଧିକ ଜାଣିବା ଏଠି ଗୋଟେ କଲ୍ରେ କଥା ହେଇଯିବା। ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ କିଏ କହୁଥିଲେ?
2: ମ୍ୟାଡାମ ମୁଁ ଶଶିଭୂଷଣ କୁମାର କହୁଥିଲି ରହେନମାଲ ପାଟନଗର ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟ।
1: ବଲାଙ୍ଗୀରରୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପାଖକୁ ଫୋନ କରୁଛନ୍ତି ପ୍ରଥମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଶଶିଭୂଷଣ ଭାଇ କୁହନ୍ତୁ ସାର ଶୁଣୁଛନ୍ତି ଆପଣଙ୍କର କଥା ଦାନ୍ତକୁ ନେଇକି ଆପଣଙ୍କର କିଛି ସମସ୍ୟା ଅଛି ନା କଣ ପଚାରିବେ ପଚାରନ୍ତୁ।
2: ହଁ ମୋର ପଚାରିବାର

0: କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମ ପାଖକୁ ଫୋନ କରୁଛନ୍ତି, ପ୍ରଥମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଶଶିଭୂଷଣ ଭାଇ କୁହନ୍ତୁ, ସାର୍ ଶୁଣୁଛନ୍ତି ଆପଣଙ୍କର କଥା, ଦାନ୍ତକୁ ନେଇକି ଆପଣଙ୍କର କିଛି ସମସ୍ୟା ଅଛି ନା କଣ ପଚାରିବେ? ପଚାରନ୍ତୁ। କୁହନ୍ତୁ, ପଚାରନ୍ତୁ, ଶୁଣୁଛନ୍ତି ସାର୍?
1: ମୋର ଭାଇ ଗୋଟେ ଦାନ୍ତଟା ଟିକେ ଟେଢା ରହିଛି, ସେଟା ଗୋଟେ ଦୁଇଟା ନୁହେଁ, ତିନି ଚାରିଟା ଏମିତି ଟେଢା ରହିଛି, ତା ଉପରେ ଏମିତି ଏମିତି ରହିଛି ଯେ ତାକୁ କଣ ଦାନ୍ତଟା ଉପାଡି ଦେଲେ ହବ କି?
0: ଭାଇଙ୍କର ବୟସଟା କୁହନ୍ତୁ ସାର୍।
2: ଆପଣଙ୍କ ଭାଇଙ୍କର ବୟସ କେତେ?
1: ତିରିଶ ହେଇଯିବ।
2: ତିରିଶ ହେଇଯିବ। ଆପଣ କହୁଛନ୍ତି ଯେ ଆପଣଙ୍କର ଭାଇଙ୍କର ଦାନ୍ତ ଟେଢା ଅଛି, ମାନେ ଆକୁ କୁହାଯାଏ ମାଲ ଅକ୍ଲୁଜନ। ଏଇଟା ଗୋର୍ଥର ଆସିକି ପରାମର୍ଶ କଲେ ଜଣାପଡ଼ିବ ଯେ ଏଇଟା କେତେ ତେଡ଼ା ଅଛି, ଆଉ କେତେ ଗେପ୍ ଅଛି, ଆଉ କୋଉ ପ୍ରକାର ଅଛି, ସେଇଟା ଗୋର୍ଥର କନସଲଟେନ୍ସି କଲେ ହିଁ ଜଣାପଡ଼ିବ।
0: କଣ କେବେ ଡକ୍ଟର ସେଇ ପାଖ ଯୋଉ ଚିକିତ୍ସାଳୟ ଅଛି ଯାଇକି କେବେ ଦେଖେଇଛନ୍ତି? ଭାଇ ଦେଖେଇଛନ୍ତି? ଦେଖେଇ ନାହାନ୍ତି। ଆପଣ ଥରେ ଯାଇକିନା ଦେଖେଇ ଦିଅନ୍ତୁ, ସେ କଣ କହୁଛନ୍ତି।
2: ଦନ୍ତ ଚିକିତ୍ସକ ପରାମର୍ଶ ନେଇପାରିବେ? ଆପଣ
0: ଦେଖେଇଥିଲେ? ଯାଇଥିଲେ ନା ଯାଇନାହାନ୍ତି? ଯାଇନାହାନ୍ତି ନାଇଁ। ଆପଣ ଯାଇକି ଥରେ ଦେଖେଇ ଦିଅନ୍ତୁ। ତଥାପି ସାର୍ ଗୋଟେ ଜେନେରାଲ ଇନ୍ ଜେନେରାଲ କୁହନ୍ତୁ, ଯଦି ତିରିଶ ବର୍ଷ ବୟସରେ ଜଣଙ୍କର ଦାନ୍ତ ଏମିତି ବାହାଡ଼ା ଭଳିଆ ହେଇକି ଯଦି ତେଡ଼ା ଅଛି, ସେ କଣ କରିପାରିବ?
2: ଅର୍ଥୋଡଣ୍ଟିକ ଟ୍ରିଟମେଣ୍ଟ ତାକୁ କରିପାରିବ,
0: ମାନେ କଣ ସେଟା ଅପରେସନ ବାହାର କରାହବ ନା?
2: ଅପରେସନ ନାହିଁ, ଫାର୍ଷ୍ଟ ଆମକୁ ସ୍ପେସ ଆନାଲିସିସ୍ କରିବାକୁ ପଡିବ, ତାର ଦାନ୍ତ କେତିକି ସ୍ପେସ ଅଛି, ସେ ଦାନ୍ତ କେତିକି ପଛକୁ ଯାଇପାରିବ କି ନାହିଁ, ସେଇଟା ଦେଖିଲା ପରେ ଆମର ସ୍ପେସ ଆନାଲିସିସ୍ କଲା ପରେ ଆମର ଦେଖାଯିବ ଯେ ସେଇଟା
1: ଦାନ୍ତ ଆମର ଡାଉଟ ଲାଗୁଛି, ସେ ଦାନ୍ତ ଇଏ ଲାଗି ଆମର ବେଳେ ଦାନ୍ତର ତଳ ଦାନ୍ତ ଏଇଠି ଗୋଟେ ଘା ସୃଷ୍ଟି ହେଇଯାଏ, ତାକୁ ଫେର ଶୀତ ଦିନେ ସେଟା ହୋଇଯାଏ, ଘା ଭଳିଆ ସୃଷ୍ଟି ହେଇଯାଏ
0: ଦାନ୍ତ ମୂଳରେ, ଶୀତ ଦିନେ ତାଙ୍କର ଘା ଭଳିଆ ହେଇଯାଉଛି
2: ଦାନ୍ତ ମୂଳରେ। ଆପଣଙ୍କର କେବିଡି କଣ ଅଛି କି? ମାଡ ବାଜିକି ସେଟା ଘା ହେଇଛି? ନହେଲେ ଆପଣ କଣ ସ୍ଟ୍ରେସ ନଉଛନ୍ତି କି?
0: ସେ ଭାବୁଛନ୍ତି ଯେ କାଳେ ଶୀତ ଦିନ ଥଣ୍ଡାରୁ ହଉଛି ମାଡିରେ ଘା?
2: ନାଇଁ, ଥଣ୍ଡାକୁ ଏଇଟା କୌଣସି ସମ୍ପର୍କ ନାହିଁ ଘା ହେବାର,
0: ସେଟା ତାର ସେ ନିଜେ ନିଜେ କମି ଯାଉଛି।
1: ହଁ ସେଟା ମ୍ୟାଡାମ କମି ଯାଉଛି, ଟିକେ ପଚ ଟାଇପ୍ର ହେଇଯିବ, ତାପରେ ଟିକେ ଯେମିତି ଖରା ଇଏ ହେଇଯିବ ଆମର ଟିକେ ସିଜନଟା ପକା ପକେଇଲେ ସେଟା ଛାଡ଼ିବ ଆପେ ଆପେ।
2: ତାର କଣ ସେ ଏକ୍ସରେ କରିଛନ୍ତି ଦାନ୍ତର?
1: ଦାନ୍ତର ଏକ୍ସରେ ଥରେ କରା ଇଏ ଯିବ, ସେ ଦାନ୍ତର ଟେଢା ଅଛି ସେ କହିଦେବି।
2: ନାଇଁ ନାଇଁ, ଆପଣ ଯୋଉ ଘା କଥା କହୁଛନ୍ତି, ଦାନ୍ତର କଣ ଏକ୍ସରେ କଣ କରିଛନ୍ତି କି?
1: ନାଇଁ ନାଇଁ ନାଇଁ।
2: ଆଉ କଣ ବୋଧ ବୟସ କଣ ଅଛି କି?
1: ନାଇଁ ସାର।
2: ନାଇଁ ତ,
0: ତାହେଲେ ଆପଣ ଥରେ ଯଦି ପାଖ ଚିକିତ୍ସାଳୟରେ ନେଇ ଟିକେ ଦେଖେଇ ଦିଅନ୍ତୁ, ଆପଣଙ୍କ ଟ୍ରିଟମେଣ୍ଟ ଆରମ୍ଭ କରିଦେଲେ ଭଲ ରହିବ, ହେଲା? ଧନ୍ୟବାଦ ଶଶିଭୂଷଣ ଭାଇ। ନମସ୍କାର। ହଁ, ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ନମସ୍କାର।
3: ନମସ୍କାର ମ୍ୟାଡମ,
0: କିଏ କହୁଥିଲେ?
3: ଦୋଳଗୋବିନ୍ଦ ମିଶ୍ର, ତୁଲେଇ ଗାଁ କିଣୁରା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
0: ଦୋଳଗୋବିନ୍ଦ ଭାଇ ଭଲ ଅଛନ୍ତି କି? ଆମର
3: ଭଲ ଭଲ ଅଛି ମ୍ୟାଡମ।
0: ସୁଦୂର ଝାରସୁଗୁଡ଼ାରୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର କଣ ସମସ୍ୟା ରହିଛି ନା ପରାମର୍ଶ ନେବାକୁ ଚାହୁଁଛନ୍ତି?
3: ମୁହଁର ବିଷୟରେ ଅଛି ନା ଚେହେରା ବିଷୟରେ?
0: ଦାନ୍ତ ବିଷୟରେ ଅଛି।
3: ଦାନ୍ତ ବିଷୟରେ ଅଛି ତ?
0: ଆଜ୍ଞା
3: ଆଜ୍ଞା ସାର। ସାର ନମସ୍କାର।
2: ନମସ୍କାର
3: ସାର, ମୋର କଣ ହେଇଛି ନା ସାର, ମୋର ଦାନ୍ତରେ ଆଜ୍ଞା ମାନେ ବାପ ସେଠ ଦାନ୍ତଟା ଆଜ୍ଞା ମାନେ ଟିକେ ଟାଇପ୍ର ଏନ୍ତା ସେ ମାନେ ମାଂସଟା ପୁରା ବାହାରିକି ମାନେ ହେଇଯାଇଛି, ଯାହାକି ଟିକେ ସେଟା ଆଜ୍ଞା ବଥ ହଉଛି, ଆଉ ସମୟ ସମୟରେ ସେଟା ଆଜ୍ଞା ଫୁଲି ଯାଉଛି ସେ ଜାଗାଟା।
2: ଆପଣଙ୍କ ବୟସ କେତେ?
3: ବୟସ ଆଜ୍ଞା ମୋର ଅଛି ଏଇଟା 39 ବର୍ଷ ଆଜ୍ଞା।
2: ଆଚ୍ଛା, ଆପଣଙ୍କର ସେଇଟା ଯୋଉ ଉପର ଦାନ୍ତ ନା ତଳ ଦାନ୍ତ?
3: ଆଜ୍ଞା ତଳଟା ଆଜ୍ଞା।
2: ତଳ ଦାନ୍ତ? ଆଚ୍ଛା ଆଚ୍ଛା। ତଳର କଣ ଲାଷ୍ଟ ଦାନ୍ତ ନା ମଝି ଦାନ୍ତ?
3: ଲାଷ୍ଟ ଲାଗି ମାନେ
2: ସର୍ବଲାଷ୍ଟ ଜ୍ଞାନ ଦାନ୍ତ
3: ମଝି ପର୍ଯ୍ୟନ୍ତ ଆଜ୍ଞା, ଯୋଉଠି ଆମେ ମାନେ ଠିକ ଭାତ ଯୋଉ ମାନେ ଯାଉଛି
2: ଆପଣ କଣ ଟ୍ରିଟମେଣ୍ଟ ନେଇଛନ୍ତି କି?
3: ଟ୍ରିଟମେଣ୍ଟ ନାଇଁ କିଛି ନାହିଁ, ଏଇଟା ମାନେ ସପ୍ତାହ ଗୋଟେ ହଉଛି ଆଜ୍ଞା, ଏମିତି ହେଇଛି ଆଜ୍ଞା।
2: ସପ୍ତାହ ହେଇଛି ହେଇଛି
3: ଆଜ୍ଞା।
2: ଆପଣଙ୍କ ଡାଇବେଟିକ୍ସ ଅଛି କି ଆପଣଙ୍କର?
3: ମୋର ଡାଇବେଟିକ୍ସ ଅଛି ଆଜ୍ଞା, ମାନେ ଗଲା ମାସରେ 230 ଥିଲା, ଆଉ ଔଷଧ ଖାଇଲା ପରେ ଏବେ 175 ଅଛି ଆଜ୍ଞା।
2: 150 ଅଛି। ଆଚ୍ଛା।

0: ଆପଣ ଗତର କୌଣସି ମେଡିସିନ କଣ ଖାଇଛନ୍ତି କି?
1: ନାଇଁ ନାଇଁ ଯାଇନି ଆଜ୍ଞା, ଟିକେ ଟାଇମ ହେଲା ଯାଇନି, ଟିକେ କମ ଟିକେ ବଥା ଯାଇନି ଆଜ୍ଞା, ଖାଲି ପାଣି ଗରମ ପାଣି କରିକି କୁଲା କୁଲା କରୁଛି ବାହାରେ, ଟିକେ ଭଲ ଲାଗୁଛି।
0: ହଁ ଠିକ ଅଛି, ଆପଣ ଯାହା ଲୁଣ ପାଣି କୁଳୁଚା କରୁଛନ୍ତି କରନ୍ତୁ, ଆଉ ଆପଣ ତୁରନ୍ତ ଏହାର ଚିକିତ୍ସା ନିଅନ୍ତୁ। କ୍ୟାନ୍ସର ଟାଇପ ମାନେ ଆପଣ ସେମିତି ଆପଣ କହିପାରିବେନି କ୍ୟାନ୍ସର ହେଇଛି ଯେପର୍ଯ୍ୟନ୍ତ ଆପଣ ବାଇପ୍ସି ନେଇନାହାନ୍ତି। ସେଇଟା ଗତର ଆପଣଙ୍କୁ ଯଦି ଆପଣଙ୍କର ଯଦି ଡାଉଟ କ୍ଲିୟର ସନ୍ଦେହ ଦୂର କରିବା ଚାହୁଁଛନ୍ତି ହେଲେ ଫାର୍ଷ୍ଟ ନିକଟସ୍ଥ କୌଣସି ଡକ୍ଟରଙ୍କ ପାଖକୁ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତୁ, ପରାମର୍ଶ ନିଅନ୍ତୁ।
2: ଠିକ ଅଛି ରହିଲୁ ଭାଇ, ନମସ୍କାର।
1: ନମସ୍କାର
2: ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
1: ନମସ୍କାର
2: ନରସିଂହ ବାବୁ, ଭଲ ଅଛନ୍ତି? ଚଳନୀ ଅଛି। ଆଜି ଦାନ୍ତକୁ ନେଇକି କଣ ସମସ୍ୟା ଅଛି ନା ଜାଣିବାକୁ ଚାହୁଁଛନ୍ତି, ପଚାରିଲେ
1: ଦାନ୍ତ ବସୁଛନ୍ତି ସେଠି ମେଡିକାଲରେ?
0: ହଁ ବସା ହଉଛି, ଦାନ୍ତ
1: ବସା ହଉଛି।
0: ସେଟା ଆପଣ ଆସିଲା ପରେ ଦେଖାଯିବ ଆପଣଙ୍କର କୋଉ ପ୍ରକାର ଦାନ୍ତ ବସା ହବ, ରିମୁଭାଲ ନା ଫିକ୍ସ ବାଲା ବସିବ। ଆଉ ଯଦି ରିମୁଭାଲ ହଉଛି ହେଲେ ତାର ଦେଖିବାକୁ ପଡିବ ଆପଣ ମାଡି କେତେ ଷ୍ଟ୍ରଙ୍ଗ ଅଛି କି ନାହିଁ। ତାପରେ ଯଦି ଫିକ୍ସ ବାଲା ଦେଖିବାକୁ ପଡିବ ହେଲେ ଫିକ୍ସ ବାଲା ଦେଖିବାକୁ ପଡିବ, ଆମର ଆପଣଙ୍କର ବ୍ରିଥ୍ ସିଷ୍ଟମଟା କେତେ, ଆପଣଙ୍କର ଏବନମେଣ୍ଟ କେତେ ଷ୍ଟ୍ରଙ୍ଗ ଅଛି ସେଇଟା ଦେଖିବାକୁ ପଡିବ। ଆଉ ଯଦି ସ୍କ୍ରୁ ବାଲା ଅଛି ହେଲେ ସେଇଟା ବି ଦେଖିବାକୁ ପଡିବ ଯେ ଆପଣଙ୍କର ବୋନ୍ ଡେନ୍ସିଟି ଦେଖିବାକୁ ପଡିବ। ସେଇଟା ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ର ଟ୍ରିଟମେଣ୍ଟ ଟାଇପ୍ସ ଅଛି, ସେଇଟା ଗତଥର ଆସି ଦେଖିଲା ପରେ ଏକା ଜଣାପଡ଼ିବ।
2: ଏଇ ଯୋଉ ଦାନ୍ତ ବସେଇବା କଥା କହିଲେ ଏଥିପାଇଁ କିଛି ବୟସ ସୀମା ଅଛି କି?
0: ବୟସ ସୀମା ସେମିତି କିଛି ନଥାଏ,
2: ଯୋଉ ବୟସରେ ବି ଆପଣ ବସେଇ ପାରିବେ କି? ନରସିଂହ ଜାଣିପାରିବେ?
1: ଥଣ୍ଡା ପାଣିରେ ଇଏ କରିକି ଜାମି ଗୁଡା ସବୁ ଫୁଲି ଯାଇଥିଲା, ବୁଝିଲା କି? ଜାମି ଗୁଡା ଫୁଲି ଯାଇ ସେ ଦାନ୍ତ ଗୁଡା ସବୁ ଓହ୍ଲି ଯାଇଛି, ଝଡ଼ି ଯାଇଛି, ବୁଝିଲା କି? ସେ ଦାନ୍ତ ବସିବା ପାଇଁ
2: କହିଲେ ଆପଣ ହସ୍ପିଟାଲ ଯାଇକି ଦନ୍ତ ଚିକିତ୍ସକଙ୍କ ସହିତ କଥାବାର୍ତ୍ତା କଲେ ସେ ଦେଖିବେ ଆପଣଙ୍କର ମାଢି କେତେ ମଜବୁତ ଅଛି, କେତେ ଦିନରେ କେମିତିଆ ଦାନ୍ତ ବସିବ ତାକୁ ଧରିକି ସେ ଆପଣଙ୍କୁ ପରାମର୍ଶ ଦେବେ। ଠିକ ଅଛି, ରହିଲୁ ଭାଇ,
1: ନମସ୍କାର।
2: ସାର ଆପଣ କହୁଥିଲେ ଆମେ ଯୋଉ ଦିନକୁ ଦୁଇଥର ଦାନ୍ତ ଘଷିବା ଖାଇବାର କେତେ ସମୟ ପୂର୍ବରୁ କଣ ଗ୍ୟାପ୍ ଅଛି ନା ପରେ କେମିତି ଘଷିବା?
0: ପ୍ରତିଥର ପ୍ରାୟ 2 ମିନିଟ୍ ଧରି ଦାନ୍ତ ଘଷିବା ଉଚିତ।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
5: ହ୍ୟାଲୋ,
2: ନମସ୍କାର।
5: ନମସ୍କାର ଆଜ୍ଞା,
2: କିଏ କହୁଥିଲେ ଭୁଣି?
5: କୁନ୍ତଳା କୁମାରୀ ସାହୁ କହୁଛି, ଦକ୍ଷିଣପୁରରୁ।
2: କୁନ୍ତଳା ଭୁଣି ଦକ୍ଷିଣପୁରରୁ କହୁଛନ୍ତି, ଆପଣଙ୍କର କଣ ଜାଣିବାର ଅଛି ନା କିଛି ସମସ୍ୟା ଅଛି ଦାନ୍ତକୁ ନେଇକି? ସାର ଦେବାଶିଷ ସାର ଏଠି ବସିଛନ୍ତି, ପଚାରନ୍ତୁ।
5: ଆଜ୍ଞା ସାର, ନମସ୍କାର।
0: ହଁ ନମସ୍କାର ମା, କୁହନ୍ତୁ।
5: ସାର, ଦାନ୍ତର ଯୋଉ ରୁଟ୍ କେନାଲ ହଉଛି ସେଇଟା ଗୋଟେ ମୋର ଅସୁବିଧା ହେଇଥିଲା, ସେଇଟା ପୁରାଟା ବାହାର କରିବାକୁ ପଡିଥିଲା। ଆଉ ଥରେ ସେ ଯୋଉ ଡକ୍ଟରଙ୍କ ପାଖରେ ମୁଁ କରିଥିଲି, ବୋଧହୁଏ ତାଙ୍କର କିଛି ଫଲ୍ଟ ଯୋଗୁଁ ମୋର ଦାନ୍ତର ସେଇଟା ବାହାର କରିବାକୁ ପଡିଥିଲା। ହେଲେ ବାରମ୍ବାର ସେଇଟା କରିବା ଫଳରେ ଆଉ ଥରେ ଦାନ୍ତ ଆଉ ଥରେ ବସିବା ପାଇଁ ମୁଁ ଆଉ ଜଣେ ଏକ୍ସପର୍ଟ ପାଖକୁ ଗଲି, ଏମିତି ସେ ଦେଖିଲେ ସେଟାର ଆଉ ଥରେ ସେ ଯୋଉ ପୁରୁଣାଟାକୁ ବାହାର କରିଦେଲେ, ବାହାର କରିକି ସେ ଆଉ ଥରେ ଏବେ ଲଗେଇଲେ କଣ କିଛି ଅସୁବିଧା ଅଛି କି? ବାରମ୍ବାର ସେ ଜାଗାଟାରେ ସିମିତି ହେଇଛି ତ?
0: ରୁଟ୍ କେନାଲ ପରେ ଆପଣ କହିବା ମାନେ ଆପଣ କହିବାକୁ ଚାହୁଁଛନ୍ତି ଆପଣ ରୁଟ୍ କେନାଲ କରିଥିଲେ ସେଟା ପେନ୍ ହେଲା, ଆଉ ଥରେ ଆପଣ ରିଆର୍ସିଟି ମାନେ ଆଉ ଥରେ ପୁଣି ରୁଟ୍ କେନାଲ କରିଛନ୍ତି, ତାପରେ ଯାଇକି ଆଉ ଥରେ ଦାନ୍ତର ଆଉ ଜଣଙ୍କ ପାଖରେ ଦାନ୍ତର ଉପାଡ଼ ଦେଇଛନ୍ତି। ଦାନ୍ତ ଉପାଡ଼ିକି କେତେ ଦିନ ହେଲାଣି?
5: ମାସେ
0: ହେଇଗଲାଣି। ମାସେ ହେଇଗଲାଣି ମାନେ ଆପଣଙ୍କର ମାଡି ପ୍ରାୟତଃ ଶୁଖି ଯାଇଥିବ। ଯଦି ମାଡି ଶୁଖି ଯାଇଛି ହେଲେ ତାହେଲେ ଆପଣ ଦାନ୍ତ ବସେଇ ପାରିବେ। ସେଇଟା ସେଇଟା କେତେ ନମ୍ବର ଦାନ୍ତ କହିପାରିବେ? କେତେ ନମ୍ବର ଦାନ୍ତ କହିପାରିବେ? କୋଉ ଦାନ୍ତ ଉପରେ?
5: ପାଖାପାଖି ଦାନ୍ତ।

0: ଦାନ୍ତ ବସେଇ ତାପରେ ଦାନ୍ତ ବସେଇଦେବା ମାନେ ଆପଣଙ୍କୁ ଯନ୍ତ୍ରଣାଦାୟକ ହେଇପାରେ।
1: ସାର ଆଉ ଗୋଟେ କଥା ପଚାରିବି, ଯୋଉ ବାରମ୍ବାର ଦାନ୍ତ ପୋକଡା ହେଉଛି, ମୋର ତ 2-3 ଦାନ୍ତ ସାର ସେମିତି ପୋକଡା ହେଲାଣି, ତାର ଫଳ ମାନେ କାହିଁକି ସେଇଟା ହଉଛି ଆଉ କଣ ପ୍ରିକସନ ନେଲେ ସେଯାକ ହବନି ଜମା?
0: ଶୁଣ ମା, ଦାନ୍ତ ପୋକ ବୋଲି ସେମିତି କିଛି ନାହିଁ, ବୁଝିପାରିଲେ ନା? ତାକୁ ଆମକୁ କୁହାଯାଏ କେଭିଡ଼ି। ଦାନ୍ତ କେଭିଡ଼ି କଣ ପାଇଁ ହଉଛି ଫାର୍ଷ୍ଟ ଆମକୁ ଜାଣିବାକୁ ପଡିବ। ଗୋଟେ ଜିନିଷ ଆମ ଘରେ ଗୋଟେ ଜିନିଷ ରହିଗଲେ ସେଟା ପଚିଯାଉଛି ନା ନାଇଁ, ସେମିତି ଆମର ମୁହଁରେ ଥିବା ଜୀବାଣୁ କୌଣସି ମାନେ କୌଣସି ଚିନି ଜାତୀୟ ଖାଦ୍ୟ ସେମାନେ କଣ କରନ୍ତି, ଗୋଟେ ଅନେକ ଷ୍ଟିକି ଫୁଡ୍ ଲାଖି କୋଉ ଜିନିଷ ଖାଦ୍ୟ ଲାଗିକି ରହିଗଲା ସେଟା କଣ ହବ, ଏସିଡ୍ ଫର୍ମେସନ ମାନେ ଏସିଡ୍ ତିଆରି କରେ, ଯାହାଫଳରେ ଦାନ୍ତର ଉପର ସ୍ତରକୁ କ୍ଷତିଗ୍ରସ୍ତ କରି କେଭିଟି ସୃଷ୍ଟି କରେ। ସେଥିପାଇଁ ଆପଣ କଣ କରିବାକୁ ପଡିବ, ପ୍ରତିଦିନ ଯାହା ଖାଇଲା ପରେ ଆପଣ ପାଟି କୁଳୁଚା କରିବେ, ଆଉ ରାତିରେ ସକାଳୁ ବ୍ରଶ କରିବେ, ଦିନକୁ 2 ବ୍ରଶ କରିବେ, ଆଉ ମାଉଥ୍ ୱାଶ ଟିକେ ରେଗୁଲାର ମାଉଥ୍ ୱାଶ କରିବେ, କିନ୍ତୁ ରେଗୁଲାର ମାଉଥ୍ ୱାଶ ଡାଟୁ ସେଟା ଆଲକୋହଲ ଫ୍ରି ହେଇଥିବାର ଅଛି, ସେମିତି ମାଉଥ୍ ୱାଶ ଆପଣ କରିପାରିବେ।
2: ବୁଝିପାରିଲେ କୁନ୍ତଳ ଭଉଣୀ? ଧନ୍ୟବାଦ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
3: ନମସ୍କାର,
2: ଆପଣଙ୍କର କଣ ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି ସାର, ଶୁଣୁଛନ୍ତି, ପଚାରନ୍ତୁ।
0: ଆପଣ ଏଇଟା ଜାଣିବାକୁ ପଡିବ ଯେ ଆପଣ ଗୋଟେ ଏକ୍ସରେ କରିବେ, ଡେଣ୍ଟାଲର ଏକ୍ସରେ କରିବେ, ଆଉ ସେଇଟା ଦେଖିବାକୁ ପଡିବ ଯେ ପେରିଆପିକାଲର କୌଣସି ଇନଫେକ୍ସନ ହେଇଛି, ତା ମାନେ ଓଡ଼ିଆରେ ସେଟା କୁହାଯାଏ ମୂଳ ପାଚିଛି କି ନାହିଁ, ସେଇଟା ଆପଣଙ୍କୁ ଜାଣିବାକୁ ପଡିବ। ଯଦି ମୂଳ ପାଚିଛି ହେଲେ ଆପଣ ତାର ସଠିକ୍ ଟ୍ରିଟମେଣ୍ଟ ଆଉ ଜଲ୍ଦି ଟ୍ରିଟମେଣ୍ଟ ନେବା ଦରକାର।
2: ବୁଝିପାରିଲେ?
3: ଆଜ୍ଞା,
2: ହଉ, ଧନ୍ୟବାଦ, ରହିଲୁ, ନମସ୍କାର।
3: ନମସ୍କାର, ଧନ୍ୟବାଦ।
2: ସାର୍, ଯୋଉ ଆପଣ କହୁଥିଲେ 2 ଦାନ୍ତ ଘଷିବା ଖାଇବା ପୂର୍ବରୁ ପରେ, ସେଇଟା ସମୟଟା ଟିକେ କହିଦିଅନ୍ତୁ ଆଉଥରେ।
0: ଦିନକୁ 2 ଦାନ୍ତ ଘଷିବା, ସକାଳେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ଉଚିତ।
2: ଶ୍ରୋତା ବନ୍ଧୁ, ଶରୀରର ସମସ୍ତଙ୍କର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ, ଏଥିରେ ମୁଖ ସ୍ୱାସ୍ଥ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ମୁଖ ସ୍ୱାସ୍ଥ୍ୟର ଯତ୍ନ ନେବା ଦ୍ୱାରା ପାଟି ସଫା ରହିଥାଏ, ଏହା ଦାନ୍ତରେ ଗଭୀର କ୍ଷତ ହେବାରୁ ରୋକିଥାଏ। ଏଥିପାଇଁ ପ୍ରତିଦିନ ବ୍ରଶ କରିବା, ଦାନ୍ତ ସହିତ ମାଢ଼ି ସଫା କରିବା ଗୁରୁତ୍ୱପୂର୍ଣ୍ଣ। ଆଜିର ଆଲୋଚନାରେ ନିହାତି ଭାବରେ ଆମେ ଜାଣିପାରିଲେ ଯେ କ'ଣ କଲେ ଦାନ୍ତର ଯତ୍ନ ନେଇପାରିବା। ଏଇ ଯେମିତି ଦାନ୍ତକୁ ଅଧିକ ଜୋରରେ ବ୍ରଶ କରିବା ଦ୍ୱାରା ବାହ୍ୟ ସ୍ତର କ୍ଷତିଗ୍ରସ୍ତ ହୋଇଯାଏ, ସର୍ବାଧିକ 2 ମାନେ 120 ଯାଏଁ ବ୍ରଶ କରିବା ଆବଶ୍ୟକ। ସାଧାରଣତଃ 3 ଥରେ ବ୍ରଶ ବଦଳାଇବା ଦରକାର। ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା ଭଲ। ଦାନ୍ତ କାଠରେ ବ୍ରଶ କରିବା ଦ୍ୱାରା ମଧ୍ୟ ଦାନ୍ତ ମଜବୁତ ରହେ। ବିସ୍କୁଟ, ଚିପ୍ସ ଏହିସବୁ ଖାଦ୍ୟ ଦାନ୍ତ କ୍ଷୟର ପ୍ରମୁଖ କାରଣ, ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖିବା ଭଲ। ରକ୍ତସ୍ରାବ, ଫୁଲା, ପାଇରିଆ ଭଳି ସମସ୍ୟା ଗମ୍ଭୀର ହୋଇପାରେ। ମାଢ଼ି ରୋଗ ହୃଦୟ, ଯକୃତ, ବୃକ୍କ, ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ। ନିୟମିତ ଭାବେ ଗରମ ଲୁଣ ପାଣିରେ ମୁହଁ ଧୋଇବା ଆବଶ୍ୟକ। ଏହିସବୁ ଉପରେ ଯଦି ଆମେ ଧ୍ୟାନ ଦେବା, ଦାନ୍ତ ସୁନ୍ଦର ରହିବ ଆଉ ମଜବୁତ ବି ରହିବ। ଏଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ସୁସ୍ଥ ମା ଓ ସୁସ୍ଥ ଶିଶୁ ପରିବାର ପାଇଁ ଏହା ସବୁଠୁ ବଡ ଖୁସି।
5: ସମ୍ ହସ୍ପିଟାଲ ବ୍ରହ୍ମପୁର ଆଣିଛି ମା ଏବଂ ଶିଶୁଙ୍କ ପାଇଁ ସୁରକ୍ଷିତ ମାତୃତ୍ୱ ଓ ଶିଶୁ ଚିକିତ୍ସା।
4: ହଁ, ସମ୍ ହସ୍ପିଟାଲ ବ୍ରହ୍ମପୁର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଇବେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଜଟିଳ ଗର୍ଭାବସ୍ଥାର ସଠିକ୍ ଚିକିତ୍ସା, ଏବଂ ଶିଶୁ ରୋଗ ବିଭାଗରେ ରହିଛି ନବଜାତ ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଏନ୍ଆଇସିୟୁ ଏବଂ ବିଶେଷ ଯତ୍ନ।
5: ଅଭିଜ୍ଞ ଡାକ୍ତର ଏବଂ ସ୍ନେହୀ ନର୍ସଙ୍କ ଦ୍ୱାରା ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ସ୍ୱପ୍ନ ସାଗର ଚଳଚ୍ଚିତ୍ରରୁ, ଶିଳ୍ପୀ ଅନୁରାଧା। ଦେବଦାସ ଛୋଟରାୟଙ୍କ ଗୀତ, ସଙ୍ଗୀତ ଅକ୍ଷୟ ମହାନ୍ତି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଉଦଣ୍ଡି ସୀତା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଟି ସୌରୀ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ।

ପରବର୍ତ୍ତୀ ଗୀତଟିରେ କଣ୍ଠଦାନ କରିଛନ୍ତି ଶେଖର ଘୋଷ ଏବଂ ପ୍ରଣବ ପଟ୍ଟନାୟକ। ନାରାୟଣ ପ୍ରସାଦ ସିଂଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବାଳକୃଷ୍ଣ ଦାସ। ଚଳଚ୍ଚିତ୍ର ଶଙ୍ଖ ମହୁରୀ।

ଆପଣମାନେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ମଥୁରା ବିଜୟ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ନିର୍ମଳା ମିଶ୍ର ଏବଂ ଶେଖର ଘୋଷ। ଗୀତ ରଚନା ନାରାୟଣ ପ୍ରସାଦ ସିଂ। ସଙ୍ଗୀତ ନିର୍ଦ୍ଦେଶନା ରାଖାଲ ମହାନ୍ତି।

ଏଥର ଶିଳ୍ପୀ ଇରା ମହାନ୍ତି। ନିର୍ମଳ ନାୟକଙ୍କ ଗୀତରେ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୁ ସ୍ୱାଇଁ। ଚଳଚ୍ଚିତ୍ର ମା ମଙ୍ଗଳା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କୁଆଁରୀ କନ୍ୟା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ବିନୟ କାଶ୍ୟପ, ଗୀତ ରଚନା ମନୀଷା, ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଜଗା ହାତରେ ପଘା ଚଳଚ୍ଚିତ୍ରରୁ, ଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ସାଥୀ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

ମଣିଷକୁ ମଣିଷଟିଏ ହୋଇ ଯଦି ରହିବାର ଅଛି ତେବେ ତାକୁ ହସିବା ଦରକାର। ହସ ହେଉଛି ଭଗବାନଙ୍କ ଦାନ। ହସ ଆଉ ଖୁସି ଜୀବନର ପ୍ରକୃତ ସମ୍ପତ୍ତି ଅଟେ। ଯେଉଁ ଲୋକ ସବୁବେଳେ ହସଖୁସିରେ ରହେ ସେ ନିଜେ ଖୁସିରେ ରହିବା ସହିତ ଅନ୍ୟମାନଙ୍କ ମନରେ ମଧ୍ୟ ଆନନ୍ଦ ଭରିଦିଏ। ଆମେ ସବୁବେଳେ ହସଖୁସିରେ ରହିଲେ ଆମର ମାନସିକ ଚାପ କମିଥାଏ ଆଉ ତା ସହିତ ଆମକୁ ସବୁ କାମ କରିବା ପାଇଁ ଉତ୍ସାହ ବଢ଼ିଥାଏ। ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସମସ୍ତେ କିଛି ନା କିଛି ସମସ୍ୟା ଓ ଚିନ୍ତାର ସମ୍ମୁଖୀନ ହୋଇଥାଉ। ଏହି ସମୟରେ ହସ ଖୁସି ମନୋଭାବ ଆମକୁ ସାହସ ଓ ଶକ୍ତି ଯୋଗାଇଥାଏ। ଏଇଠୁ ଆମେ କ'ଣ ବୁଝିବା କହିଲେ, ଆମ ଜୀବନ ଯଦି ଚାପଗ୍ରସ୍ତ ହୋଇ କଟୁଛି ତାହେଲେ ଆମକୁ ଚିନ୍ତାର ଡଙ୍ଗାରୁ ଓହ୍ଲାଇ ହସର ଜାହାଜରେ ଚଢ଼ିବାକୁ ହେବ। ଏହି ଭାବନା ସହିତ ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ସ୍ୱାଗତ ଜଣାଉଛି ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ସ୍ୱାଗତିକା ପଟ୍ଟନାୟକ। ନମସ୍କାର।

ଆପଣମାନେ ଜାଣିଛନ୍ତି, ହସିବା ପୁଣ୍ୟ ଅଟେ, ଆଉ ହସାଇବା ମହାପୁଣ୍ୟ। ଯେତେବେଳେ ଆପଣ ହସନ୍ତି ସେତେବେଳେ ଭଗବାନଙ୍କ ପାଇଁ ପ୍ରାର୍ଥନା କରନ୍ତି, କିନ୍ତୁ ଯେତେବେଳେ ଆପଣ କୌଣସି କାନ୍ଦୁଥିବା ବ୍ୟକ୍ତିକୁ ବା ଲୋକଙ୍କୁ ହସାନ୍ତି ସେତେବେଳେ ଭଗବାନ ଆପଣଙ୍କ ପାଇଁ ପ୍ରାର୍ଥନା କରନ୍ତି। କାନ୍ଦିବା ପାଇଁ ତ ଲୁହର ଖର୍ଚ୍ଚ ହୋଇଥାଏ, ହସିବାର ତ ସେତିକି ମଧ୍ୟ ଲାଗେ ନାହିଁ ନା, ତେଣୁ ଆମେ କାହିଁକି ହସିବାନି କହିଲେ।

ଶ୍ରୋତାବନ୍ଧୁ, ଆପଣମାନେ ଆଉ ଗୋଟିଏ କଥା ଜାଣିଛନ୍ତି, ବର୍ତ୍ତମାନ ସମୟରେ ଡାକ୍ତରମାନେ ମଧ୍ୟ ପରାମର୍ଶ ଦିଅନ୍ତି ହସିବା ପାଇଁ। କାରଣ ବେଳେବେଳେ ଦେଖାଯାଏ ଯେ ହସ ଗୋଟିଏ ପ୍ରକାରର ଔଷଧ ଭଳି କାମ କରେ। ହସ ଆଉ ଖୁସିରୁ, ଏସବୁ ମନରୁ ନକାରାତ୍ମକ ଭାବନାକୁ ଦୂର କରି ସକାରାତ୍ମକ ଚିନ୍ତାଧାରାକୁ ବିକଶିତ କରିଥାଏ। ହସିବା ଦ୍ୱାରା ମାନସିକ ଚାପ କମିଥାଏ, ରକ୍ତଚାପ ବା ବ୍ଲଡ୍ ପ୍ରେସର ଏସବୁ ନିୟନ୍ତ୍ରିତ ରହିଥାଏ। ତା ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ଯିଏ ସବୁବେଳେ ହସ ଖୁସିରେ ରହେ, ସେ ସବୁବେଳେ ସବୁ କାମକୁ ଉତ୍ସାହ ଆଉ ଆଗ୍ରହର ସହିତ କରିଥାଏ, ଯାହାଫଳରେ ସେ ସଫଳତାର ରାସ୍ତାରେ ଆଗକୁ ଆଗକୁ ବଢ଼ିଥାଏ।

ବନସ୍ତେ ଡାକିଲା ଗଜ, ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋଘେନି ନୂଆ ସଜ ବାଜ, ସଙ୍ଗାତ ଲୋଘେନି ନୂଆ ସଜ ବାଜ। ଶ୍ରୋତା ବନ୍ଧୁ, ହସ ଖୁସିରେ ରହିବା ବିଷୟରେ କଥା ହେଲା ବେଳେ ମନେ ପଡ଼ିଲା ଆଜି ହେଉଛି ପହିଲି ରଜ। ବନସ୍ତରେ ଗଜ ଡାକୁ କି ନ ଡାକୁ, ବର୍ଷକରେ ଥରେ କିନ୍ତୁ ଆସେ ରଜ ପର୍ବ। ନୂଆ ସଜବାଜାର ସମ୍ଭାର ସହିତ ପ୍ରତ୍ୟେକଙ୍କ ମନରେ ଉନ୍ମାଦନାର ସ୍ୱର ଝଙ୍କାର ତୋଳି ଆଣେ ରଜ ପର୍ବ। ଜ୍ୟେଷ୍ଠର ତାତି ଅସହ୍ୟ ଝାଞ୍ଜି ପବନକୁ ଖାତିର ନ କରି ଗାଁ ଗହଳିଠୁ ନେଇ ସହରର ଚାକଚକ୍ୟ ଭିତରେ ସମସ୍ତଙ୍କ ମନରେ ଉଲ୍ଲାସ ନେଇ ଆସେ ରଜ ପର୍ବ।

0: শ্রোতা বন্ধু, আগকু আহরি অনেক কিছু কথা হবা, বর্তমান নিয়ে যাওয়া গোটে বিজ্ঞাপন বিরতি।
1: ବନସ୍ତେ ଡାକିଲା ଗଜ ଗାଁ ଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗର ଠୁ ନେଇ ଏସ୍ ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
2: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
3: ବିକାଶର ଧାରା ଓଡ଼ିଶା ସାରା।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଣ୍ଟ୍ରି ଚଏସ୍।
7: ମା ମା, ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
8: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ?
7: ଆମ ସରକାର ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା। ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ, 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
8: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
9: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଣ୍ଟ୍ରି ଚଏସ୍।
0: ବିଜ୍ଞାପନ ବିରତି ପରେ ପୁଣି ଥରେ ଆପଣମାନଙ୍କୁ ଆକାଶବାଣୀ ଲାଇଭ୍ ପରିସରକୁ ସ୍ୱାଗତ।

ରଜ ପର୍ବ ଏହା ଆନନ୍ଦ ଉଲ୍ଲାସ ଆଉ ଉତ୍କଣ୍ଠାର ପର୍ବ। ଏହି ପର୍ବ ଓଡ଼ିଶାରେ ଏକ ପ୍ରସିଦ୍ଧ ଲୋକପ୍ରିୟ ଗଣପର୍ବ। ଏହି ପର୍ବକୁ କେଉଁଠି ତିନି ଦିନ ଧରି ପାଳନ କରାଯାଏ ତ କେଉଁଠି ଚାରିଦିନ ତ ପୁଣି କେଉଁଠି ପାଞ୍ଚ ଦିନ ଧରି ପାଳନ କରାଯାଏ। କିନ୍ତୁ ସାଧାରଣତଃ ଏହି ପର୍ବ ତିନି ଦିନ ଧରି ଚାଲେ। ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଆଉ ତୃତୀୟ ଦିନଟି ଭୂମି ଦହନ। ଯେଉଁମାନେ ପାଞ୍ଚ ଦିନ ଧରି ପାଳନ କରନ୍ତି ସେମାନେ ପହିଲି ରଜର ପୂର୍ବ ଦିନକୁ ରଜ ସଜବାଜ ଭାବରେ ଆଉ ଭୂମି ଦହନର ପରଦିନକୁ ବସୁମତୀ ସ୍ନାନ ଭାବରେ ପାଳନ କରିଥାନ୍ତି ଆଉ ପୃଥିବୀ ମାଆକୁ ପୂଜା କରିଥାନ୍ତି।

ରଜ ପର୍ବ ସହିତ ଗୋଟିଏ ସୁନ୍ଦର ପୌରାଣିକ ଆଉ ସାମାଜିକ ବିଶ୍ୱାସ ଜଡ଼ିତ ରହିଛି। ଏହି ସମୟରେ ପୃଥିବୀ ମାତା ବା ଧରଣୀ ମାତା ଋତୁମତୀ ବା ରଜସ୍ୱଳା ହୁଅନ୍ତି ବୋଲି ବିଶ୍ୱାସ ରହିଆସିଛି। ତେଣୁ ପୃଥିବୀ ମାଙ୍କୁ ବିଶ୍ରାମ ଦେବା ପାଇଁ ମାଟି ଖୋଳିବା, ଚାଷ କାମ କରିବା, ଗଛ କାଟିବା ଏସବୁ ବନ୍ଦ ରଖାଯାଏ। ଏହି ପର୍ବ ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପରିଚୟ ଦେଇଥାଏ। ଏହା ପ୍ରକୃତି ପ୍ରତି ଆମର ଶ୍ରଦ୍ଧାଭାବର ଏକ ସୁନ୍ଦର ପ୍ରତୀକ।

ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୋଳି ଖେଳ। ପିଲାଠୁ ବଡ଼ ସମସ୍ତେ ଏହି ପର୍ବରେ ସାମିଲ ହୁଅନ୍ତି। ବିଶେଷ କରି କିଶୋରୀ ଓ ଯୁବତୀମାନେ ଏହି ପର୍ବର ଭରପୁର ଆନନ୍ଦ ନେଇଥାନ୍ତି। ଏହି ତିନି ଦିନରେ ସେମାନେ ନୂଆ ଡ୍ରେସ୍ ପିନ୍ଧି, ପାଦରେ ଅଳତା ନାଇଁ, ହାତରେ ମେହେନ୍ଦି ଲଗାଇ ରଜ ଗୀତ ଗାଇ ଦୋଳି ଖେଳିଥାନ୍ତି। ହଁ, ରଜ ପର୍ବର ଆଉ ଏକ ବିଶେଷ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ପିଠା, ମିଠା ଆଉ ପାନ। ଆରିସା ପିଠା, କାକରା ପିଠା, ପୋଡ଼ ପିଠା, ମଣ୍ଡା ପିଠା ଆଉ ଏଣ୍ଡୁରି ପିଠା, ଏସବୁ ସହିତ ପୁଣି ରଜପାନ, ଏସବୁକୁ ନେଇ ଘରେ ଘରେ ଆନନ୍ଦ ଆଉ ଉତ୍ସାହର ପରିବେଶ ଦେଖିବାକୁ ମିଳେ। ତେବେ ରଜପର୍ବ କେବଳ ଗୋଟିଏ ଉତ୍ସବ ନୁହେଁ, ବରଂ ଏହା ନାରୀ ସମ୍ମାନ, ପ୍ରକୃତି ପ୍ରତି କୃତଜ୍ଞତା ଏବଂ ଓଡ଼ିଆ ସଂସ୍କୃତିର ଗୌରବମୟ ପରମ୍ପରାର ପ୍ରତୀକ। ଆଧୁନିକତାର ପ୍ରଭାବ ସତ୍ତ୍ୱେ ମଧ୍ୟ ରଜପର୍ବ ଆଜି ତା'ର ନିଜସ୍ୱ ପରମ୍ପରା ଓ ମହତ୍ତ୍ୱକୁ ବଜାୟ ରଖିଛି। ତେବେ ଆସନ୍ତୁ ଏହି ପରମ୍ପରାକୁ ଆମର ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା।

ଅନେକ ଲୋକ ଭାବନ୍ତି ଯେ ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ କିମ୍ବା ଦେହ ଖରାପ ହୁଏ, କିନ୍ତୁ ଏହା ଏକ ଭୁଲ ଧାରଣା। ଡାକ୍ତରମାନଙ୍କ କହିବା ଅନୁସାରେ ସଠିକ୍ ସମୟ ବ୍ୟବଧାନରେ ରକ୍ତଦାନ କଲେ କିଛି କ୍ଷତି ହୋଇନଥାଏ, ବରଂ ରକ୍ତଦାନ କରିବା

ଶ୍ରୋତା ବନ୍ଧୁ, ରକ୍ତଦାନ ହେଉଛି ଏକ ଏମିତି ଏକ ଦାନ ଯାହାଦ୍ୱାରା ଅନ୍ୟ ଜଣଙ୍କର ଜୀବନ ବଞ୍ଚିଥାଏ, ତାକୁ ଏକ ନୂଆ ଜୀବନ ମିଳେ। ଧନ ସମ୍ପତ୍ତି କୌଣସି ବି ଜିନିଷକୁ ଧରି ଯଦି ଆମେ ଆରପାରିକୁ ଯିବାନି, କିନ୍ତୁ ରକ୍ତଦାନ କରି ଆମେ ଯେଉଁ ପୁଣ୍ୟ ଅର୍ଜିଥିବା, ସେହି ପୁଣ୍ୟ ସେହି ସମ୍ମାନ ହିଁ ଆମ ସାଥିରେ ଆରପାରିକୁ ଯିବ। ତେଣୁ ଆମେ ସମସ୍ତେ ରକ୍ତଦାନର ମହତ୍ତ୍ୱ ବୁଝି ଏହି ମହତ୍ କାର୍ଯ୍ୟରେ ସାମିଲ ହେବା। ତେବେ କେବଳ ଆଜି ହିଁ ବିଶ୍ୱ ରକ୍ତଦାତା ଦିବସ ବୋଲି ଭାବିକି ରକ୍ତ ଦେବାନି, ତାହା ନୁହେଁ। ବରଂ ଯେତେବେଳେ ବି ଦରକାର ପଡ଼େ ଆମକୁ ରକ୍ତଦାନ କରିବା ପାଇଁ, ଆମେ ନିଶ୍ଚୟ ରକ୍ତଦାନ ଦେବା। ତେବେ ଏତିକି କହି ଆଜିର ଆକାଶବାଣୀ ଲାଇଭ୍ରୁ ବିଦାୟ ଚାହୁଁଛି। ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ସ୍ୱାଗତିକା ପଟ୍ଟନାୟକ, ନମସ୍କାର। ଏଗେନ୍ ୱିଶ୍ ୟୁ ହ୍ୟାପି ରଜ। ଢେର ସାରା ପିଠା ମିଠା ରଜପାନ ଖାଆନ୍ତୁ, ଖୁଆନ୍ତୁ, ଦୋଳି ଖେଳନ୍ତୁ, ରଜ ପର୍ବକୁ ମନଭରି ଉପଭୋଗ କରନ୍ତୁ।

ଶୁଣିଲେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ଆବ୍ରୁ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ମୁକେଶ, ଗୀତ ରଚନା ଜିଏଲ୍ ରାୱଲ, ସଙ୍ଗୀତ ନିର୍ଦ୍ଦେଶନା ସୋନି କୋମି।

ବଡ଼େ ଦିଲୱାଲା ଏହି କଥାଚିତ୍ରର ଗୀତଟିକୁ ଶୁଣନ୍ତୁ, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ, ଗୀତିକାର ମଜରୁ ସୁଲତାନପୁରୀ, ସଙ୍ଗୀତ ଆର୍ ଡି ବର୍ମନ।

0: ସୌଦାଗର କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀମାନେ ଥିଲେ ସୁରେଶ ୱାଡେକର, କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀମାନେ। ଗୀତ ରଚନା କରିଥିଲେ ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
1: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରିଷ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
2: ବିକାଶର ଧାରା ଓଡ଼ିଶା ସାରା।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପକେ ସାଥ ଏଇ କଥା ଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର ଶିଳ୍ପୀ ଲତା ମଙ୍ଗେସ୍କର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ।

ଭକ୍ତି ଗୀତଟିକୁ ଶୁଣିଲେ ଅରୁଣ ମନ୍ତ୍ରୀଙ୍କ ରଚନାରୁ, ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଶିଳ୍ପୀ ଥିଲେ ମହମ୍ମଦ ଅଜିଜ୍। ପରବର୍ତ୍ତୀ ଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ। ଗୀତରଚନା ଭୀମ ଭୋଇ, ସଙ୍ଗୀତ ସଦାନନ୍ଦ ଅଗ୍ରୱାଲ।

ଏଥର ଭକ୍ତିଗୀତଟିକୁ ଶୁଣନ୍ତୁ ପୁରାତନ ରଚନାରୁ ଶିଳ୍ପୀ ଅନୁରାଧା ପଡ଼ୱାଲ, ସଙ୍ଗୀତ ସରୋଜ ନନ୍ଦା।

0: ସୋନୁ ନିଗମ ଗାଇଥିବା ଭକ୍ତିଗୀତଟିକୁ ଶୁଣିଲେ ତୁଳସୀରାଣୀ ବେହେରାଙ୍କ ରଚନାରୁ ଗୀତଟିକୁ ସଙ୍ଗୀତରେ ସଜେଇଥିଲେ ଅମରେନ୍ଦ୍ର ମହାନ୍ତି।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଶେଷରେ ଶିଳ୍ପୀ ନିଶିପ୍ରଭା ପାଣି, କଣ୍ଠରେ ଦେବୀଦତ୍ତ ମହାନ୍ତିଙ୍କ ରଚନା, ସଙ୍ଗୀତ।

0: ଅବତାର ଏକଥା ଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀମାନେ ଥିଲେ ସୋନୁ ନିଗମ, ସୁଖବିନ୍ଦର ସିଂ ଏବଂ କବିତା ପଡ଼ୱାଲ। ଗୀତ ରଚନା କରିଥିଲେ ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ କ୍ରାନ୍ତି କଥା ଚିତ୍ରରୁ, ଶିଳ୍ପୀ ଆଶା ଭୋସଲେ, ମିନୁ ପୁରୁଷୋତ୍ତମ ଏବଂ ସାଥୀମାନଙ୍କ କଣ୍ଠରେ। ଗୀତ ରଚନା ମନୋଜ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ମହେନ୍ଦ୍ର କପୁର ଏବଂ ସାଥୀମାନଙ୍କ କଣ୍ଠରେ ଶୁଣିଲେ ଗୀତଟିକୁ କ୍ରାନ୍ତି କଥା ଚିତ୍ରରୁ ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରରୁ ଭକ୍ତିଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା
1: ଆଜିର ଚାଷବାସ କଥାରେ ଜାଣିବା ପୋଟଳ ଚାଷ ବିଷୟରେ ପୋଟଳ ଆମର ଦୈନନ୍ଦିନ ଖାଦ୍ୟରେ ବ୍ୟବହୃତ ଏକ ଲୋକପ୍ରିୟ ପରିବା ଏହା ସ୍ୱାଦିଷ୍ଟ ହେବା ସହିତ ପୌଷ୍ଟିକ ମଧ୍ୟ ଅଟେ ଓଡ଼ିଶାର ଅନେକ ଅଞ୍ଚଳରେ ପୋଟଳ ଚାଷ କରାଯାଏ ଏବଂ ଏହା ଚାଷୀଙ୍କ ପାଇଁ ଭଲ ଆୟର ଉତ୍ସ ହୋଇପାରେ ପୋଟଳ ଚାଷ ପାଇଁ ଜଳବାୟୁ ତ ନିହାତି ଆବଶ୍ୟକ ସେଥିପାଇଁ ଜଳବାୟୁ ଉଷ୍ଣ ଏବଂ ଆର୍ଦ୍ର ହେବା ଦରକାର ଦରସା ଏବଂ ବାଲିଆ ଦରସା ମାଟିରେ ଏହି ଚାଷ ଭଲ ହୁଏ ଜମିରେ ଜଳ ନିଷ୍କାସନର ସୁବିଧା ଥିବା ଆବଶ୍ୟକ କାରଣ ପାଣି ଜମି ରହିଲେ ଗଛର କ୍ଷତି ହୋଇପାରେ ଚାଷ ପୂର୍ବରୁ ଜମିକୁ ଭଲ ଭାବରେ ହଳ କରି ଗୁଣ୍ଡ କରିବା ଦରକାର ଏହାପରେ ଗୋବର ଖତ କିମ୍ବା ଜୈବ ଖତ ମିଶାଇ ଜମି ପ୍ରସ୍ତୁତ କରାଯାଏ ପୋଟଳ ସାଧାରଣତଃ ଲତାର କଲମ ମାଧ୍ୟମରେ ଚାଷ କରାଯାଏ ଗଛ ମଧ୍ୟରେ ଉଚିତ ଦୂରତା ରଖି ରୋପଣ କଲେ ଭଲ ବୃଦ୍ଧି ହୋଇଥାଏ ପୋଟଳ ଗୋଟିଏ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ମାଚା କିମ୍ବା ସହାୟକ ଖୁଣ୍ଟରେ ଚଢ଼ାଇବା ଦରକାର ଏହାଦ୍ୱାରା ଗଛ ସୁସ୍ଥ ରହେ ଏବଂ ଭଲ ଫଳ ମଧ୍ୟ ହୁଏ ନିୟମିତ ଏହାର ମାଟି କୋଡ଼ା କାମ କରିବା ଉଚିତ ସାର ପ୍ରୟୋଗ ମଧ୍ୟ ପୋଟଳ ଚାଷରେ ଗୁରୁତ୍ୱପୂର୍ଣ୍ଣ ଅଟେ ଗୋବର ଖତ ସହିତ ଆବଶ୍ୟକ ଅନୁଯାୟୀ ରାସାୟନିକ ସାର ବ୍ୟବହାର କଲେ ଉତ୍ପାଦନ ବଢ଼ିଥାଏ ଏବଂ ସନ୍ତୁଳିତ ସାର ବ୍ୟବହାର କରିବା ଦରକାର ପୋଟଳ ଚାଷରେ ଫଳ ମାଛି ଲାଲ ପୋକ ଏବଂ କିଛି ରୋଗର ଆକ୍ରମଣ ଦେଖାଯାଇପାରେ ସେଥିପାଇଁ ଚାଷୀମାନେ ନିୟମିତ ଭାବରେ ଫସଲ ନିରୀକ୍ଷଣ କରିବା ଉଚିତ ଜୈବ ପଦ୍ଧତି ଏବଂ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ରୋଗ ପୋକ ନିୟନ୍ତ୍ରଣ କଲେ ଭଲ ଫଳ ମିଳେ ରୋପଣର ପ୍ରାୟ 3-4 ମାସ ପରେ ପୋଟଳ ଅମଳ ଆରମ୍ଭ ହୁଏ କୋମଳ ଏବଂ ସବୁଜ ଅବସ୍ଥାରେ ଫଳ ତୋଳିବା ଉଚିତ ନିୟମିତ ଅମଳ କଲେ ଗଛରେ ଅଧିକ ଫଳ ଆସିଥାଏ ବୈଜ୍ଞାନିକ ପଦ୍ଧତିରେ ପୋଟଳ ଚାଷ କଲେ କମ୍ ଖର୍ଚ୍ଚରେ ଭଲ ଉତ୍ପାଦନ ଏବଂ ଅଧିକ ଲାଭ ମିଳିପାରେ ତେଣୁ ଚାଷୀ ଭାଇ ଭଉଣୀମାନେ ପୋଟଳ ଚାଷକୁ ଆପଣେଇ ନିଜର ଆୟ ବୃଦ୍ଧି କରିପାରିବେ ପୋଟଳରେ ଭିଟାମିନ୍ ଏ ଭିଟାମିନ୍ ସି କ୍ୟାଲସିୟମ୍ ଏବଂ ଲୌହ ଭଳି ପୋଷକ ତତ୍ତ୍ୱ ରହିଛି ଯାହାକି ହଜମ ଶକ୍ତି ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ତେଣୁ ପୋଟଳ ଖାଦ୍ୟ ଓ ଅର୍ଥନୈତିକ ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପୋଟଳ ଚାଷ ଚାଷୀମାନଙ୍କ ପାଇଁ ଲାଭଜନକ ଅଟେ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ହୋଇଥାଏ ଏବଂ ବଜାରରେ ଭଲ ଦର ମଧ୍ୟ ମିଳିଥାଏ

0: ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ପରିବାରର ପୋଷଣ ଆବଶ୍ୟକତା ମଧ୍ୟ ପୂରଣ କରେ। ଏହି ଚାଷ କରିବା ପାଇଁ ଆହୁଥରେ କହି ରଖୁଛି, ମାଟି ଦରସା ଏବଂ ବାଲିଆ ମାଟି ହୋଇଥିବା ଆବଶ୍ୟକ। ଭଲ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ଦରକାର। ଜମିକୁ 2-3 ଥର ଚାଷ କରି ଭଲ ଭାବରେ ଗୁଣ୍ଡ କରିବା। ପ୍ରତି ହେକ୍ଟରରେ 20-25 ଟନ୍ ଗୋବର ଖତ ଦେବା। ରୋପଣ କରିବା ସମୟରେ ସାଧାରଣତଃ ଲତା କିମ୍ବା କଟିଂ ଦ୍ୱାରା ଚାଷ କରିବା। ଏହି ଚାଷ ପାଇଁ ଫେବୃଆରୀ ମାର୍ଚ୍ଚ ଏବଂ ଜୁନ୍ ଜୁଲାଇ ରୋପଣ ପାଇଁ ଭଲ ସମୟ। ଗଛ ମଧ୍ୟରେ 1.5-2 ମିଟର ଦୂରତା ରଖିବା। ଗୋବର ଖତ ସହିତ ନାଇଟ୍ରୋଜେନ୍, ଫସ୍ଫରସ୍ ଏବଂ ପଟାସ୍ ଆବଶ୍ୟକ ଅନୁଯାୟୀ ଦେବା। ଗ୍ରୀଷ୍ମ ଦିନରେ 7-10 ଦିନ ଅନ୍ତରରେ ପାଣି ଦେବା। ବର୍ଷା ଋତୁରେ ଜଳ ଜମି ନ ରହିବାକୁ ଧ୍ୟାନ ଦେବା। ଯଦି ରୋଗ ଓ ପୋକ ଲାଗିବେ ତାହେଲେ ଆବଶ୍ୟକ ଅନୁଯାୟୀ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ବ୍ୟବହାର କରିବା। ରୋପଣର 3-4 ମାସ ପରେ ଫଳ ତୋଳା ଆରମ୍ଭ ହୁଏ। ଭଲ ପରିଚାଳନାରେ ଅଧିକ ଉତ୍ପାଦନ ମିଳେ।
1: ପୋଟଳ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ଅପରାହ୍ନ 5:30 ଆମର ଚୈତିଜନ କାର୍ଯ୍ୟକ୍ରମରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଆଜିର ବିଷୟ ରହିଛି ରେଡ୍କ୍ରସ୍ ବୋଇଲେ କାଏଟା। ସନ୍ଧ୍ୟା 6:05 ପ୍ରଚାର କରିବୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଏଥିରେ ଶୁଣିବେ ଶ୍ରୋତାଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମେସେଜେସ୍ର ଉତ୍ତର। ଆଇସିସି ମହିଳା T20 ବିଶ୍ୱକପ୍ 2026 ଅନ୍ତର୍ଗତ ଭାରତ ବନାମ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆପଣମାନେ ଶୁଣିବେ ଆଜି ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଉଘରଣୀ।

0: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲଘେନି ନୂଆ ସଜବାଜ, ବଉଳେ ଲଘେନି ନୂଆ ସଜବାଜ। ଗୀତା, ତମର ଗୀତ ଶୁଣିକି କିଛି ମନେ ପଡୁଛି?
1: ହଁ ପରା ଆପା, ଏବେ ତ ଘରେ ଘରେ ପିଠା ପଣା ଯାହା ହଉଛନ୍ତି ପିଲାମାନେ, ଆଉ କୁହନ ଅପା।
0: ତମର ପିଲାଦିନ କଥା ମନେ ପଡୁଛି ନା ନାଇଁ କହିଲ?
1: ଆମେ ବହୁତ ସେ ବରଗଛ ଡାଳରେ ଯୋଉ ଦୋଳି ଝୁଲା, ଆଉ ତା ସହିତ ପାନ ଖିଆ, ଆଉ ତା ସହିତ ପୋଡ ପିଠା।
0: ହଁ, ସେଇଟା ତ ମେନ୍ ପୋଡ ପିଠା ହଉଛି ରଜର ମାନେ ମୁଖ୍ୟ ପିଠା। ସତ କଥା, ମନେ ପଡୁଛି ପିଲାଦିନ କଥା। କିନ୍ତୁ ଏବେ ଆମର ପିଲାମାନେ ସେମିତି ଦୋଳି ଝୁଲୁଛନ୍ତି, ଖେଳୁଛନ୍ତି, କିନ୍ତୁ ପିଠାପଣା ଟିକେ ଖାଇବାକୁ ନାରାଜ ସେମାନେ।
1: ତାହେଲେ ଶ୍ରୋତା ଭଉଣୀ, ଆଜିର ରଜରେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମକୁ। ଆଜି ପାଇଁ ଉପସ୍ଥାପନାରେ ମୁଁ ଗୀତାଞ୍ଜଳି, ଆଉ ମୋ ସହିତ ଅଛନ୍ତି
0: ମୁଁ ସୁନିତା।
1: ନମସ୍କାର।

0: ଏବେ ରଜ ମାନେ ଗାଁଠୁ ସହର ସବୁଠି ଦଳି ଗୀତର ଗୁଞ୍ଜରଣ, ପିଠାପଣା ଆଉ ତା ସାଙ୍ଗକୁ ପାନର ମହକରେ ସମସ୍ତେ ମତୁଆଲା। ରଜ ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ ଆଉ ଏହାକୁ ମଧ୍ୟ କୁହାଯାଇଥାଏ କୃଷି ଭିତ୍ତିକ ପର୍ବ। ରଜ ସାଧାରଣତଃ ତିନି ଦିନ ଧରି ପାଳନ କରାଯାଏ। ପହିଲି ରଜ, ରଜ ସଂକ୍ରାନ୍ତି, ଭୂମିଦାହନ ବା ବସୁମତୀ ସ୍ନାନ।
1: ସକାଳୁ ସକାଳୁ ସମସ୍ତେ ନୂଆ ପୋଷାକ ପିନ୍ଧି ପିଠାପଣା ଖାଇ ରଜ ଦୋଳିର ମଜା ନେଉଥିବାର ଦେଖାଯାଉଛି। ଆଉ ଆଜି ଆମ ରାଜ୍ୟର ପୁରପଲ୍ଲୀରେ ପାଳିତ ହେଉଛି ପହିଲି ରଜ।
0: ହଁ, ସମସ୍ତଙ୍କ ଘରେ ପିଠାପଣା ତିଆରି ହୁଏ। ଗଛରେ ଦୋଳିଟିଏ ବାନ୍ଧିଥାନ୍ତି, କାହାର ଘର ଦାଣ୍ଡରେ ମଧ୍ୟ ଦୋଳିଟିଏ ବାନ୍ଧି ମନ ଆନନ୍ଦରେ ଦୋଳି ଝୁଲିଥାନ୍ତି।

0: ରକ୍ତଦାନ ମହତ୍ ଦାନ, ଅର୍ଜନ କର କୋଟି ପୁଣ୍ୟ, ରକ୍ତ ବଞ୍ଚାଏ ସତ ଜୀବନ, ସଫଳ କର ମାନବ ଜୀବନ। କଥାରେ ଅଛି ରକ୍ତଦାନ ଜୀବନ ଦାନ, ଖୁବ୍ କମ୍ ଲୋକଙ୍କ ଜୀବନରେ ଏଭଳି ମହତ୍ କାମ କରିବାର ସୁଯୋଗ ମିଳିଥାଏ। ଥାଲୋସେମିଆ କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଥିବା କୁନି କୁନି ଶିଶୁମାନଙ୍କ ପାଇଁ ବର୍ତ୍ତମାନ ସର୍ବାଧିକ ରକ୍ତର ଆବଶ୍ୟକତା ରହିଛି, ଆଉ ବ୍ଲଡ୍ ବ୍ୟାଙ୍କରେ ରକ୍ତର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି।
1: ଏହି ଅଭାବକୁ ଦୂରୀକରଣ କରିବାରେ ରକ୍ତଦାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସମସ୍ତଙ୍କୁ ଅନୁରୋଧ, ରକ୍ତଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା, ଆଉ ତା ସହିତ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର।
0: ରକ୍ତଦାନ ଏକ ମହାନ କାମ। ଗୋଟିଏ ୟୁନିଟ୍ ରକ୍ତଦାନ କରି ଆମେ ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇ ପାରିବା। ମାନେ ଗୋଟିଏ ୟୁନିଟ୍ ରକ୍ତରେ 3-4 ଜଣଙ୍କ ଜୀବନ ରକ୍ଷା କରାଯାଇ ପାରିବ।
1: ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନ୍ର ସ୍ତର ସନ୍ତୁଳିତ ରହିଥାଏ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଏବଂ ହୃଦଘାତର ଆଶଙ୍କା କମିଯାଏ।
0: 18-65 ବର୍ଷ ବୟସ୍କ ଏବଂ 45 କିଲୋଗ୍ରାମରୁ ଅଧିକ ଓଜନ ଥିବା ସୁସ୍ଥ ବ୍ୟକ୍ତି ପ୍ରତି 3 ମାସରେ ଥରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିପାରିବ ବୋଲି

0: ଡାକ୍ତର ପରାମର୍ଶ ଦେଇଥାନ୍ତି।
1: ସାଧାରଣତଃ ଲୋକମାନଙ୍କର ବିଶ୍ୱାସ ଅଛି ଯେ ରକ୍ତଦାନ କରୁଥିବା ବ୍ୟକ୍ତି ଦୁର୍ବଳ ହୋଇଯାଆନ୍ତି, ତାଙ୍କ ଶରୀରରେ ରକ୍ତ ଅଭାବ ହୋଇପାରେ, କିମ୍ବା ସେ ଅନ୍ୟ କେତେକ ରୋଗର ଶିକାର ହୋଇପାରନ୍ତି। ପ୍ରକୃତରେ ଏହା ଠିକ୍ ନୁହେଁ।
0: ହଁ, ରକ୍ତଦାନ କରିବା ପରେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ। ଏହା ଶରୀରକୁ ସୁସ୍ଥ ରଖିବା ସହିତ ତ୍ୱଚାରେ ଚମକ ଆଣିଥାଏ। ସୋ ଇଚ୍ଛାରେ ଯଦି ଜଣେ ବ୍ୟକ୍ତି ନିଜ ଶରୀରରୁ ଡାକ୍ତରୀ ପଦ୍ଧତିରେ ରକ୍ତଦାନ କରିଥାନ୍ତି, ତାହାକୁ ରକ୍ତଦାନ କୁହାଯାଏ। ରକ୍ତ ରୋଗୀଙ୍କ ଜୀବନ ରକ୍ଷା ତ କରିଥାଏ, ତାହା ସହିତ ରକ୍ତଦାତାଙ୍କ ଶରୀରରୁ କୋଲେଷ୍ଟ୍ରଲ ନିୟନ୍ତ୍ରଣ ସହ ଲୌହ ସ୍ତରକୁ ସମନ୍ୱିତ କରିଥାଏ, କ୍ୟାଲୋରି କମାଇବାରେ ସହାୟକ ହୋଇଥାଏ। ଡାକ୍ତର ଏସବୁ କଥା ବୁଝାଇଥାନ୍ତି।
1: ସେଥିପାଇଁ ତ ଆଜି ସମସ୍ତେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି। ଭଲମନ୍ଦ ଦିନରେ, ଜନ୍ମଦିନରେ, କିଛି ଗୋଟିଏ ବିଶେଷ ଦିନରେ ରକ୍ତଦାନର ଶିବିର କରିଥାନ୍ତି ଆଉ ସମସ୍ତଙ୍କୁ ଏହି ପୁଣ୍ୟ କାମରେ ସାମିଲ କରିଥାନ୍ତି।
0: ଯାହାକୁ ଅତ୍ୟନ୍ତ ଦରକାର ପଡ଼ିଥାଏ ରକ୍ତ ତାକୁ ଦିଆଯାଏ, ନଚେତ୍ ଆଉ ବାକି ରକ୍ତ ବ୍ଲଡ୍ ବ୍ୟାଙ୍କରେ ସାଇତି ରଖାଯାଏ, ଦରକାର ସମୟରେ ବ୍ୟବହାର କରାଯାଏ। ଆମମାନଙ୍କର ବହୁମୂଲ୍ୟ ରକ୍ତବିନ୍ଦୁ ଅନ୍ୟ କାହାର ଜୀବନ ବଞ୍ଚାଇ ପାରିବ। ନୈତିକତା ହେବା ଦରକାର, ମାନବିକତା ରହିବା ଦରକାର। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏହି ମହତ୍ କାର୍ଯ୍ୟକୁ ସଫଳ କରିବା। ରକ୍ତର ଆବଶ୍ୟକତା ପୂରଣ ତଥା ସାମାଜିକ ପ୍ରତିବଦ୍ଧତା ବୃଦ୍ଧି କରିବା ହେଉଛି ରକ୍ତଦାନ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

0: ଆମେ ଆମ ଖାଦ୍ୟ ପ୍ରତି ରୁଚି ରଖିଥାଉ, ଭଲ ଖାଦ୍ୟ ଖାଇବା ଯାହା ଆମ ଦେହ ପାଇଁ ଉପଯୁକ୍ତ, କାହିଁକି ନା ଖାଦ୍ୟ ଖାଇଲେ ତ ଆମେ ସୁସ୍ଥ ରହିପାରିବା।
1: ଆଜିକାଲି ସୁସ୍ଥ ରହିବା ଜରୁରୀ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି। ସବୁବେଳେ ଆମର ଚିନ୍ତା କୋଉ ଖାଦ୍ୟ ପ୍ରସ୍ତୁତି କରିବା, କ'ଣ ରୋଷେଇ କରିବା, ପିଲାମାନେ କ'ଣ ଖାଇବେ, ଘରେ ଥିବା ବୟସ୍କମାନେ କ'ଣ ଖାଇବେ, ଏହି ଚିନ୍ତା ଆମ ଗୃହିଣୀମାନଙ୍କର ସବୁବେଳେ ରହିଥାଏ।
0: ଖାଦ୍ୟକୁ ପ୍ରତିଦିନ ନୂଆ ପ୍ରଣାଳୀରେ ରୋଷେଇ କରିବା ଯେମିତିକି ପିଲାମାନେ ଆନନ୍ଦରେ ଖାଇବେ।
1: ଗୀତା, ଏ ବିଷୟରେ ଆମେ ଅଧିକ ଆଉ କଥା ହେବାନି, ତ ଚାଲନ୍ତୁ ଶୁଣିବା ଆମ ଭଉଣୀ କ'ଣ କ'ଣ ସବୁ ରୋଷେଇ ଆଇଟମ କହୁଛନ୍ତି।
0: ଯେହେତୁ ରଜ ପର୍ବ ଚାଲିଛି, ଆମକୁ ଆଜି ଆମ ଭଉଣୀ ରଜ ଉପଲକ୍ଷେ କ'ଣ ଶିଖାଉଛନ୍ତି, ଚାଲନ୍ତୁ ଶୁଣିବା ତାଙ୍କରି ମୁହଁରୁ।
2: ନମସ୍କାର ମ୍ୟାଡମ, ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ସରସୀ ବାଳା ଜେନା, ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷୟିତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପୋଡ଼ାଗଡ଼।
2: ଆଗକୁ ତ ରଜ ଆସୁଛି, ଆପଣ ନିଶ୍ଚୟ ଜାଣିଛନ୍ତି, ତାହେଲେ ଆଜି ଆମ ଶ୍ରୋତା ଭଉଣୀ ମାନଙ୍କୁ ଆମ ରୋଷେଇରେ ଆପଣ କ'ଣ ଶିଖେଇବେ?
3: ସମସ୍ତଙ୍କୁ ମୋର ସ୍ୱାଗତ ଓ ଅଭିନନ୍ଦନ। ଏହି ରଜ ପର୍ବ ପାଇଁ ଘରେ ଘରେ ପୋଡ଼ପିଠା ନିଶ୍ଚୟ ବନାଯାଏ। ଆଜି ମୋ ରଜ ଉପଲକ୍ଷେ ଚାଉଳ ପୋଡ଼ପିଠା ରେସିପି ପ୍ରସ୍ତୁତି ପ୍ରଣାଳୀ ଆପଣମାନଙ୍କୁ ସମ୍ମୁଖରେ ରଖିବି। ପୋଡ଼ପିଠା ପାଇଁ ପ୍ରଥମେ ଆମେ ସାଧାରଣତଃ ଘରେ ବ୍ୟବହାର କରାହେଉଥିବା ଅରୁଆ ଚାଉଳ ଅଧା କେଜି ନେବା, ତାକୁ ପ୍ରଥମେ ବତୁରେଇ ଦେବା। ବତୁରେଇକି ଅଳ୍ପ କେତେ ସମୟ ପରେ, ଅଧଘଣ୍ଟା କି ଘଣ୍ଟାଟେ ଭିତରେ, ଆମେ ତାକୁ ଶୁଖେଇକି କଲେ ବି ଗୁଣ୍ଡ କରିକି କଲେ ହବ, ନଚେତ ଆମେ ତାକୁ ମିକ୍ସରେ ଗ୍ରାଇଣ୍ଡିଙ୍ଗ କରିକି ପତଳା ଯେମିତି ଆମେ ପିଠୁ ବଟାଯାଏ ସେମିତି ବି ଆମେ କରିପାରିବା।
2: କେବଳ ଚାଉଳ ବତୁରେଇବାର ଅଛି ନା ତା ସହିତ ଆଉ କିଛି ବି ବତୁରେଇବାର ଅଛି?
3: ନାଇଁ, ଖାଲି ଚାଉଳ ହିଁ ବତୁରେଇବାର ଅଛି।
2: ଆଚ୍ଛା ଆଚ୍ଛା।
3: ଯଦି ଆମେ ଗୁଣ୍ଡ କରିବା ଅଧଘଣ୍ଟା ପରେ ତାକୁ ଟିକେ ଖରାରେ, ନହେଲେ ଘରେ ବି ଶୁଖେଇ ଦେଲେ ବି ଗୁଣ୍ଡ କରିକି ବି ଆମେ କରିପାରିବା। ଯେତିକି ଆମେ ଚାଉଳ ନେବା, ଧର ହାଫ କେଜି ଆମେ 500 ଗ୍ରାମ ଚାଉଳ ନେଇଛେ କି ଗୋଟେ ଗ୍ଲାସରେ ଆମେ ଚାଉଳ ନେଇଛେ, ସେ ଗ୍ଲାସକୁ ଆମେ ମନେକର ସେଟା 500 ଗ୍ରାମ, ଯେତିକି ଆମେ ଚାଉଳ ନେଇଥିବା ତାର ଡବଲ ହଉଛି ପାଣି, ମାନେ 2 ଗ୍ଲାସ ପାଣି। ଦୁଇ ଗ୍ଲାସ ପାଣିରେ ଯେତିକି ଚାଉଳ, ଧର ହାଫ କେଜି ଚାଉଳ, ଗୁଡ଼ ବି ଆମେ ହାଫ କେଜି ନେବା। ତେଣୁ ଏଟା ଆମେ ଗ୍ୟାସ ଅନ୍ କରିକି ସେ କଡେଇରେ ଆମେ ପାଣି 2 ଗ୍ଲାସ ଦେବା, ଆଉ ଗୁଡ଼ ଅଧା କେଜି ସେଇଥିରେ ହିଁ ପକେଇବା। ପକେଇଲେ ସେ ଫୁଟିବ, ଫୁଟିଲା ପରେ ଆମେ ବଟା ହେଇଥିବା ନହେଲେ ସେ ଚାଉଳ ଗୁଣ୍ଡକୁ ତା ଦେହରେ ଧୀରେ ଧୀରେ ଆମେ ଗୋଳେଇବା,
2: ମାନେ ସେ ଗୁଡ଼ଟା ପାଣି ହେଇଗଲା ପର୍ଯ୍ୟନ୍ତ ଫୁଟେଇବା।
3: ହଁ, ପାଣି ହେଇଗଲା ପର୍ଯ୍ୟନ୍ତ। ତାପରେ ଆମେ କଣ କଣ ପକେଇବା ଦେଖନ୍ତୁ, ନଡିଆ ଫାଳେ ଆମେ ଛୋଟ ଛୋଟ କଟା ଖଣ୍ଡ, କାଜୁ ଗୋଟେ 50 ଗ୍ରାମ, ଖିସମିସ ଗୋଟେ ସେମିତି 50 ଗ୍ରାମ କି 25 ଗ୍ରାମ ଯେତିକି ଆବଶ୍ୟକ, ତେଜପତ୍ର 2 ଛୋଟ ଛୋଟ ତାକୁ ହାତରେ ଖଣ୍ଡ କରିଦେବା, ଅଦା ଛୋଟ ପିସ୍ ଖଣ୍ଡେ, ଗୋଲମରିଚ 10-12 ଗୁଣ୍ଡ କରିକି ପକେଇବା, ଦେଶୀ ଘିଅ 2-3 ଚାମଚ ପକେଇବା, ଗୁଜୁରାତି 4-5 ଗୁଣ୍ଡ କରିକି ବି ପକେଇବା, ଆଉ ସ୍ୱାଦ ଅନୁସାରେ ଆବଶ୍ୟକ ଲୁଣ ବି ସେଥିରେ ଆମେ ଆଡ୍ କରିବା। ସେ ଗୁଡ଼ରେ ପାନ ମଧୁରୀ ଗୋଟେ 1/2 ସ୍ପୁନ ସବୁ ପକେଇକି ସେଠି ଫୁଟିଲା ପରେ କେତେ ସମୟ, ଆଉ ଜୁଆଣି ବି ଗୋଟେ 1/2 ସ୍ପୁନ ପକେଇଲେ ବି ଚଳିବ। ଏସବୁ ପକେଇଲା ପରେ ସେ ଫୁଟିବ, ଫୁଟିଲା ପରେ ସେ ଚାଉଳ ଗୁଣ୍ଡ ନଥିଲେ ସେ ବଟା ଚାଉଳ ଯୋଉଟା ଆମେ ଇଚ୍ଛା କରିବା, ଗୁଣ୍ଡ ପକେଇଲେ ଗୁଣ୍ଡକୁ ଅଳ୍ପ ଅଳ୍ପ ପକେଇକି ଆମେ ମିକ୍ସ କରିବା, ନଚେତ ଯଦି ବଟା ହେଇଥିବ ତାକୁ ଆମେ ସେ ଗୁଡ଼ରେ ଧୀରେ ଧୀରେ ହାଲକା ହାଲକା କରି ଗୋଳେଇ ଗୋଳେଇକି।
2: ଏଇ ଯୋଉ ଚାଉଳଟା ଆମେ ବାଟିଥିବା କେତେ ମୋଟା ରଖିବା ନା କେମିତି?
3: ମୋଟା ନାଇଁ, ଟିକେ ମିଡିୟମ ସାଇଜ ରଖିଲେ ହବ, କେନ ଗୁଡ଼ରେ ସେଟା ଧୀରେ ଧୀରେ ସିଝିବ, ସେଟା ସେଟା ହଉଛି ବଟାଟା, କିନ୍ତୁ ଗୁଣ୍ଡ ପକେଇଲେ ଆମେ ତାକୁ ଶୁଖାଥିବୁ, ତାକୁ ଧୀରେ ଧୀରେ ଅଳ୍ପ ଅଳ୍ପ ପକେଇ ପକେଇ ଯେମିତି ଗୋଟା ନ ହବ ସେମିତି ତାକୁ ଆମେ ପକେଇ ପକେଇ ତାକୁ ଗୋଟେ ଡିରେକ୍ସନରେ ଆମେ ଗୋଳେଇବା ତାକୁ ଫେଣ୍ଟିବା। ତାପରେ ସେତେବେଳେ ମୁଦା ହେଇଯିବ, ତାକୁ ଆମେ ପ୍ଲେଟରେ ଥଣ୍ଡା କରିକି ଟିକେ ଘିଅ ଲଗେଇ ଦେଇଥିବା। ତାପରେ ଆମେ ତାକୁ କଡେଇରେ ଗୋଟେ 1/2 ଚାମଚ କି ଚାମଚ ଗୋଟେ ଘିଅ ଆମେ ପକେଇକି ତା ଦେହରେ ସେ ପିଠଉକୁ କଦଳୀ ପତ୍ର ନହେଲେ କିମ୍ବା ଶାଳ ପତ୍ର ତାକୁ ତଳେ ଦେଇକି ଆମର ଯୋଉ ଜନ୍ତା ହେଇଥିବା ଆଣକୁ ତାକୁ କଡେଇରେ ପକେଇକି ତାକୁ ଧୀରେ ଧୀରେ ଖଡ଼ିକାରେ ତାକୁ ସମାନ ଆମେ କରିବା। ପିଠାକୁ ସମାନ କଲା ପରେ ତାକୁ ତା ଉପରେ ପୁଣି କଦଳୀ ପତ୍ର ନହେଲେ ସେଇ ଶାଳ ପତ୍ରକୁ ଆମେ ଦବା, ଦେଇକି ଗୋଟେ ଢଙ୍କନ କରିଦବା ଧୀରେ, ତାକୁ ଗ୍ୟାସକୁ ଆମେ ଟିକେ ହାଇ ଫ୍ଲେମ ଟିକେ ଦବା, ଟିକେ ପିଠା ମାନେ ଅଧା ସିଝି ଆସିଲା ବେଳକୁ ଟିକେ ସିମ୍ କରିଦବା। ଯେତେବେଳେ ସେ ସିମ୍ ହେଇଯିବ ଆମେ ଗୋଟେ କାଠିରେ ଆମେ ଦେଖିବା ଯେ ପିଠାଟା ହେଲା କି ନାହିଁ, ପ୍ରାୟ ପିଠା 80% ହେଇଯାଇଥିବ। ଆମେ ଯେତେବେଳେ କାଠି ପସେଇବା ସେତେବେଳେ ଯଦି ହାତକୁ ଅଠା ନ ଲାଗିବ ଆମେ ଜାଣିବା ପିଠା ହେଇନାହିଁ, ଯଦି ହାତକୁ ଅଠା ଲାଗିଲା ଆମେ ଜାଣିବା ହଉଛି ପିଠା ହେଇଯାଇଛି। ସେଥିପାଇଁ ଆମେ କଣ କରିବା ନା, ଆଉ ଗୋଟେ ତାୱାରେ ଗ୍ୟାସ ସାଇଡ୍ରେ ଗୋଟେ ତତେଇ ଥିବା ସେ ପିଠାକୁ ଓଲଟେଇ ଦବା, ତାକୁ
2: ଆଚ୍ଛା ଆଚ୍ଛା
3: ଓଲଟେଇକି ପୁଣି ସେଇ ଯୋଉ କଡେଇ ଥିବ ସେ କଡେଇକି ଆଉ ଥରେ ଆମେ ଢଙ୍କନ କରିଦବା, ଯେହେତୁ ଅପୋଜିଟ୍ ସାଇଡ୍ ସେଟା ହଉଛି ସିଝିଯିବ। ତାପରେ ଆମେ ତାକୁ ଥଣ୍ଡା ହେଲା ପରେ କାଟିକି ପିସ୍ ପିସ୍ ଖାଇବା ପାଇଁ ଦବା, ନିଜେ ବି ଖାଇବା। ଚାଉଳ ପୋଡ ପିଠା,
2: ୟା ଛଡା ଆଉ କୋଉ କୋଉ ପୋଡପିଠା ଜାଣିଛନ୍ତି?
3: ବିରି ଚାଉଳ ପୋଡପିଠା ବି ଜାଣିଛି,
2: ତାର ପ୍ରସ୍ତୁତି ପ୍ରଣାଳୀ ବି ସେମ୍ ଏମିତି କି?
3: ନାଇଁ ନାଇଁ, ତାର ପ୍ରସ୍ତୁତି ପ୍ରଣାଳୀ ଅଲଗା। ଆମେ ଧର ମନେକର ଗୋଟେ ଗ୍ଲାସରେ ବିରି ଆମେ ନେଇଥିବା, ଗୋଟେ ଗ୍ଲାସ ବିରିକୁ ଦେଢ ଗ୍ଲାସ ହଉଛି ଚାଉଳ,
2: ଆଚ୍ଛା
3: ତାକୁ ଆମେ 5-6 ଘଣ୍ଟା ବତୁରେଇ ଦବା। ବତୁରେଇଲା ପରେ 5-6 ଥର ତାକୁ ଆମେ ଭଲ କି ଚାଉଳ ଆଉ ବିରିକୁ ସଫା କରିଦବା। ତାପରେ ମିକ୍ସରେ ଆମେ ସେ ଦୁଇଟାଙ୍କୁ ମିକ୍ସ କରିକି ଗ୍ରାଇଣ୍ଡିଙ୍ଗ କରିଦବା, ଗ୍ରାଇଣ୍ଡିଙ୍ଗ କରିକି ଗୋଟେ 5-6 ଘଣ୍ଟା ଫର୍ମେଟିଂ ପାଇଁ ଆମେ ରଖିବା। ସେ ବଟାଟା ଫୁଲି ଯାଇଥିବ, ତା ଦ୍ୱାରା ଆମେ ସେମ୍ ପ୍ରୋସେସ ମାନେ ଯେମିତିକି ଗୁଡ ଲୁଣ କାଜୁ ଆଉ ଚାହିଁଲେ ଅଳ୍ପ ଚିନି ନହେଲେ ଗୁଡ ଯିଏ ଯେମିତି ଚାହିଁବେ। ମନେକର ଅନ୍ୟମାନେ ଚାହୁଁଛନ୍ତି ଯେଉଁମାନେ ଡାଇବେଟିସ ବାଲା ଗୁଡ ଖାଇବା ପାଇଁ ହାଲକାରେ, ବେଶୀ ମିଠା ଦରକାର ନାହିଁ, ଗୋଟେ 100 ଗ୍ରାମ ଗୁଡ କି 100 ଗ୍ରାମ ଚିନି ଆଡ ହବ ସେଥିରେ। ଆଉ ତା ସହିତ ନଡିଆ ଛୋଟ ଖଣ୍ଡ କାଜୁ, ଖାଲି ମାନେ ନଡିଆ ଖଣ୍ଡ ଆଉ କାଜୁ, କିସମିସ ପକେଇଲେ ଚଳିବ ନହେଲେ ନାହିଁ, ଆଉ କିଛି ଘିଅ ଏଗୁଡା ସବୁ କିଛି ଆବଶ୍ୟକ ନାହିଁ। ଗୁଜୁରାତି ଟିକେ ପଡିବ, ଟିକେ ଆବଶ୍ୟକ ଅନୁସାରେ ଲୁଣ ଦେଲା ପରେ ତାକୁ ଆମେ କଣ କରିବା ନା, ଏଇଟା ହଉଛି କଡେଇରେ କଲେ ଚଳିବ, ଆଉ ଆମେ ନହେଲେ ପ୍ରେସର କୁକର ରେ କଲେ ବି ଆହୁରି ଭଲ। ପ୍ରେସର କୁକର ରେ କଲେ ତଳେ ଆମେ ତେଲ ଗୋଟେ 2-3 ଚାମଚ ପକେଇବା, ତେଲ
2: ତେଲ ବଦଳରେ ଘିଅ ବି ଆଡ୍ କଲେ ହବ?
3: ହଁ, ପକେଇଲେ ବି ହବ, ଯୋଉ ଘିଅ ଗରମ ହେଇଯିବ କି ତେଲ ଗରମ ହେଇଯିବ। 2-3 ଚାମଚ ଆମେ ପାଣି ପକେଇବା, ପାଣି ପକେଇଲେ ସେ ମାନେ ପ୍ରେସର କୁକର ଚାରିଆଡେ ଖେଳିଯିବ। ତାପରେ ବଟା ହେଇଥିବା ପିଠଉକୁ ଆମେ ତା ଦେହରେ ପକେଇଦବା, ପକେଇକି ଆମର ପ୍ରେସର କୁକର ରବର ଆଉ ହ୍ୱିସିଲ କି ଆମେ କାଢିଦବା, ସିମ୍ରେ ଆମେ ବସେଇବା, ଗୋଟେ 1/2 ଘଣ୍ଟା ବସେଇଲେ ସେ ସମାନ ପିଠା ଆମର ପ୍ରସ୍ତୁତ ହେଇଯାଇଥିବ। ଯଦି ବି ଜାଣିବାକୁ ଚାହିଁବା ସେଟା ବି ସେଇ ଗୋଟେ ଛୋଟ କାଠିରେ ଆମେ ତାକୁ ବି ଆମେ ଦେଖିପାରିବା, ଯଦି ନ ହେଇଥିବ ତାପରେ ପୁଣି ସେ ଢଙ୍କନକୁ ବନ୍ଦ କରିକି ସିମ୍ରେ ଆଉ ଗୋଟେ 5 ମିନିଟ୍ ରଖିଲେ ସେ ହେଇଯିବ। ଏମିତି ଆମେ ତାକୁ ବି ଥଣ୍ଡା ହେଲା ପରେ ଧୀରେ ଧୀରେ ଚାକୁରେ ଆମେ କାଟିକି ଅନ୍ୟମାନଙ୍କୁ ବି ଆମେ ଖାଇବାକୁ ଦେଇପାରିବା, ଆଉ ନିଜେ ବି ଖାଇବା, ଆଉ ବହୁତ ସ୍ପଞ୍ଜି ହବ ଆଉ ଟେଷ୍ଟି ବି ହବ ପିଠା।
2: ବହୁତ ସୁନ୍ଦର ମ୍ୟାଡାମ, ଆଜି ରଜ ଉପଲକ୍ଷେ ଆପଣ ପୋଡପିଠାର ବିଭିନ୍ନ ପ୍ରକାର ପ୍ରସ୍ତୁତି ପ୍ରଣାଳୀ ଶିଖେଇଲେ, ଆମ ଶ୍ରୋତା ଭଉଣୀ ମାନେ ନିଶ୍ଚୟ ଶିଖିଥିବେ ଆଉ ରଜ ଉପଲକ୍ଷେ ଏହି ପିଠା କରିବେ ବୋଲି

0: ଆଶା, ଆମ ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ। ସମସ୍ତେ ଖାଇକି ଖୁସି ହୁଅନ୍ତୁ, ଆଉ କଲା ପରେ ଜଣେଇଲେ ଆହୁରି ବହୁତ ଖୁସି ଲାଗିବ। ସମସ୍ତଙ୍କୁ ରଜ ଉପଲକ୍ଷେ ଅଭିନନ୍ଦନ ଅଭିନନ୍ଦନ ଶୁଭେଚ୍ଛା ଆଉ ଶୁଭକାମନା।

0: ହଁ ଶୁଣିଲେ ଭଉଣୀ, ରଜ ପର୍ବକୁ ନେଇ ପୋଡ଼ପିଠାର ପ୍ରଣାଳୀ ଆଉ କେମିତି ପୋଡ଼ପିଠା କରାଯାଏ ସେସବୁ ବିଷୟରେ ଆମ ଭଉଣୀ ସୁନ୍ଦର ଭାବରେ ବୁଝାଇ କହିଲେ। ଖାଦ୍ୟ ଖାଇବା, ସୁସ୍ଥ ରହିବା, ଅନ୍ୟକୁ ସାହାଯ୍ୟ କରିବା, ସହଯୋଗ କରିବା, ମାନେ ଆମର ବିନ୍ଦୁଏ ରକ୍ତ କାହାର ତ ଜୀବନ ବଞ୍ଚାଇ ପାରିବ। ଆମେ ସମସ୍ତେ ଜାଣିଛେ ରକ୍ତଦାନ ପୁଣ୍ୟ କାମ,
1: ଦାନ କରିବା ଠାରୁ ଆଉ କିଛି ବଡ଼ କାମ ନୁହେଁ। ଆଉ କହିବାକୁ ଗଲେ ରକ୍ତଦାନ ତ ମହତ୍ କାମ। ଚାଲନ୍ତୁ ନା ଶ୍ରୋତା ଭଉଣୀ, ଶୁଣିବା ସାକ୍ଷାତକାରଟିଏ ଏହି ବିଷୟରେ, ରକ୍ତଦାନ ମହାପୁଣ୍ୟ।

0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୁଁ ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ, ଓକିଲ, ଗୁଣୁପୁର ଜିଲ୍ଲା ରାୟଗଡ଼ା।
0: ଆଜ୍ଞା, ଆଜି ଆମର ଆଲୋଚନାର ବିଷୟ ରହିଛି ରକ୍ତଦାନ ମହାପୁଣ୍ୟ। ଏକଥା ତ ଆମେ ସମସ୍ତେ ଜାଣିଛେ ଯେ ରକ୍ତଦାନ ମହାପୁଣ୍ୟ, ତଥାପି କାହିଁକି କୁହାଯାଏ ରକ୍ତଦାନ ମହତ୍ ଦାନ ଆଉ ରକ୍ତଦାନ କଲେ ମହାପୁଣ୍ୟ ମିଳିଥାଏ, ଏ ବିଷୟରେ କିଛି ମତାମତ ଦିଅନ୍ତୁ।
1: ଦେଖନ୍ତୁ, ବିଭିନ୍ନ ପ୍ରକାର ଦାନ ରହିଛି ସଂସାରରେ। ଏମିତିକା ଦାନ ଅଛି ଯୋଉ ଦାନ ଦ୍ଵାରା ଜଣଙ୍କର ପେଟ ଭର୍ତ୍ତି କରାଯାଇପାରିବ, ଜଣଙ୍କର ଐଶ୍ୱର୍ଯ୍ୟ ଭର୍ତ୍ତି କରାଯାଇପାରିବ, କିମ୍ବା ଆଉ କିଛି ପୂରଣ କରାଯାଇପାରିବ। କିନ୍ତୁ ରକ୍ତଦାନ ଦ୍ଵାରା ଜଣଙ୍କୁ ଜୀବନ ଦାନ ଆମେ ଦେଇପାରିବା। ତେଣୁ ରକ୍ତଦାନକୁ ଏକ ଯଥାର୍ଥ ଦାନ କୁହାଯାଏ, ତାଠୁ ବଳିକ ଅନ୍ୟ କୌଣସି ଦାନ ନାହିଁ। ଜଣଙ୍କ ଜୀବନ ଯେତେବେଳେ ଆମେ ବଞ୍ଚେଇ ପାରୁଛେ, ସେଥିପାଇଁ ଆମେ କହୁଛେ ରକ୍ତଦାନ ହେଉଛି ଗୋଟେ ମହାନ ଦାନ ବା ଗୋଟେ ମହତ୍ତ୍ୱ ଦାନ ବୋଲି ଆମେ କହୁଛୁ।
0: ରକ୍ତଦାନ ପାଇଁ ଆପଣ ଲୋକମାନଙ୍କୁ କେମିତି ବୁଝାଉଛନ୍ତି, ମାନେ କେମିତି ସଚେତନ କରୁଛନ୍ତି, ଆଉ ଲୋକମାନେ ବି ସଚେତନ ହେଲେଣି କି?
1: ବର୍ତ୍ତମାନ ଦେଖନ୍ତୁ, ବହୁତ ଯୁବପିଢ଼ି ବାହାରିଲେଣି ରକ୍ତଦାନ କରିବା ପାଇଁ। ଯେହେତୁ ରକ୍ତଦାନର ମହତ୍ତ୍ୱ କ'ଣ ସେମାନେ ବୁଝିବାକୁ ଚେଷ୍ଟା କରିସାରିଲେଣି। ବିଭିନ୍ନ ପ୍ରକାର ଶିବିର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି, ଏବଂ ଯୋଉଠି ବି ରକ୍ତର ଆବଶ୍ୟକତା ପଡୁଛି ଲୋକ ଅତପ୍ରତ ଭାବରେ ଆସିକି ରକ୍ତଦାନ ଦେଉଛନ୍ତି, ମେଡିକାଲକୁ ସହଯୋଗ କରୁଛନ୍ତି, ଏବଂ ଯୋଉଠି ବି ପେସେଣ୍ଟ ଅଛନ୍ତି ଯାହାକୁ ବି ରକ୍ତ ଦରକାର ପଡୁଛି, ଅଟୋ ଆସୋସିଏସନ କୁହନ୍ତୁ କିମ୍ବା ବିଭିନ୍ନ ପ୍ରକାର ଛାତ୍ର ସଂଗଠନ କଥା କୁହନ୍ତୁ କିମ୍ବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଦ୍ୟାର୍ଥୀ ବିଦ୍ୟାର୍ଥିନୀ ମାନଙ୍କ କଥା କୁହନ୍ତୁ, ଏ ସମସ୍ତେ ଆଗକୁ ଆସିଲେଣି ବର୍ତ୍ତମାନ ରକ୍ତଦାନ କରିବା ପାଇଁ। ଶିବିର ମାଧ୍ୟମରେ ସେମାନଙ୍କୁ ବୁଝାଯାଉଛି, ଶିବିର ମାଧ୍ୟମରେ ସେମାନେ ଆସୁଛନ୍ତି, ରକ୍ତଦାନ କରୁଛନ୍ତି। ତ ବର୍ତ୍ତମାନ ଲୋକ ବୁଝିଲେଣି ଯେ ରକ୍ତ ଦେବାର ଆବଶ୍ୟକତା ରହିଛି ଏବଂ ଜଣଙ୍କର ଜୀବନକୁ ବଞ୍ଚାଇବାର ଆବଶ୍ୟକତା ରହିଛି। ଆହୁରି ବି ଦରକାର ଅଛି ସଚେତନ କରିବା ପାଇଁ, ଲୋକଙ୍କ ଭିତରେ ସଚେତନ ଆଣିବାର ଆହୁରି ଆବଶ୍ୟକତା ରହିଛି।
0: ତ ଆମକୁ କଣ କରିବାକୁ ପଡିବ ଲୋକଙ୍କୁ ମାନେ ସଚେତନ କରିବା ପାଇଁ?
1: ଲୋକଙ୍କୁ ସଚେତନ କରିବା ପାଇଁ ସରକାର ଗୋଟେ ଯୋଜନା କରିବା ଦରକାର ଯେ ପ୍ରତ୍ୟେକ ମାସରେ ରକ୍ତଦାନ ପାଇଁ ଏକ ଏକ ବୈଠକ ମାଧ୍ୟମରେ, ଯେମିତି ପଲ୍ଲୀ ସଭା ହେଉଛି କିମ୍ବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଛି ସରକାରଙ୍କର, ସେ ସମୟରେ ଆମେ ଯେମିତି ରକ୍ତଦାନ କଥା କହିବା, ରକ୍ତଦାନ କଥା ବୁଝେଇବା, ଲୋକଙ୍କୁ ଗାଁ ଗହଳିରେ ବୁଝେଇବା, ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚେଇବା, ବିଭିନ୍ନ ବୈଠକ

0: ମାଧ୍ୟମରେ ଏବଂ ସରପଞ୍ଚ ୱାର୍ଡ ମେମ୍ବର ମାନଙ୍କ ଇଏ ବିଷୟରେ ଅବଗତ କରାଇବା, ଯାହାଦ୍ୱାରା ସମସ୍ତେ ଜାଣିପାରିବେ, ଗାଁ ଗହଳିରୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଜାଣିପାରିବେ ଯେ ରକ୍ତଦାନ ଗୋଟେ ମହତ୍ ପୁଣ୍ୟ ଅଛି, ପୁଣ୍ୟ କାର୍ଯ୍ୟ ଅଛି, ତେଣୁ ରକ୍ତଦାନ କରିବାର ଆବଶ୍ୟକତା ରହିଛି।
1: କିଛି ଲୋକ ଡରିଯାନ୍ତି, ଭାବନ୍ତି ରକ୍ତ ଦେଲେ ଆମର କିଛି କ୍ଷତି ହେବ, ଏମିତି ଭାବିବା ଠିକ କି ଆପଣଙ୍କ ମତରେ?
0: ଦେଖନ୍ତୁ, ରକ୍ତ ଦାନ ଦେଇଦେବା ପରେ ଯେ ରକ୍ତ ଆମ ଦେହରେ ଅଭାବ ହୋଇଯାଏ, ଏ ଜିନିଷ ବୁଝିବା ଲୋକ ଭୁଲ। ରକ୍ତଦାନ କରିବା ଦ୍ୱାରା ପୁନର୍ବାର ନୂତନ ରକ୍ତ ପ୍ରସ୍ତୁତ ହୋଇପାରିବ ଶରୀର ଭିତରେ ଏବଂ ଶରୀର ମଧ୍ୟ ସୁସ୍ଥ ସବଳ ରହିବ। ରକ୍ତଦାନ ଦେବା ଦ୍ୱାରା ନିଜର ଶରୀର ସୁସ୍ଥ ସବଳ ରହିପାରିବ, ତେଣୁ ଲୋକଙ୍କୁ ଏ ଜିନିଷ ଅବଗତ କରିବା ଦରକାର ଯେ ରକ୍ତଦାନ କରିବା ଦ୍ୱାରା କୌଣସି ପ୍ରକାର ଶରୀରର ଅସୁବିଧା ହୁଏ ନାହିଁ। କି 5 ମିନିଟ କି ଅଧଘଣ୍ଟା କି 2 ଘଣ୍ଟା ପାଇଁ ଦୁର୍ବଳ ଲାଗେ ଏବଂ କିଛି ଫ୍ରୁଟ୍ ଜୁସ୍ ପିଇଦେବା, ସେ ସାଙ୍ଗେ ସାଙ୍ଗେ ରିକଭରି ହେଇଯିବ ଏବଂ ଶରୀରରେ ଆମର ନୂତନ ରକ୍ତ ମଧ୍ୟ ତିଆରି ହେଇପାରିବ ଏବଂ ଆମର କିଛି ରକ୍ତ ପଳେଇଲେ ଯେ ଜଣଙ୍କର ଜୀବନ ରକ୍ଷା ହେଇପାରୁଛି ସେ ଜାଗାରେ ଆମେ ଏ ଦାନ କରିବାରେ କୌଣସି ଅସୁବିଧା ନାହିଁ। ଆମେ ଏ ଜିନିଷକୁ ଲୋକଙ୍କ ପାଖରେ ବୁଝେଇବା ଦରକାର ଅଛି ଏବଂ ପ୍ରତ୍ୟେକ ନାଗରିକ ପାଖରେ ଏ ମେସେଜ ପହଞ୍ଚିବା ବି ଆବଶ୍ୟକତା ରହିଛି।
1: ଏ ସବୁ କରିବା ସତ୍ତ୍ୱେ ବି ଆମର ରକ୍ତର ଅଭାବ ରହୁଛି, ମାନେ ରୋଗୀଙ୍କୁ ଠିକ ସମୟରେ ରକ୍ତ ମିଳିପାରୁନି, ଗୋଟେ ଗର୍ଭବତୀ ମହିଳାଙ୍କୁ ଠିକ ସମୟରେ ରକ୍ତ ମିଳିପାରୁନି, ତ ଏଥିପାଇଁ ଆମକୁ ମାନେ ଆମ ଯୁବପିଢ଼ି ହଉ ଆମ ସମାଜକୁ କଣ କରିବାକୁ ପଡିବ?
0: ଦେଖନ୍ତୁ, ଏଥିପ୍ରତି ସରକାର ସଚେତନ ହବା ଦରକାର। ପ୍ରତ୍ୟେକ ମେଡିକାଲରେ ଯୋଉଠି ବି ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ସେ ଜାଗାରେ ରକ୍ତ ଭଣ୍ଡାର ରହିବା ଦରକାର। ଜଣେ ଲୋକ ରକ୍ତ ଦବା ପାଇଁ ଚାହୁଁଛି କିନ୍ତୁ ସେ ରକ୍ତକୁ ସୁରକ୍ଷିତ କେମିତି କରାଯାଇପାରିବ, କେବଳ ରକ୍ତ ଭଣ୍ଡାରରେ ହିଁ ସୁରକ୍ଷିତ ରହିପାରିବ। ଆଜି 100ରୁ 200 ଲୋକ ରକ୍ତଦାନ କଲେ ଧରି ନିଅନ୍ତୁ, ସେ 200 ଲୋକର ରକ୍ତକୁ ଗୋଟେ ଜାଗାରେ ସୁରକ୍ଷିତ ରଖିବା ପାଇଁ ଆମକୁ ରକ୍ତ ଭଣ୍ଡାରର ଆବଶ୍ୟକତା ରହିଛି ଏବଂ ରକ୍ତ ଭଣ୍ଡାର ହେଇଗଲେ ହେଇଯିବ ନାହିଁ, ରକ୍ତ ଭଣ୍ଡାର ହେଲା ପରେ ତା ପାଇଁ ଟ୍ରେନିଂ ଦେବାକୁ ପଡିବ, ସେ ଟ୍ରେନେଡ୍ ପର୍ସନକୁ ରଖିବାକୁ ପଡିବ। ଗୁଣୁପୁରରେ ଗୋଟେ ରକ୍ତ ଭଣ୍ଡାର ଅଛି ଉଦାହରଣ ଆମେ କହିବା, କିନ୍ତୁ ରକ୍ତ ଭଣ୍ଡାରରେ ରକ୍ତକୁ ସଠିକ ଭାବରେ ରଖିବା ପାଇଁ ସେମିତି ଟ୍ରେନେଡ୍ ପର୍ସନ କିଏ ନାହାନ୍ତି, ଯାହାଫଳରେ ଏଠି ରକ୍ତ ସୁରକ୍ଷିତ ରହିପାରୁନାହିଁ। ଯେତେବେଳେ ବି ରକ୍ତ ଦରକାର ପଡୁଛି, ପୂଜା ଚାଲୁଛି, କିଏ ଦବ ରକ୍ତକୁ, ତ ବିଭିନ୍ନ ଆସୋସିଏସନକୁ ଜଣାଇବାକୁ ପଡୁଛି, ସେମାନେ ଆସିକି ରକ୍ତ ଦାନ କରୁଛନ୍ତି, ତାକୁ ସେମାନେ ନେଇକି ପୁନର୍ବାର ଯୋଉ ରୋଗୀକି ଦରକାର ସେ ରୋଗୀକୁ ସେମାନେ ପ୍ରଦାନ କରୁଛନ୍ତି। ତ ରକ୍ତ ଭଣ୍ଡାର ଯଦି ସବୁ ଜାଗାରେ ସଠିକ ଭାବରେ ଚାଲିବ ଏବଂ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯଦି ରକ୍ତ ଭଣ୍ଡାର ହେଇପାରିବ, ରକ୍ତ ଭଣ୍ଡାରର ଦାୟିତ୍ୱରେ ଗୋଟେ ଟ୍ରେନେଡ୍ ପର୍ସନକୁ ରଖାଯିବ, ତାହେଲେ ନିଶ୍ଚିତ ଭାବରେ କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଆଉ ଯେଉଁମାନଙ୍କୁ ରକ୍ତର ଆବଶ୍ୟକତା ପଡୁଛି ଠିକ ସମୟରେ ସେମାନେ ରକ୍ତ ପାଇପାରିବେ।
1: ହେଲେ ଆପଣ ମାନେ ଯୋଉ ଶିବିର କରୁଛନ୍ତି କି କିଛି ଗୋଟେ ସଚେତନର ବାର୍ତ୍ତା ଦେଇକି ଲୋକଙ୍କୁ ଏକଜୁଟ କରିକି ରକ୍ତ ତ କଲେକ୍ସନ କରୁଛନ୍ତି, ବ୍ଲଡ ବ୍ୟାଙ୍କରେ ବି ରଖୁଛନ୍ତି, ଯେମିତି କହିଲେ ଆପଣଙ୍କର ରକ୍ତ ଭଣ୍ଡାରରେ ରଖୁଛନ୍ତି, ତ ଯେତେବେଳେ ରୋଗୀଟି ଚାହୁଁଛି ତାକୁ ସେ ରକ୍ତଟି ମିଳିପାରୁଛି ବୋଲି ଆପଣ ମାନେ ଜାଣିପାରୁଛନ୍ତି କି?
0: ସେଇଟା କିଛି ପରିମାଣରେ ମିଳୁଛି, ଆଉ କିଛି ପରିମାଣରେ କଣ ହଉଛି ନା, ଜଣଙ୍କର ଏବି ପଜିଟିଭ ଅଛି, ଏବି ପଜିଟିଭ ଗୋଟେ ରେୟାର ରକ୍ତ, ସେ ପ୍ରକାର ରକ୍ତ ମିଳିବା କଷ୍ଟ ହଉଛି। ଓ ପଜିଟିଭ ପ୍ରାୟ ସମସ୍ତଙ୍କ ପାଖରେ ମିଳିଯାଏ, ଓ ପଜିଟିଭରେ ଯଦି ଜଣେ ରୋଗୀର ଦରକାର ପଡୁଛି ରକ୍ତ ତାହେଲେ ଓ ପଜିଟିଭ ସହଜରେ ମିଳିଯାଇପାରୁଛି, କିନ୍ତୁ ଏ ପଜିଟିଭ, ଏ ବି ପଜିଟିଭ, ବି ପଜିଟିଭ ଏଗୁଡ଼ାକ ଯୋଉ ରକ୍ତର ନମୁନା ରହିଛି ସେଗୁଡ଼ାକ ମିଳିବା କଷ୍ଟକର। ସେଇଟା 100 ଲୋକ ଭିତରେ ଗୋଟେ ଲୋକ ପାଖରେ ଏ ବି ପଜିଟିଭ ରହିବା କଷ୍ଟ ସାଧ୍ୟ, ତ ସେ ପ୍ରକାର ରକ୍ତ ଯେତେବେଳେ ଦରକାର ପଡୁଛି ରୋଗୀକି ତାହେଲେ ନିଶ୍ଚିତ ଭାବରେ ପ୍ରୋବ୍ଲେମର ସମ୍ମୁଖୀନ ହେଉଛନ୍ତି ରୋଗୀମାନେ।
1: ଆପଣ କେବେ ରକ୍ତଦାନ କରିଛନ୍ତି କି?
0: ହଁ, ଥରେ କରିଥିଲି ମୁଁ ରକ୍ତଦାନ, ତାପରେ ମୋ ଦେହ ଯେହେତୁ ଦୁର୍ବଳ ଥିଲା ତେଣୁ ମୁଁ ରକ୍ତଦାନରେ ଟିକେ ଦୂରେଇ ଯାଇଥିଲି।
1: ଆଜ୍ଞା, ଶେଷରେ ଆପଣଙ୍କୁ ଶୁଣୁଥିବା ଆମ ଶ୍ରୋତା ଭଉଣୀଙ୍କୁ କଣ ବାର୍ତ୍ତା ଦେବେ?
0: ନିଶ୍ଚିତ ଭାବରେ ମୁଁ ଏତିକି କହିବି ଯେ ଲୋକଙ୍କ ଭିତରେ ସଚେତନ କରିବା ଦରକାର ଅଛି। ପ୍ରତ୍ୟେକ ନାଗରିକ ତାଙ୍କ ଜୀବନରେ ଥରେ ଟିଏ ହେଲେ ରକ୍ତଦାନ କରନ୍ତୁ ଏବଂ ଏ ପୁଣ୍ୟ କାର୍ଯ୍ୟକୁ ସେମାନେ ଗ୍ରହଣ କରନ୍ତୁ ଏବଂ ସମାଜ ଭିତରେ, ସମାଜରେ ଏ ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ସାମର୍ଥ୍ୟ ହୁଅନ୍ତୁ।
1: ଆଜି ଆପଣ ଆମକୁ ସମୟ ଦେଇ ରକ୍ତଦାନ ପୁଣ୍ୟ କାମ ଏ ବିଷୟରେ ବହୁତ ସୁନ୍ଦର ଭାବରେ ବୁଝେଇ କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।

0: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆଗାମୀ କାଲିର କାର୍ଯ୍ୟକ୍ରମ ସମ୍ପର୍କରେ ଆମ ଶ୍ରୋତା ଭଉଣୀଙ୍କୁ କହି ରଖିବା।
1: ଶ୍ରୋତା ଭଉଣୀ, ଆପଣମାନେ ଶୁଣିପାରିବେ ଗୋଟିଏ ସାକ୍ଷାତକାର, ଓଡ଼ିଆ ପର୍ବପର୍ବାଣୀରେ ନାରୀଙ୍କ ଅବଦାନ। ଆଉ ଗୋଟିଏ ସାକ୍ଷାତକାର ମଧ୍ୟ ରହିଛି, ବୟସ୍କମାନଙ୍କ ପ୍ରତି ପରିବାରର ଦାୟିତ୍ୱ ଏବଂ କର୍ତ୍ତବ୍ୟ।
0: ଏତେ ଥିଲା ଆଗାମୀକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚୟ ମତାମତ ଜଣାଇବେ। ମତାମତ ଜଣାଇବା ପାଇଁ ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9438268568। ପୁଣି ଥରେ ନମ୍ବରଟି କହି ରଖୁଛୁ,
1: 9438268568। ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ଆପଣମାନଙ୍କଠାରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ଗୀତାଞ୍ଜଳି ପାତ୍ର
0: ଆଉ ମୁଁ ସୁନିତା ପାତ୍ର। ନମସ୍କାର।

0: ଶୁଣିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବା ପାଇଁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାରେ 3-ଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତିବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍କକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ

ଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହରଘର ଯୋଗ ହରଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନଔଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିଭିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ବିଶ୍ୱର ଅନେକ ବୃହତ୍ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ 3 ଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା' ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି 3 ଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ 3 ଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜିଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ

0: ପରିଦର୍ଶନ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲଖ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ସ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଭେଟିଥିବା ବେଳେ ଭାରତ 13 ବିଜୟ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକା ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗ୍ରୀପ୍ସ ପର୍ଯ୍ୟାୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ହାଇତି ବିରୁଦ୍ଧରେ 1-0 ଗୋଲ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବ୍ରାଜିଲ୍ ଏବଂ ମରକୋ ମଧ୍ୟରେ ନ୍ୟୁଜର୍ସିଠାରେ ଖେଳାଯାଇଥିବା ମ୍ୟାଚ୍ 1-1 ଅମୀମାଂସିତ ଭାବେ ଶେଷ ହୋଇଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କାତାର ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ମଧ୍ୟ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130 ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାର 3-ଦିନିଆ ରଜ ମହୋତ୍ସବ ଆରମ୍ଭ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ସମ୍ବାଦ ଶେଷ ହେଲା।
1: This is Akashwani and I am Naresh Mago with the Midday News. The headlines. Prime Minister Narendra Modi begins his two-nation Europe visit with engagements in Nice, France to inaugurate Bharat Innovates 2026 jointly with French President Emmanuel Macron in a short while. Bilateral talks with President Macron to review progress in India-France special global strategic partnership to be held later today. 7 people killed in separate lightning strikes in Jharkhand since yesterday. Southwest monsoon to advance into parts of Karnataka, Telangana, Andhra Pradesh, Odisha and South Chhattisgarh in next 2-3 days. Over 5,000 Bharatnatyam dancers create Guinness World Record for the largest Bharatnatyam dance lesson in Colombo. And in ICC Women's T20 World Cup, India to begin campaign against Pakistan in Birmingham this evening. Prime Minister Narendra Modi will inaugurate Bharat Innovates in Nice in a short while from now alongside French President Emmanuel Macron. The flagship event being held under the India-France Year of Innovation will bring together more than 120 Indian startups, global investors, technology leaders and entrepreneurs, showcasing India's rapidly expanding innovation ecosystem. Later in the day, Prime Minister Modi and President Macron will hold bilateral talks to review the progress in the India-France Special Global Strategic Partnership and discuss key regional and global issues. More from our correspondent.
2: Prime Minister Narendra Modi and President Emmanuel Macron will jointly launch Bharat Innovates, bringing together more than 120 Indian startups, investors and technology leaders from across the world. The event is expected to showcase India's growing strengths in innovation, entrepreneurship and emerging technologies. Later, the two leaders will hold bilateral talks to review progress in the India-France Special Global Strategic Partnership and discuss ways to further enhance cooperation in areas including technology, trade and defense. Following the talks and a luncheon hosted by President Macron, Prime Minister Modi will leave for Slovakia on the next leg of his visit. This is Shailesh Menon for Akashwani News, Nice, France.
1: Talking to Akashwani, co-founder of Sarvam AI expressed his appreciation for the first-of-its-kind initiative by the Government of India to bring a large number of startups onto a single arena, giving them excellent opportunities and

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଧଡ଼କନ୍ ଏହି କଥାଚିତ୍ରର ଗୀତଟିକୁ ଶୁଣୁଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ ଏବଂ ସାଥୀମାନଙ୍କ କଣ୍ଠରେ, ଗୀତିକା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:30 ହେବା ପାଇଁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧି ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା

0: ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ୍ ଓ ଡିଜେଲ୍ର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ୍ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ୍ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ୍ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ାଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ୍ ରେଣ୍ଟାଲ୍ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ, ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ୍ ନୋଟିଫିକେସନ୍ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, କି ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷାପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ତି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି।

ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଓ ପରମ୍ପରାର ପରିଚାୟକ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଟି ମା'ର ମହତ୍ତ୍ୱ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ବ୍ୟକ୍ତ କରି କହିଛନ୍ତି, ଏହି ମହାନ ଓଡ଼ିଆ ସାଂସ୍କୃତିକ ପର୍ବ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମନରେ ଆଶା ଓ ଆନନ୍ଦ ଆଣିଦିଏ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ଓ ଧୁମ୍ଧାମ୍ର ସହ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପିଠାପଣା, ରଜପାନ ଏବଂ ରଜଦୋଳି ଭଦ୍ରକର ମୁଖ୍ୟ ଆକର୍ଷଣ ପାଲଟିଛି। କିଶୋରୀମାନେ ସୁସଜିତ ହୋଇ ଗାଁ ପରିକ୍ରମା କରୁଥିବା ବେଳେ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ଅବସରରେ ତାଙ୍କ ବାର୍ତ୍ତାରେ ଯୁବକମାନଙ୍କୁ ନିୟମିତ ଓ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଏବଂ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତଦାତାମାନଙ୍କ ମହତ କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ଦିଗରେ ସମସ୍ତେ ଆଗେଇ ଆସିବାର ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀମାନଙ୍କ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆଜି ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ, ଏଥିରେ ସୁରଭି କ୍ରମରେ ଶୁଣିବେ ରକ୍ତଦାନ ଜୀବନଦାନ। ପରେ ପରେ ଜାଣିବା କଥାରେ ରହିଛି ଓଡ଼ିଶା ଯୁବ କଲ୍ୟାଣ ଯୋଜନା ଏବଂ ଗ୍ରାମୀଣ କୌଶଳ ଯୋଜନା ସମ୍ପର୍କରେ କିଛି କଥା। ଚୈତିଜନ ଅପରାହ୍ନ 5:30ରେ ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଆଜିର ବିଷୟ ରହିଛି ରେଡ୍କ୍ରସ୍ ବୋଇଲେ କାଇଟା। ସନ୍ଧ୍ୟା 6:05ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ, ଏଥିରେ ଶୁଣିବେ ଶ୍ରୋତାଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମେସେଜର ଉତ୍ତର ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ଆଇସିସି ମହିଳା T20 ବିଶ୍ୱକପ୍ 2026 ଅନ୍ତର୍ଗତ ଭାରତ ବନାମ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:55ରେ ଜନଜୀବନ ସମ୍ବାଦ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆଜି ରାତି 7:30ରେ। ରାତି 8:30ରେ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ପଟ୍ଲାଇଟ୍ ଶୁଣିବେ ରାତି 9:15ରେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:45ରେ। ଏଥିଲା ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ଶୁଣିଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ସିଧା ପ୍ରସାରଣ ଏଫ୍ଏମ୍ର 103.6 MHz ଯୋଗେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ରେ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ। ତାହେଲେ ଅପରାହ୍ନ 5:00 ଯାଏଁ ବିଦାୟ ଦିଅନ୍ତୁ ଆମକୁ।

चित्रसेन, उपचित्र, सुचारू, चित्राक्ष, नंद और उपर वाले।

महाराज, दुर्मुख, दुर्जय, दुष्कर्ण, शत्रुंजय, बिंद

ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 megahertz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବବାଣୀ।

0: ଧୀରେ ଧୀରେ ସେ ସଞ୍ଜୟ ନଇ ନାଇ ଦିନସାରାର କଥା ସବୁ ଭୁଲାଇ ଗଛପତ୍ର ସଭି ଶାନ୍ତ ହୋଇଯାନ୍ତି, ଧରଣୀ ବୁକୁରେ ଖେଳେ କେତେ ଶାନ୍ତି।
1: ଜୀବନର ବାଟରେ ଯେତେ ଥାଉ କ୍ଲାନ୍ତି, ଏଇ ସଞ୍ଜୟ ଦେଇଯାଏ ନୂଆ ଏକ ଆଶ୍ୱାସନା, ହସଖୁସି ଭରିଦିଏ ସଭିଙ୍କର ମନେ। ସୁନ୍ଦର ଏ ଦୁନିଆ ପ୍ରକୃତିର ଦାନେ,
0: ପ୍ରକୃତିର ଏ ନିୟମଟା କେତେ ସୁନ୍ଦର ନା। ଦିନସାରା ପକ୍ଷୀଟିଏ ଯେତେ ଦୂରକୁ ଉଡ଼ିଲେ ବି ସଞ୍ଜୟ ହେଲେ ସେ ନିଜ ନିଡ଼କୁ ନିଜ ଆଶ୍ରୟକୁ ଫେରିଆସେ। ଠିକ ସେହିପରି ଦିନସାରା ଆମେ ଯେତେ ବ୍ୟସ୍ତ ଥିଲେ ବି ଏହି ସଞ୍ଜ ବେଳଟା ଆସିଲେ ମନ ଖୋଜି ଟିକେ ଶାନ୍ତି, ଟିକେ ଆଶ୍ୱାସନା ଆଉ ନିଜ ପାଇଁ କିଛି ସମୟ। ହଁ ସାଥୀ, ଆଜିର ସୁରଭି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତିମୟୀ ପାଣିଗ୍ରାହୀ
1: ଆଉ ମୁଁ ଅଞ୍ଚଳ ପାତ୍ର।
0: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ।
1: ପାଣିକୁ ଆମେ ଯେଉଁଠି ରଖିଲେ ବି ତଳ ଉପର ନହେଇ ସମାନ ରହିଥାଏ, ସେହିପରି ଆମେ ମଧ୍ୟ ସବୁ ଜାଗାରେ ନିଜର ଅସ୍ତିତ୍ୱ ଓ ସମ୍ମାନତା ବଜାୟ ରଖିବା ଉଚିତ।
0: ତେବେ ଚାଲନ୍ତୁ ସାଥୀ, ଏହି ସୁନ୍ଦର ବିଚାର ସହିତ କାର୍ଯ୍ୟକ୍ରମଟିକୁ ଆଗକୁ ବଢ଼ାଇବା ଓ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ।
1: ଆଜି ହେଉଛି ୱାର୍ଲ୍ଡ ବ୍ଲଡ୍ ଡୋନର ଡେ। ବିଶ୍ୱ ରକ୍ତଦାତା ଦିବସ ହେଉଛି ସେହି ସମସ୍ତ ମହାନୁଭବ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଜଣାଇବାର ଦିନ, ଯେଉଁମାନେ ବିନା କୌଣସି ସ୍ୱାର୍ଥରେ ନିଜର ରକ୍ତଦାନ କରି କାହାର ଅମୂଲ୍ୟ ଜୀବନ ବଞ୍ଚାଉଛନ୍ତି। ଏହି ବିଶେଷ ଦିନଟି ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଡକ୍ଟର କାର୍ଲ ଲ୍ୟାଣ୍ଡଷ୍ଟର୍ଙ୍କ ଜନ୍ମ ଜୟନ୍ତୀ ସ୍ମୃତିରେ ପାଳନ କରାଯାଏ, ଯିଏ ମାନବ ଶରୀରରେ ବ୍ଲଡ୍ ଗ୍ରୁପ୍ସର ଆବିଷ୍କାର କରି ଚିକିତ୍ସା ବିଜ୍ଞାନରେ ଏକ ନୂଆ ବିପ୍ଳବ ଆଣିଥିଲେ। ଏହି ଦିନଟି ଆମକୁ ମନେ ପକାଇ ଦିଏ ଯେ ସାଧାରଣ ସଚେତନତା ହିଁ ଅନେକ ଅସହାୟ ରୋଗୀଙ୍କ ପାଇଁ ସଞ୍ଜୀବନୀ ସାଜିପାରିବ।
0: ଚଳିତ ବର୍ଷ ଏହି ଦିବସର ମୂଳ ମନ୍ତ୍ର ବା ଥିମ୍ ରହିଛି ୱାନ୍ ଡ୍ରପ୍ ଅଫ୍ ହ୍ୟୁମାନିଟି ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍, ଅର୍ଥାତ୍ ଆମ ଶରୀରର ପ୍ରତିଟି ବୁନ୍ଦା ରକ୍ତରେ ମାନବିକତାର ପରିଚୟ ଲୁଚି ରହିଛି। ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି, ଦୁର୍ଘଟଣା କିମ୍ବା ଥାଲୋସେମିଆ ଭଳି ରୋଗ ସହ ଲୋଡ଼ୁଥିବା ଶିଶୁମାନଙ୍କ ପାଇଁ ସମୟ ଗଢ଼ିବା ସହିତ ରକ୍ତର ଆବଶ୍ୟକତା ଜଟିଳ ହୋଇପଡ଼େ। ଆମର ମାତ୍ର 15 ମିନିଟ୍ ସମୟ ଏବଂ ଗୋଟିଏ ୟୁନିଟ୍ ରକ୍ତ, ଏକାସଙ୍ଗେ 3ଟି ଜୀବନକୁ ମୃତ୍ୟୁ ମୁଖରୁ ଫେରାଇ ଆଣିବାର କ୍ଷମତା ରଖେ।
1: ତେବେ ସାଥୀ, ଆସନ୍ତୁ ରକ୍ତଦାନର ଏହି ପବିତ୍ର ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା, ଆଉ ଏହି ସୁନ୍ଦର ଭାବନା ସହିତ ଶୁଣିବା ବାଟେ ଘାଟେ, ଯାହାର ବିଷୟ ରହିଛି ରକ୍ତଦାନ ଜୀବନଦାନ।
2: ମ୍ୟାମ୍ ନମସ୍କାର।
3: ନମସ୍କାର,
2: ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି ମ୍ୟାମ୍।
3: ଧନ୍ୟବାଦ ମ୍ୟାଡମ୍।
2: ତାହେଲେ ମ୍ୟାମ୍, କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ

0: ଜଣେ ରଖିବା।
1: ଆଜ୍ଞା ମ୍ୟାଡ଼ାମ, ମୋ ନାଁ ଅର୍ଚିତା ସାବତ, ମୁଁ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ +3 କରୁଛି ଏଣ୍ଡ ମୁଁ ଡଙ୍ଗରପାଉଁଶରୁ ବିଲଙ୍ଗ କରେ ମ୍ୟାଡ଼ାମ।
0: ତାହେଲେ ମ୍ୟାମ୍, ଆଜିର ବିଷୟବସ୍ତୁଟି ହେଉଛି ରକ୍ତଦାନ ଜୀବନ ଦାନ।
1: ଆଜ୍ଞା ମ୍ୟାଡ଼ାମ।
0: ତାହେଲେ ମ୍ୟାଡ଼ାମ, ଆପଣ ଯେତେବେଳେ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ ସେତେବେଳର ଅନୁଭୂତି କେମିତି ଥିଲା? ରକ୍ତଦାନ କରିସାରିବା ପରେ ମନରେ ଯେଉଁ ଖୁସି ଆସେ ସେହି ଭାବନାକୁ ଆପଣ ଆମ ଯୁବ ଶ୍ରୋତାମାନଙ୍କୁ କେମିତି ବର୍ଣ୍ଣନା କରିବେ ମ୍ୟାଡ଼ାମ?
1: ସତ କହିବାକୁ ଗଲେ ମ୍ୟାଡ଼ାମ, ମୁଁ ଯେତେବେଳେ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲି ସେତେବେଳେ ମୋ ମନ ଭିତରେ ମଧ୍ୟ ଅନେକ ପ୍ରକାରର ଡର ଆଉ ଆଶଙ୍କା ଥିଲା। ସେହି ଯେଉଁ ଛୁଞ୍ଚିର ଭୟ, ସେଇଟା ପ୍ରାୟ ସମସ୍ତଙ୍କର ଥାଏ, କିନ୍ତୁ ଯେତେବେଳେ ପ୍ରକ୍ରିୟା ସରିଗଲା ମୁଁ ଅନୁଭବ କଲି ଯେ ଏହା ଖୁବ୍ ସହଜ ଓ ସାଧାରଣ ଥିଲା। କିନ୍ତୁ ମୋ ମନରେ ପ୍ରଥମେ ଯେତେବେଳେ ମୁଁ ଦେବାକୁ ଯାଉଥିଲି ସେତେବେଳେ ବହୁତ ଡର ଏବଂ ବହୁତ ଆଶଙ୍କା ନେଇ ମୁଁ ଯାଇଥିଲି। ସବୁବେଳେ ବଡ ବଡ କଥା ହେଉଛି ରକ୍ତଦାନ କରିସାରିବା ପରେ ମନ ଭିତରେ ଯେଉଁ ଗୋଟେ ଅଫୁରନ୍ତି ଆତ୍ମସନ୍ତୋଷ ଏବଂ ଗର୍ବ ଆସେ, ଖୁସିର ପ୍ରକୃତରେ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ ହୋଇଥାଏ। ସେତେବେଳେ ମନେ ହୁଏ ଜଣେ ମଣିଷ ଭାବରେ ସମାଜ ପାଇଁ ମୁଁ ମୋର ସବୁଠାରୁ ବଡ କର୍ତ୍ତବ୍ୟ କରିଛି, କାହାରି ଲିଭି ଯାଇଥିବା ଜୀବନ ଦୀପକୁ ପୁଣି ଜଳାଇ ଦେଇଛି। ମୁଁ ମୋର ସମସ୍ତ ଯୁବଶ୍ରୋତା ମାନଙ୍କୁ କହିବି ଯେ ଜୀବନରେ ଥରେ ଅତିକମ୍ରେ ଏହି ଅନୁଭୂତିକୁ ନିଶ୍ଚିତ ନିଅନ୍ତୁ, ଯେଉଁଥିପାଇଁ କି ଆମେ ଅନ୍ୟ କାହାର ଲିଭି ଯାଇଥିବା ଜୀବନକୁ ବଞ୍ଚାଇ ପାରିବା।
0: ବହୁତ ସୁନ୍ଦର କଥା କହିଲେ ମ୍ୟାଡ଼ାମ। ତାହେଲେ ମ୍ୟାଡ଼ାମ, ଆମ ଯୁବପିଢ଼ି ଭିତରେ ରକ୍ତଦାନକୁ ନେଇ ଅନେକ ପ୍ରକାର ଭୟ କିମ୍ବା ଭ୍ରମ ରହିଥାଏ, ଯେମିତିକି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ ବା ଅସୁସ୍ଥତା ଦେଖାଦେବ, ଏବଂ ଜଣେ ବିଶେଷଜ୍ଞ ଭାବରେ ଆପଣ ଆମ ଶ୍ରୋତାମାନଙ୍କୁ କଣ କହିବେ, ରକ୍ତଦାନ କଲେ ଶରୀରର କ୍ଷତି ହୁଏ ନା ଲାଭ ହୁଏ?
1: ଦେଖନ୍ତୁ ମ୍ୟାଡ଼ାମ, ମୁଁ ତ କହିବାକୁ ଯିବି କି ଆପଣମାନେ ଖୁବ୍ ପ୍ରାସଙ୍ଗିକ ପ୍ରଶ୍ନଟିଏ ପଚାରିଛନ୍ତି। ବିଲକୁଲ, ଏହି ଭ୍ରମ ଆମ ସମାଜରେ ବିଶେଷ କରି ଯୁବପିଢ଼ି ମାନଙ୍କ ମଧ୍ୟରେ ଅନେକ ସମୟରେ ଦେଖାଯାଏ। ଲୋକେ ଭାବନ୍ତି ରକ୍ତ ଦେଲେ ଶରୀର ଦୁର୍ବଳ ହୋଇଯିବ କିମ୍ବା ରୋଗ ପ୍ରତିରୋଧକ ଶକ୍ତି କମିଯିବ, କିନ୍ତୁ ଆଧୁନିକ ଚିକିତ୍ସା ବିଜ୍ଞାନ କହୁଛି ଏହା ସମ୍ପୂର୍ଣ୍ଣ ଓଲଟା। ଆମ ଶରୀରକୁ ଯେମିତି ପରିମାଣରେ ରକ୍ତ ନିଆଯାଏ ଆମ ଶରୀର ତାର ଭରଣ ମାତ୍ର 24 ରୁ 48 ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଭାବେ କରିଦିଏ। ଓଲଟା ନିୟମିତ ରକ୍ତଦାନ କଲେ ଶରୀରରେ ନୂଆ ରକ୍ତ କଣିକା ବା ରେଡ୍ ବ୍ଲଡ୍ ସେଲ୍ସ ତିଆରି ହେବା ପ୍ରକ୍ରିୟା ତେଜ ହୋଇଥାଏ। ଏହାଦ୍ୱାରା ଶରୀରର ଆଇରନ୍ ମାତ୍ରା ସନ୍ତୁଳିତ ରହେ, ହୃଦଘାତ ଏବଂ ହାର୍ଟ ଆଟାକ୍ ଭଳି କୌଣସି ରୋଗ ହେବାର ମଧ୍ୟ ସମ୍ଭାବନା ରହେ ନାହିଁ। ତେଣୁ ରକ୍ତଦାନ କଲେ କୌଣସି କ୍ଷତି ହୁଏ ନାହିଁ, ବରଂ ନିଜ ଶରୀର ଆହୁରି ସୁସ୍ଥ ଏବଂ ସତେଜ ଓ ରୋଗମୁକ୍ତ ହୋଇଥାଏ। ମୁଁ ମୋ ଯୁବପିଢ଼ି ମାନଙ୍କୁ କହିଦେବାକୁ ଚାହୁଁଛି କି ଆପଣମାନେ ରକ୍ତଦାନ ଥରେ ନହେଲେ 2 ଥର କରନ୍ତୁ।
0: ବହୁତ ସୁନ୍ଦର କଥା କହିଲେ ମ୍ୟାଡ଼ାମ। ତାହେଲେ ମ୍ୟାଡ଼ାମ, ଅନେକ ଯୁବକ ଏବଂ ଯୁବତୀ ରକ୍ତଦାନ କରିବାକୁ ଚାହାନ୍ତି, କିନ୍ତୁ ସେମାନେ ଜାଣିନଥାନ୍ତି ଯେ ସେମାନେ ଏଥିପାଇଁ ଯୋଗ୍ୟ କି ନୁହନ୍ତି। ତେବେ ରକ୍ତଦାନ କରିବା ପୂର୍ବରୁ ଓଜନ, ବୟସ କିମ୍ବା ହିମୋଗ୍ଲୋବିନ ଭଳି କେଉଁ କେଉଁ ସାଧାରଣ ଜିନିଷ ପ୍ରତି ଧ୍ୟାନ ଦେବାକୁ ଉଚିତ ମ୍ୟାଡ଼ାମ?
1: ମ୍ୟାଡ଼ାମ ଦେଖନ୍ତୁ, ଯେତେବେଳେ ଆମେ ରକ୍ତଦାନ କରୁ ଏଗୁଡାକ ତ ଆମ ପାଇଁ ନିହାତି ଆବଶ୍ୟକ ହୋଇଥାଏ, ମାନେ ଆପଣ କେତେ ୱେଟ ଅଛନ୍ତି, ଦେନ ଆପଣଙ୍କର ହିମୋଗ୍ଲୋବିନ କେତେ ଅଛି, ତ ସେହି ଇଏରେ ଦେଖିବାକୁ ଗଲେ ଏହି ସୂଚନା ସମସ୍ତଙ୍କ ପାଖରେ ରହିବା ନିହାତି ଆବଶ୍ୟକ। କାରଣ ଅନେକ ସମୟରେ ଇଚ୍ଛା ଥିଲେ ବି ସଠିକ ନିୟମ ନ ଜାଣି ପିଲାମାନେ ପଛଘୁଞ୍ଚା ଦିଅନ୍ତି। ସାଧାରଣତଃ 18 ରୁ 65 ବର୍ଷ ବୟସ ମଧ୍ୟରେ ଥିବା ଯେକୌଣସି ସୁସ୍ଥ ବ୍ୟକ୍ତି ରକ୍ତଦାନ କରିବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ଅଟନ୍ତି। ମ୍ୟାଡମ, ରକ୍ତଦାତାଙ୍କ ଓଜନ ଅତିକମ୍ରେ 45 କିଲୋଗ୍ରାମ କିମ୍ବା ତାଠାରୁ ଅଧିକ ହୋଇଥିବା ଉଚିତ, ଏବଂ ସେ ଶରୀରରେ ହିମୋଗ୍ଲୋବିନର ମାତ୍ରା 12.5% ଅଧିକ ରକ୍ତ ହେବା ଆବଶ୍ୟକ। ଏହା ସହିତ ଗତ 3 ମାସ ମଧ୍ୟରେ ଆପଣ କୌଣସି ବଡ ଧରଣର ସଂକ୍ରାମକ ରୋଗରେ ପୀଡିତ ହୋଇନଥିବେ, ଏବଂ ରକ୍ତଦାନ କରିବା ସମୟରେ ଆପଣଙ୍କୁ ସାଧାରଣ ଜ୍ୱର, ଥଣ୍ଡା କିମ୍ବା କାଶ ହୋଇନଥିବ। ଯଦି ଆପଣ ଏହିସବୁ ସାଧାରଣ ସ୍ୱାସ୍ଥ୍ୟ ମାପଦଣ୍ଡରେ ଫିଟ୍ ଦେଇଛନ୍ତି, ତେବେ ଆପଣ ବିନା କୌଣସି ଦ୍ୱନ୍ଦ୍ୱରେ ବ୍ଲଡ୍ ବ୍ୟାଙ୍କକୁ ଯାଇ ରକ୍ତଦାନ କରିପାରିବେ ମ୍ୟାଡମ୍।
0: ତାହେଲେ ମ୍ୟାଡମ୍, ରକ୍ତଦାନ ତ ସରିଗଲା, କିନ୍ତୁ ତାପରର କଥା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଯେପରିକି ରକ୍ତଦାନ କରିବାର 24 ରୁ 48 ଘଣ୍ଟା ମଧ୍ୟରେ ଜଣେ ରକ୍ତଦାତାଙ୍କୁ ନିଜ ଖାଦ୍ୟପେୟ କିମ୍ବା ଜୀବନଶୈଳୀରେ କେଉଁ ସବୁ ଛୋଟ ଛୋଟ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ ମ୍ୟାଡମ୍?
1: ମ୍ୟାଡମ୍, ଏହା ମଧ୍ୟ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ। କାରଣ ରକ୍ତଦାନ କରିବା ଯେତିକି ପବିତ୍ର କାମ, ତା ପରର ସାବଧାନତା ମଧ୍ୟ ସେତିକି ଜରୁରୀ ଅଟେ। ରକ୍ତଦାନ ପ୍ରକ୍ରିୟା ଶେଷ ହେବା ପରେ ଅତିକମ୍ରେ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ଆରାମରେ ବେଡ୍ରେ ଶୋଇ ରହିବା କିମ୍ବା ଗୋଟିଏ ଚେୟାରରେ ବସି ରହିବା ଉଚିତ ହୋଇଥାଏ। ସେହିଦିନ ପ୍ରଚୁର ମାତ୍ରାରେ ପାଣି, ଫଳ କିମ୍ବା ଜୁସ୍, ORS ଭଳି ତରଳ ଖାଦ୍ୟ ଖାଇବା ଆବଶ୍ୟକ, ଯାହା ଶରୀରରେ ଜଳୀୟ ଅଂଶର ସନ୍ତୁଳନ ରକ୍ଷା କରିବ। ରକ୍ତ ଦେବାର ଅତି କମ୍ରେ 4 ରୁ 5 ଘଣ୍ଟା ପର୍ଯ୍ୟନ୍ତ କୌଣସି ଭାରି ଜିନିଷ ଟେକିବା କିମ୍ବା ଜିମ୍ ଯିବା, ବାଇକ୍ରେ ଅଧିକ ଦୂର ଯାତ୍ରା କରିବା ଉଚିତ ନୁହେଁ ମ୍ୟାଡମ୍। ତେବେ ରକ୍ତଦାନର ଅତିକମ୍ରେ 6 ଘଣ୍ଟା ପର୍ଯ୍ୟନ୍ତ ତାହା ନ କରିବା ଶରୀର ପାଇଁ ନିରାପଦ ଓ ଭଲ ହୋଇଥାଏ ମ୍ୟାଡମ୍। ଏବଂ

0: ନାଇଁ, ଯେତେବେଳେ ରକ୍ତଦାନ କରୁଛ ଆପଣ କୌଣସି ପ୍ରୋଟିନ ଜିନିଷ ହଉ, ଅଣ୍ଡା ହଉ, କିମ୍ବା କିଛି ଜିନିଷ ଖାଇ ବେଡରେ ଶୋଇ ରହିବା ଓ ଗୋଟେ ଚେୟାରରେ ବସି ରହିବା, ଏହି ସବୁ ସାବଧାନତା ଗୋଟେ ରକ୍ତଦାତା ପାଇଁ ନିହାତି ଆବଶ୍ୟକତା ହୋଇଥାଏ।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ତାହେଲେ ମ୍ୟାଡମ, ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଏକ ସୁନ୍ଦର ଟ୍ରେଣ୍ଡ ଦେଖାଯାଉଛି। ନିଜ ଜନ୍ମଦିନ, କୌଣସି ପରୀକ୍ଷାର ସଫଳତା କିମ୍ବା ବିଶେଷ ଦିନକୁ କେକ୍ ନ କାଟି ବ୍ଲଡ ବ୍ୟାଙ୍କରେ ରକ୍ତଦାନ କରି ସେଲିବ୍ରିଟି କରୁଛନ୍ତି। ଏହି ନୂଆ ଚିନ୍ତାଧାରା ଆମ ସମାଜକୁ କେତେ ଦୂର ବଦଳାଇ ପାରିବ ମ୍ୟାଡମ?
0: ଦେଖନ୍ତୁ ମ୍ୟାଡମ, ଏହି ନୂଆ ଏବଂ ଆଧୁନିକ ସଂସ୍କୃତି ମୋତେ ଖୁବ୍ ଆନନ୍ଦିତ କରିଛି ଏବଂ ପ୍ରଭାବିତ ମଧ୍ୟ କରିଛି। ଆଜିକାଲି ଆମର ଅନେକ ଯୁବବନ୍ଧୁ ନିଜ ଜନ୍ମଦିନ, କୌଣସି ପରୀକ୍ଷା ରେଜଲ୍ଟ କିମ୍ବା ନିଜ ବାପା ମାଙ୍କର ବିବାହ ବାର୍ଷିକ ହଉ, ଏଭଳି ବିଶେଷ ଦିନରେ ହୋଟେଲ ଯାଇ ହଜାର ହଜାର ଟଙ୍କା ପାର୍ଟି କରିବା ବଦଳରେ ବ୍ଲଡ ବ୍ୟାଙ୍କକୁ ଯାଇ ରକ୍ତଦାନ କରି ସେଲିବ୍ରେଟ କରୁଛନ୍ତି। ପାର୍ଟିର ଖୁସି କିଛି ଘଣ୍ଟା ପାଇଁ ଥାଏ, କିନ୍ତୁ ନିଜ ଜନ୍ମଦିନରେ କାହାକୁ ଜୀବନରେ ଉପହାର ଦେବା ଯେଉଁ ଅଫୁରନ୍ତ ଆନନ୍ଦ, ସେଇଟା ଜୀବନ ସାରା ମନେ ରହେ। ଏହା ଏକ ଅତ୍ୟନ୍ତ ସୁନ୍ଦର ଆଦର୍ଶ। ଯଦି ଆମ ଦେଶର ପ୍ରତ୍ୟେକ ଯୁବବନ୍ଧୁ ବର୍ଷକୁ ଅତ୍ୟନ୍ତ ପକ୍ଷେ ନିଜ ଜନ୍ମଦିନରେ ଥରେ ମାତ୍ର ରକ୍ତଦାନ କରିବାକୁ ଏକ ପରମ୍ପରା ବନାଇ ଦେବେ, ତେବେ ଆମ ରାଜ୍ୟ କିମ୍ବା ଦେଶରେ କେବେ ବି ରକ୍ତ ଅଭାବରୁ ଅସହାୟ ରୋଗୀର ପ୍ରାଣ ଅକାଳରେ ଚାଲିଯିବ ନାହିଁ। ତେଣୁ ଆପଣମାନଙ୍କୁ ମୁଁ ଅନୁରୋଧ କରୁଅଛି କି ଆପଣମାନେ ଆପଣଙ୍କ ଜନ୍ମଦିନ ହଉ କିମ୍ବା ଆପଣଙ୍କ ବାପା ମାଙ୍କର ବିବାହ ବାର୍ଷିକୀ ହଉ, ଆପଣଙ୍କର ପରୀକ୍ଷା ରେଜଲ୍ଟ ହଉ, ଯାହା ସବୁ ଆପଣମାନେ ହୋଟେଲ ଯାଇ ସେଲିବ୍ରେସନ କରୁଛନ୍ତି, ତାହା ନ କରି ଆପଣ ଗୋଟେ ବ୍ଲଡ ବ୍ୟାଙ୍କକୁ ଯାଇ ଆପଣ କେତେ ୟୁନିଟ୍ ଆପଣ ବ୍ଲଡ୍ ଦେଲେ ତାହା ଗୋଟେ ନିଷ୍ପେଷିତ ହଉ କିମ୍ବା ଗୋଟେ ଅସହାୟ ରୋଗୀର ଜୀବନକୁ ସେମାନେ ବଞ୍ଚାଇ ପାରିବେ।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ଆଶା କରୁଛି ଆମ ଯୁବପିଢ଼ି ଆପଣଙ୍କର ଏହି ସୁନ୍ଦର ବାର୍ତ୍ତାଟି ନିଜ କାମରେ ଲଗାଇବେ। କିଛି ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ। ରହିଲି ମ୍ୟାଡମ, ନମସ୍କାର।
0: ନମସ୍କାର।
2: ତାହେଲେ ସାଥୀ, ଆମେ ଶୁଣିଲେ ଅର୍ଚ୍ଚିତା ଭଉଣୀ ବହୁତ ବହୁତ ସୁନ୍ଦର କଥା କହିଲେ ଏବଂ ଏଥିରୁ ଆମେ ବହୁତ କିଛି ଜାଣିପାରିଥିବା। ତାହେଲେ ସାଥୀ, ପ୍ରଥମ ମେସେଜଟି କରିଛନ୍ତି କେ ମୋହନ ରାଓ ଆଚାରି ଭାଇ। ସେ ଲେଖିଛନ୍ତି, ଆଜିର ଯୁବବାଣୀର ସୁରଭି ପ୍ରୋଗ୍ରାମ ନେଇ ଆସିଥିଲେ ରେଶ୍ମା ମହାରଣା ଏଣ୍ଡ ସାଇ ସ୍ୱାସ୍ତିକ ପାଢ଼ୀ ଭାଇ। ସଫଳତା ଉପରେ ଆଲୋଚନାଟି ଶୁଣିକରି ଭଲ ଲାଗିଲା। ତେବେ ରେଡିଓ ଏଣ୍ଡ ଯୁବବାଣୀ ପ୍ରୋଗ୍ରାମ ମଧ୍ୟ ଉନ୍ନତି ଉପରେ ଆଲୋଚନାଟି ଭଲ ଲାଗିଲା। ସାକ୍ଷାତକାର ରହିଥିଲା ଆଜିର ଅତିଥି ଭାଇଙ୍କ ଦ୍ୱାରା ଅନେକ ବିଷୟରେ ଜାଣିହେଲା। ତାପରେ ଶ୍ରୋତାମାନଙ୍କର SMS ମେସେଜ, ତାର ଉତ୍ତର ଏଣ୍ଡ ଭଏସ୍ ମେସେଜ ଏବଂ ହସପସରା ଭଲ ଲାଗିଲା। ତାପରେ ଜାଣିବା କଥାରେ ୱାର୍ଲ୍ଡ ଫୁଡ୍ ଡେ, ଜେଇ, ନିଟ୍, CGL ଏପରି ଅନେକ ବିଷୟରେ ଜାଣିହେଲା। ତେବେ ଉପସ୍ଥାପନ ରେଶ୍ମା ଏବଂ ସାଇ ସ୍ୱାସ୍ତିକ ଭାଇଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର।
3: ସେ ପୁଣି ମେସେଜ କରିଛନ୍ତି 8/6/2026, ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ବର୍ଷା ମହାପାତ୍ର ଏଣ୍ଡ ସଲିମ ଖାନ ଭାଇ। ତେବେ ସୃଜନୀ ପ୍ରୋଗ୍ରାମରେ ଉପସ୍ଥାପନାରେ ଥିଲେ ବର୍ଷା ମହାପାତ୍ର ଏଣ୍ଡ ସଲିମ ଭାଇ। ସୁନ୍ଦର ବିଚାରରୁ ବିଶ୍ୱାସରୁ ବିଶ୍ୱାସ ଘାତକ ସମ୍ପାଦକୀୟ ୱାର୍ଲ୍ଡ ଓସିଆନ ଡେ 1992, ତାପରେ ସମ୍ପାଦକୀୟ ଫକୀରମୋହନ ପେଟେଣ୍ଟ ମେଡିସିନ ବିଷୟରେ ଶୁଣିକି ଭଲ ଲାଗିଲା। କବିତା ଲେଖା ସାହିତ୍ୟ ବିଷୟରେ ଜାଣିହେଲା ଏଣ୍ଡ ସାକ୍ଷାତକାର ବିଷୟରେ ଯୁବପିଢ଼ି ମାନଙ୍କୁ ଭଲ ଭାବରେ ବୁଝାଇଥିଲେ ଏବଂ ଜାଣିବା କଥା ବିଶ୍ୱ ସାମୁଦ୍ରିକ ଦିବସ ଗୋପୀନାଥ ମହାନ୍ତି, ଡକ୍ଟର ରାଧାନାଥ ରାୟ ଏବଂ ମନୋରମା ଦେବୀଙ୍କ ବିଷୟରେ ଶୁଣି ବହୁତ ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ବର୍ଷା ମହାପାତ୍ର ଆଉ ସଲିମ ଭାଇ ଏବଂ ସମସ୍ତ ଅଲ୍ ଇଣ୍ଡିଆ ରେଡିଓ ଷ୍ଟାଫ୍‌ଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର।
2: ସେ ପୁଣି ଥରେ 9/6/2026 ଲେଖିଛନ୍ତି, ଆଜିର ଯୁବବାଣୀ ପ୍ରୋଗ୍ରାମରେ ନେଇ ଆସିଥିଲେ ସୁଶୀଲ କୁମାର ସାହୁ ଏବଂ କେଶ ରାଇ ଶ୍ରୁତି ଆଚାରୀ। ଉଭୟଙ୍କର ଉପସ୍ଥାପନାଟି ଶୁଣିକରି ଭଲ ଲାଗିଲା। ତେବେ ଆଜିର ସଫଳତାର ଉପରେ ଆଲୋଚନାଟି ଶୁଣିକରି ଭଲ ଲାଗିଲା। ତେବେ ବିର୍ସା ମୁଣ୍ଡାଙ୍କର ଜୀବନ ଏବଂ କ୍ରିକେଟ ଖେଳାଳି ଉପରେ ଆଲୋଚନାଟି ଭଲ ଲାଗିଲା। ତେବେ ମିଷ୍ଟର ପଟ୍ଟନାୟକ କ୍ରିକେଟ ଉପରେ ଖେଳ ହିଁ ଜୀବନ ଆଲୋଚନାଟି ଉପରେ ଭଲ ଭାବରେ କହିଥିଲେ। ତେବେ ପଞ୍ଚୁଆଲ ଏବଂ ଟାଇମ ଯୁବପିଢ଼ିମାନଙ୍କୁ ଭଲ ଭାବରେ ବୁଝାଇଥିଲେ। KSI ଶ୍ରୁତି ସିଷ୍ଟର ଅତି ସୁନ୍ଦର ଭାବରେ ସାକ୍ଷାତକାର ବାଟେଘାଟେ ନେଇ ଆସିଥିଲେ। ତାପରେ ବିଜୟ ଶଙ୍କର, BVS ଲକ୍ଷ୍ମଣ, ହେମନ୍ତ ବେଦାନୀ ଏବଂ ଇଶାନ୍ତ ଶର୍ମା ବିଷୟରେ ବହୁତ କିଛି ଜାଣିହେଲା। ତେବେ ଉପସ୍ଥାପନାରେ ଥିଲେ ସୁଶୀଲ ଭାଇ ଏଣ୍ଡ KSI ଶ୍ରୁତି ଆଚାରୀ ଏବଂ ସମସ୍ତ ଷ୍ଟାଫ୍ ମାନଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର।
3: ସେ ପୁଣି ମେସେଜ କରିଛନ୍ତି 10/6/2026, ଆଜିର ଯୁବବାଣୀ ପ୍ରୋଗ୍ରାମଟି ସମ୍ଭାର ନେଇ ଆସିଥିଲେ ଶ୍ରୀ ପଦ୍ମା ସାହୁ ଆଉ ପ୍ରତୀକ ଶର୍ମା ଭାଇ। ସମୟର ଉପଯୋଗିତା କହିଥିଲେ ଶ୍ରୀ ପଦ୍ମା। ସୁନ୍ଦର ବିଷୟରେ ଶୁଣିକି ଭଲ ଲାଗିଲା। ତେବେ ସଂକଳ୍ପଟି ଭଲ ଲାଗିଲା। ଶ୍ରୀ ପଦ୍ମା ଆଉ ପ୍ରତୀକ ଭାଇ ଆଙ୍କେ PG ଷ୍ଟୁଡେଣ୍ଟ ଥିବେ। ଜୁନିୟର ମାନଙ୍କ ଫେୟାରୱେଲ ସମୟରେ କଣ କଣ ହେଇଥିଲା ସେହି ବିଷୟଟି ଶୁଣିକି ଭଲ ଲାଗିଲା। ତେବେ ଶ୍ରୀ ଆଉ ପ୍ରତୀକ ଭାଇଙ୍କୁ ମୋ ତରଫରୁ ଧନ୍ୟବାଦ। ତାପରେ ଆରମ୍ଭ ହୋଇଥିଲା ୱାର୍ଲ୍ଡ ୱାର୍କ

0: କମ୍ ସାକ୍ଷାତକାର ନେଇ ଆସିଥିଲେ ଭାଇ ପ୍ରତୀକ। ଭଲ ଭଲ ପ୍ରଶ୍ନ ଏଣ୍ଡ ସାକ୍ଷାତକାରଟି ଭଲ ଲାଗିଲା। ୱାର୍କ ହୋମ୍ ୱାର୍କ ବିଫୋର ଜାଣିହେଲା। ତେବେ ଉପସ୍ଥାପନାରେ ଥିଲେ ଶ୍ରୀ ପଦ୍ମା ଆଉ ପ୍ରତୀକ ଭାଇଙ୍କ ସହ ଅଲ୍ ଇଣ୍ଡିଆ ରେଡିଓ ଷ୍ଟାଫ ମାନଙ୍କୁ ମୋର ଧନ୍ୟବାଦ ଆଉ ନମସ୍କାର।
1: ସେ ପୁଣି ଥରେ 11/6/2026 ଲେଖିଛନ୍ତି, ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ଲକ୍ଷ୍ମୀ ଆଣ୍ଡ ସଲିମ ଭାଇ। ଅତି ସୁନ୍ଦର ଭାବରେ କହିଥିଲେ, ସଫଳତା ଧୈର୍ଯ୍ୟ ଏବଂ ସହନଶୀଳତା ଉପରେ ଆଲୋଚନାଟି ଭଲ ଲାଗିଥିଲା। ଶ୍ରୋତାମାନଙ୍କର ଭିନ୍ନ ଭିନ୍ନ ମତାମତ ଜାଣିହେଲା। ତେବେ ଜାଣିବା କଥାରେ ଶିବାଜୀ ମହାରାଜ, ଟିପୁ ସୁଲତାନ, ଚନ୍ଦ୍ରଗୁପ୍ତ

0: ୱିଥ୍ ଅଲ୍ ଷ୍ଟାଫ୍ ମାନଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର।
1: ସେ ପୁଣି ମେସେଜ କରିଛନ୍ତି 12/6/2026। ଆଜିର ଯୁବବାଣୀ ପ୍ରୋଗ୍ରାମଟି ସମ୍ପର୍କ ନେଇ ଆସିଥିଲେ ରେଶ୍ମା ଆଉ ପୁଷ୍ପାଞ୍ଜଳି। ଉପସ୍ଥାପନା ଶୈଳୀ ଶୁଣିକି ଭଲ ଲାଗିଲା। ତେବେ ସୁଖ ମନ ସୁନ୍ଦର ବିଷୟରେ ଜାଣିହେଲା। ନିଜ ଉପରେ ବିଶ୍ୱାସ ଆଉ ଶିଶୁ ରକ୍ଷା ବିଷୟରେ ହେଲୋ ଗୁଞ୍ଜନ ପ୍ରୋଗ୍ରାମଟି ଅତି ସୁନ୍ଦର ଭାବରେ ଶ୍ରୋତାମାନଙ୍କ ଅନୁରୋଧରେ ଗୀତଗୁଡ଼ିକ ଶୁଣି ଭଲ ଲାଗିଲା। ଏଥିରେ ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ଭଲ ଭାବରେ ଶୁଣେଇଥିଲେ। ତେବେ ରେଶ୍ମା ଆଉ ପୁଷ୍ପାଞ୍ଜଳି ଭଉଣୀଙ୍କୁ ମୋର ନମସ୍କାର ଆଉ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ କେ ମୋହନ ରାଓ ଭାଇ, ଆମକୁ ଏମିତି ସୁନ୍ଦର ସୁନ୍ଦର ମେସେଜ ପଠାନ୍ତୁ ଏବଂ ଆମକୁ ଉତ୍ସାହିତ କରୁଥାନ୍ତୁ। ପରବର୍ତ୍ତୀ ମେସେଜ କରିଛନ୍ତି ପଙ୍କଜ ମିଶ୍ର ଭାଇ ଜୟପୁରରୁ। ସେ ଲେଖିଛନ୍ତି 7/6/26 ଯୁବବାଣୀ ନେଇ ଆସିଥିଲେ ସାଇବାବୁ ଆଉ ରେଶ୍ମା ମ୍ୟାମ, ଆଜିର ବିଚାର ଭଲ ଲାଗିଲା। ନିୟମିତ ଶ୍ରୋତାରେ ମୋ ସହିତ ସାଇବାବୁଙ୍କ ସହିତ କଥାବାର୍ତ୍ତା ଭଲ ଲାଗିଲା। ସାଇବାବୁଙ୍କୁ ଧନ୍ୟବାଦ। ଶ୍ରୋତାଙ୍କ SMS ଭଏସ୍ SMS ସବୁ ମନଛୁଆଁ ହୋଇଥିଲା, ହସପସରା ଭଲ ଲାଗିଲା। ଜାଣିବା କଥାରୁ କିଛି ଜଣା ଅଜଣା ଜାଣିଲେ ସୁନ୍ଦର ଉପସ୍ଥାପନା କରିଥିବା ସାଇବାବୁ ଆଉ ରେଶ୍ମା ମ୍ୟାମ୍ଙ୍କୁ ବହୁତ ଭଲ ପାଇବା ଆଉ ଧନ୍ୟବାଦ।
1: ସେ ପୁଣି ମେସେଜ କରିଛନ୍ତି 12/6/2026। ସମ୍ପର୍କ ଅଗଣାକୁ ଆସିଥିଲେ ରେଶ୍ମା ଆଉ ପୁଷ୍ପା ମ୍ୟାମ, ସୁନ୍ଦର ବିଚାର ଭଲ ଲାଗିଲା। ଶିଶୁ ଶ୍ରମିକ ଦିବସ ବିଷୟରେ ଜାଣିଲି। ହ୍ୟାଲୋ ଗୁଞ୍ଜନ ପ୍ରୋଗ୍ରାମରେ ଶ୍ରୋତାଙ୍କ ଫୋନ କଲ୍ ଯୋଗେ ହିନ୍ଦୀ ଆଉ ଓଡ଼ିଆ ଗୀତ ସବୁ ଭଲ ଲାଗିଲା। ଉପସ୍ଥାପନା ଅତି ଉଚ୍ଚକୋଟୀର ଥିଲା, ସେଥିପାଇଁ ରେଶ୍ମା ଆଉ ପୁଷ୍ପାଙ୍କୁ ବହୁତ ଭଲ ପାଇବା ଆଉ ଧନ୍ୟବାଦ, ନମସ୍କାର। ବହୁତ ବହୁତ ଧନ୍ୟବାଦ ପଙ୍କଜ ମିଶ୍ର ଭାଇ, ଆମକୁ ପ୍ରତିଦିନ ଏମିତି ଆମର ଯୁବବାଣୀ ପ୍ରୋଗ୍ରାମ ଶୁଣିକି ଆମକୁ ପ୍ରତିଦିନ ମେସେଜ କରନ୍ତୁ ଏବଂ ଆମକୁ ଉତ୍ସାହିତ କରୁଥାନ୍ତୁ, ବହୁତ ବହୁତ ଧନ୍ୟବାଦ।
0: ପରବର୍ତ୍ତୀ ମେସେଜ କରିଛନ୍ତି ଶାଶ୍ୱତ ମହାପାତ୍ର ଭାଇ ଜୟପୁରରୁ। ସେ ଲେଖିଛନ୍ତି 7/6/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଶୁଣିଲି ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ରେଶ୍ମା ଆପା ସାଇ ସ୍ୱାସ୍ତିକ ଭାଇ, ଦୁଇଙ୍କ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲି ଭଲ ଲାଗିଲା, ସାକ୍ଷାତକାର ଶୁଣିଲି ଭଲ ଲାଗିଲା, SMS ଇମେଲ ଭଏସ୍ ମେସେଜ ଶୁଣିଲି ଭଲ ଲାଗିଲା, ଜାଣିବା କଥା ଶୁଣିଲି ଭଲ ଲାଗିଲା, ହିନ୍ଦୀ ଗୀତ ଶୁଣିଲି ଭଲ ଲାଗିଲା।
1: ସେ ପୁଣି ମେସେଜ କରିଛନ୍ତି 8/6/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମ ଶୁଣିଲି ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ସଲିମ ଖାନ ଭାଇ ଆଉ ବର୍ଷା ମହାପାତ୍ର, ଦୁହିଙ୍କୁ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲି ଭଲ ଲାଗିଲା, କବିତା ଶୁଣିଲି ଭଲ ଲାଗିଲା, ଜାଣିବା କଥା ଶୁଣିଲି ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ଶାଶ୍ୱତ ମହାପାତ୍ର ଭାଇ, ଆମକୁ ପ୍ରତିଦିନ ଏପରି ଆମର ଯୁବବାଣୀ ପ୍ରୋଗ୍ରାମ ଶୁଣି ଆମକୁ ଉତ୍ସାହିତ କରୁଥାନ୍ତି।
0: ପରବର୍ତ୍ତୀ ମେସେଜ କରିଛନ୍ତି ମାନସ ଦାସ ଭାଇ, ଗ୍ରାମ ତଳଗଜ, ଜିଲ୍ଲା ବଲାଙ୍ଗୀର। ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି। ଯୁବବାଣୀ କାର୍ଯ୍ୟକ୍ରମ ମଧ୍ୟ ସୁରଭିରୁ ସମ୍ପର୍କ ପର୍ଯ୍ୟନ୍ତ ଶୁଣିଲି ଭଲ ଲାଗିଲା। ମୁଁ ରଜ ପର୍ବ ଉପଲକ୍ଷେ ଏକ କବିତା ଲେଖିଛି, ତାହା ନିଶ୍ଚିତ ଭାବରେ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଭଲ ଲାଗିବ ବୋଲି ଆଶା ଓ ବିଶ୍ୱାସ। କୌଣସି ଜାଗାରେ ଯଦି ତ୍ରୁଟି ହୁଏ ତାହେଲେ ନିଜର ସାନ ଭାଇ ବୋଲି କ୍ଷମା କରିଦେବେ। ଜୟପୁର କେନ୍ଦ୍ରର ପରିବାରଙ୍କୁ ମୋ ତରଫରୁ ରଜ ପର୍ବ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି।
1: ସେ କବିତା ମାଧ୍ୟମରେ କିଛି ଲେଖିଛନ୍ତି, ପ୍ରିୟର ବେହେରା ଭାଇ ସଙ୍ଗେ ଜୟପୁର କର୍ମକର୍ତ୍ତା ଭାଇ, ରଜ ଅଭିନନ୍ଦନ ତୁମ୍ଭକୁ ଜଣାଇଲେ ଅତି ଉଲ୍ଲାସେ ଥାଏ। ଜୟପୁର ଶ୍ରୋତାଗଣ ରଜର ଅଭିନନ୍ଦନ, ପ୍ରଭୁ ପଦେ ପଡ଼ି ମାଗେ ସୁଖରେ କଟାଉ ଦିନ। କବିତାଟିର ନାମ ରଜ ପର୍ବ। ପୂର୍ବେ ଉଇଁଲେ ଅରୁଣ ରଜ ପର୍ବର ଦିନ, ସୂର୍ଯ୍ୟଲୋକରେ ଧାରଣେ ଦିଶୋଇ ସୁନ୍ଦର ବର୍ଣ୍ଣ, ଦୋଳି ବାନ୍ଧି ବୃକ୍ଷ ଡାଲେ ସଜନ୍ତି ଫୁଲର ମାଲେ, ପିଲାଏ ଦୋଳି ଖେଳନ୍ତି ସ୍ନାନ ସାରି ସ୍ୱଚ୍ଛ ଜଳେ, ନାନା ବର୍ଣ୍ଣର ପୋଷାକ ହର୍ଷେ ପିନ୍ଧିଣ ସ୍ତ୍ରୀ ଲୋକ, ପାଦରେ ନାଲି ଅଳତା ଦିଶୁଥାଏ ଝକଝକ, ଦୋଳିରେ ଥାନ୍ତି ବସି ଅଳପ ଅଳପ ହସି ପୋଡ଼ପିଠା ରଜପାନ ଛିଣ୍ଡାଏ ଟିକିଏ ଚାଖି, ଝିଅଙ୍କ ରଜ ପର୍ବ କେମିତି ହୋଇବ ଭାବ, ରଜ ରଜ ବୋଲି କରି ନଥାଏ ତାଙ୍କର ଠାବ, ଜଗନ୍ନାଥ ପାଦେ ପଡ଼ି ମାଗଇ ମାନସହୀନ, ଭଲରେ ରଜ ପର୍ବ କଟିଯାଉ ଚାରିଦିନ, ମାଗଇ ମାନସହୀନ, ଜୟ ଜଗନ୍ନାଥ।
0: ବହୁତ ବହୁତ ଧନ୍ୟବାଦ ମାନସ ଭାଇ, ଏତେ ସୁନ୍ଦର କବିତା ଆମ ପାଖକୁ ପଠାଇଥିବାରୁ ଏବଂ ରଜ ଉପଲକ୍ଷେ ଆପଣଙ୍କୁ ବି ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭକାମନା। ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣିବା କିଛି ଭଏସ୍ ମେସେଜ।
2: ନମସ୍କାର, 7/6/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ନେଇ ଆସିଥିଲେ ରେଶ୍ମା ମହାରଣା ଓ ସାଇ ଶକ୍ତିକ ବାଢ଼ୀ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଶ୍ରୋତା ମଧୁମାନଙ୍କର ସୁନ୍ଦର ସୁନ୍ଦର SMS ଓ ଭଏସ୍ ମେସେଜ ଗୁଡ଼ିକ ଶୁଣିଥିଲି, କିଛି ଜାଣିବା କଥା ହସପସରା ଶୁଣିଥିଲି। ବିଶେଷ କରି ଜାଣିବାକୁ ପାଇଥିଲେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଜାଣିବା କଥା ଥିରୁ ଏ ସୁନ୍ଦର ବିଷୟବସ୍ତୁ ଟିକେ ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର

ଥିଲେ, ଯାହାର ବିଷୟବସ୍ତୁ ଥିଲା ଆଜିର ଅତିଥିକ୍ରମରେ ନିୟମିତ ଶ୍ରୋତା ପଙ୍କଜ ମିଶ୍ର ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ ସାଇଶକ୍ତି ପାଢୀ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। ପଙ୍କଜ ମିଶ୍ର ଭାଇଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲି ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ଭାବରେ ମତାମତ ଗୁଡ଼ିକ ଦେଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ କାର୍ଯ୍ୟକ୍ରମ ସମ୍ପର୍କରେ ମୋର କିଛି ମତାମତ ଅଛି। ଦେଖନ୍ତୁ, ଆପଣମାନେ ଯେଉଁ ସମୟରେ ଯୁଗବାଣୀ କାର୍ଯ୍ୟକ୍ରମ ସୁରଭି ପ୍ରଚାର ପ୍ରସାର କରୁଛନ୍ତି, ଆଗରୁ ତିନୋଟି ଚାରୋଟି ହସ ପସରାଣିକି କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରୁଥିଲେ, ବର୍ତ୍ତମାନ ମୁଁ ଦେଖୁଛି 4-5 ମାସ ହେଲାଣି କେବଳ ଗୋଟିଏ ହସ ପସରା ବାଜୁଛି। ସେଥିପାଇଁ କାର୍ଯ୍ୟକ୍ରମରେ ଶୁଣିବାକୁ ଟିକେ ଇଣ୍ଟରେଷ୍ଟ ଲାଗୁନାହାନ୍ତି। ଯଦି ତା ବାହାରେ ଯଦି ଅତି କମ୍ରେ ତିନୋଟି ହସ ପସରା ଯଦି ଆପଣମାନେ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରନ୍ତି, ତାହେଲେ ଟିକେ କାର୍ଯ୍ୟକ୍ରମ ଶୁଣିବାକୁ ଖୁସି ଲାଗନ୍ତା। କାରଣ ହେଉଛି ମଣିଷର ହସ ହିଁ ହେଉଛି ସଫଳତାର ଚାବିକାଠି, ଆଉ ନିଜେ ହସିବା ସହିତ ଅନ୍ୟମାନଙ୍କୁ ହସେଇବା ପାଇଁ ଚେଷ୍ଟା କରିବା, ଆଉ ଏମିତି ହସ ପସରା ମାନେ ଆଣନ୍ତୁ ଯେମିତି ଆମେ ହସୁଥିବା ଆମକୁ ଦେଖି ଅନ୍ୟ ଜଣେ ହସି ପାରୁଥିବ, ଆଉ ଯେମିତି ହସିବାର ଗୋଟେ ମହାନ ଗୋଟେ ମୂଳର ଔଷଧ। ଆଉ ସୁନ୍ଦର ସୁନ୍ଦର ହସ ପସରା ଆଣନ୍ତୁ ଏବଂ ନିହାତି ଭାବରେ ଆଉ ତିନିଟି ହସ ପସରା କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରନ୍ତୁ, ତା ନିହାତି ଭାବରେ ଶୁଣିବାକୁ ଖୁସି ଲାଗିବ। ଏହାର ମତାମତ ନିହାତି ଭାବରେ କାର୍ଯ୍ୟକ୍ରମ ମାଧ୍ୟମରେ ସାମିଲ କରି ମୁଁ ଆଶା ବିଶ୍ୱାସ କରୁଛି, ଆର୍ ଏହାର ସଠିକ୍ ଭାବରେ ଉତ୍ତର ଦେବେ ବୋଲି ମୁଁ ଆଶା ବିଶ୍ୱାସ କରୁଛି। ମୋଟାମୋଟି କହିବାକୁ ଲାଗେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 8 ଜୁନ୍ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସଲିମ ଖାନ ଓ ବର୍ଷା ମହାପାତ୍ର, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ବିଶ୍ୱ ସାଗର ଦିବସ ଆଜିର ବିଶେଷତ୍ୱ ସମ୍ପର୍କରେ ସୁନ୍ଦର ବିଷୟବସ୍ତୁଟିଏ ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସମ୍ପାଦକୀୟ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଫକୀରମୋହନ ସେନାପତିଙ୍କର ପ୍ୟାକେଟ୍ ମେଡିସିନ, ଏ ସୁନ୍ଦର ବିଷୟବସ୍ତୁ ଉପରେ କିଛି କଥା ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାରଟି ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଗପସପ। ଗପସପରେ କାହ୍ନୁଚରଣ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟି ନେଇ ଆସିଥିଲେ ସଲିମ ଖାନ ଭାଇ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। କାହ୍ନୁଚରଣ ଭାଇଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲି, ତାଙ୍କ କବିତା ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 9 ଜୁନ୍ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ କେ ସାଇଶ୍ରୁତି ଆଚାରୀ ଓ ସୁଶୀଲ କୁମାର ସାହୁ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଖେଳ ହିଁ ଜୀବନ। ସିଦ୍ଧାର୍ଥ ପଟ୍ଟନାୟକ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ କେ ସାଇଶ୍ରୁତି ଆଚାରୀ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। ଖେଳ ହିଁ ଜୀବନ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲି ସେ ଭାଇଙ୍କ ପାଖରୁ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶେଷରେ କିଛି ଖେଳ ପରିକ୍ରମା ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଯଦି ଏହି ସମ୍ପାଦକୀୟ ବାଜିଥାନ୍ତା ତାହେଲେ କାର୍ଯ୍ୟକ୍ରମଟି ଆଟି ଶୁଣିବାକୁ ଖୁସି ଲାଗିଥିତା, ଖାଲି ଆପଣମାନେ ଗୀତରେ କାର୍ଯ୍ୟକ୍ରମଟି ସାରିଦେଲେ। ଯଦି ସମ୍ପାଦକୀୟରେ କାରଣ ଅନେକ କିଛି କଥା ଶିଖିବାକୁ ମିଳେ, କିଛି କଥା ଜାଣିବାକୁ ମିଳେ, ଏବଂ ଯେଉଁ ବିଷୟବସ୍ତୁ ଉପରେ ମାନେ ଆପଣମାନେ ଆଲୋଚନା କରନ୍ତି ତାହା ଖୁବ୍ ଶିକ୍ଷଣୀୟ କଥା ଗୁଡ଼ିକ ପ୍ରଚାର ପ୍ରସାର କରନ୍ତି। ଯଦି ସମ୍ପାଦକୀୟ କ'ଣ ପାଇଁ ବାଜିଲାନି ଆଜି, ଏହାର ଯଦି ଉତ୍ତର ଟିକେ ଜଣେଇଲେ ମୁଁ ନିହାତି ଭାବରେ ଖୁସି ହେବି। ଅନେକ ଶ୍ରୋତା ଭାଇ ଭଉଣୀ ସେମାନେ ଶୁଣିଛନ୍ତି, ନିହାତି ଭାବରେ ଖୁସି ହେବେ। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 10 ଜୁନ୍ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରତୀକ ଶର୍ମା ଓ ଶ୍ରୀପଦ୍ମା ସାହୁ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଗୀତ ସୁରେ ମଧୁରେ ଶୁଣିଥିଲି, ଯେଉଁ ବିଷୟବସ୍ତୁ ଉପରେ ଆପଣମାନେ ଆଲୋଚନା କରିଥିଲେ ଏବଂ ଯେଉଁ ବିଷୟବସ୍ତୁ ଉପରେ ଆପଣମାନେ ସୁନ୍ଦର ଭାବରେ ଗୀତ ଗୁଡ଼ିକ ପ୍ରଚାର ପ୍ରସାର କରିଥିଲେ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ୱାର୍କମ୍ ହୋମ୍ କେତେ ଜରୁରୀ। ଏହି ସୁନ୍ଦର ବିଷୟବସ୍ତୁ ଉପରେ ଗୌରୀଶଙ୍କର ପଣ୍ଡା ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ ବହୁତ ସରସ ସୁନ୍ଦର ସାକ୍ଷାତକାରଟିକୁ ପ୍ରଚାର ପ୍ରସାର କରିଥିଲେ ପ୍ରତୀକ ଶର୍ମା ଭାଇ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। ୱାର୍କମ୍ ହୋମ୍ ସେ ବିଷୟବସ୍ତୁରୁ ଅନେକ କିଛି କଥା ଗୌରୀଶଙ୍କର ଭାଇଙ୍କ ପାଖରୁ ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସୁନ୍ଦର ଭାବରେ କମେଡି ମାଧ୍ୟମରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ପ୍ରତୀକ ଶର୍ମା ଭାଇଙ୍କୁ ଓ ଶ୍ରୀ ପଦ୍ମା ସାହୁ ନାନୀଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ଆଉ ବିଶେଷ କରି ଧନ୍ୟବାଦ ଦେବି ପ୍ରତୀକ ଭାଇଙ୍କୁ, ଯେ ଯେତେବେଳେ ଯେଉଁ ସମୟରେ ଯୁଗବାଣୀ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରନ୍ତି, ଯେଉଁ କମେଡି ମାଧ୍ୟମରେ ଯେଉଁ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରନ୍ତି ଏବଂ କିଛି ହସକୁ ନେଇକିରି ଆପଣମାନେ ଯେଉଁ ଆମକୁ ତଥ୍ୟ ଗୁଡ଼ିକ ଦିଅନ୍ତି ଅନେକ ବିଷୟବସ୍ତୁ ଉପରେ, ସେଟା ହେଉଛି ସବୁଠାରୁ ଗୋଟେ ମୂଳର ଚାବିକାଠି। ଆଉ ଏମିତି ଆପଣମାନେ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରଚାର କରନ୍ତୁ, ଏମିତି ଆପଣମାନେ ହସୁଥାନ୍ତୁ ଏବଂ ଆମେ ବି ହସିକି ନିହାତି ଭାବରେ ଯୁଗବାଣୀ କାର୍ଯ୍ୟକ୍ରମ ଶୁଣିକି ଖୁସି ହେଉଥିମୁ। 11 ଜୁନ୍ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଲକ୍ଷ୍ମୀ ଦାସୀ ନାୟକ ଓ ସଲିମ ଖାନ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ଏକ ସୁନ୍ଦର ପ୍ରତିକ୍ରିୟା ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଯୁବମାନଙ୍କ ମଧ୍ୟରେ ସ୍ନେହଶୀଳତା କମୁଛି କି। ଏ ସୁନ୍ଦର ବିଷୟ ଉପରେ ଅନେକ କିଛି ପ୍ରତିକ୍ରିୟା ଗୁଡ଼ିକ ରଖିଥିଲେ ମତାମତ ଗୁଡ଼ିକ ସମସ୍ତ ଛାତ୍ରଛାତ୍ରୀମାନେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା ଏବଂ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିଲେ ଏବଂ ଶେଷରେ କିଛି ଜାଣିବା କଥା ଶୁଣିଥିଲେ ତା ମଧ୍ୟ

0: ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 12 ଜୁନ୍ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ରେଶ୍ମା ମହାରଣା, ପୁଷ୍ପାଞ୍ଜଳି ଗୌଡ଼। ତା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶୀଘ୍ର ଥିଲା। ଶ୍ରୋତା ବନ୍ଧୁଙ୍କ ନୃତ୍ୟ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ବେଶୀ ପରିମାଣରେ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ବାସିଥିଲା, କମ ପରିମାଣରେ ଓଡ଼ିଆ କଥା ଚିତ୍ର ଗୀତ ଗୁଡ଼ିକ ବାସିଥିଲା, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଏହି ହପ୍ତାର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୋଟାମୋଟି କହିବାକୁ ଗଲେ ସମସ୍ତ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ବିଶେଷ ରଜ ସଂକ୍ରାନ୍ତି ଉପଲକ୍ଷେ ମୋ ତରଫରୁ ଆର୍ଭ ହାଉସ୍ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।
1: ବହୁତ ବହୁତ ଧନ୍ୟବାଦ ନିରଞ୍ଚଳ ଭୋଇ ଭାଇ, ଏମିତି ହିଁ ଆମକୁ ନିୟମିତ ଭାବେ ଭଏସ୍ ମେସେଜ୍ ପଠାଉଥାନ୍ତୁ ଏବଂ ଆମକୁ ଉତ୍ସାହିତ କରୁଥାନ୍ତୁ।
2: ତେବେ ଚାଲନ୍ତୁ ସାଥୀ ଶୁଣିବା କିଛି ହସ ପସରା। ସ୍ୱାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଚାଲିଛି, ଦେଖନ୍ତୁ କଣ ହଉଛି।
3: ହଇ ହ, କୁଆଡେ ଗଲ?
1: ଏଠିକା ଅଛି, କଣ ହେଲା କୁହ।
3: ତମକୁ ମୁଁ କେତେଥର କହିବି, ସାମାନ ମୁଁ ସକାଳଠୁ ତମକୁ ଲିଷ୍ଟ ପଠେଇଛି ଯାଇକି ସାମାନ ଆଣ ବୋଲି, ଘରେ କିଛି ସାମାନ ନାହିଁ, ଆଜି ରୋଷେଇ କେମିତି କରିବି?
1: ହଇ ଏବେ ଯିବି, ଆଣିବି କହୁଛି ପରା।
3: ଆଣିବ କାଜେ, ଟାଇମ ଦେଖ କେତେଟା ହେଲାଣି।
1: ହଇ ରୁହ ଟିକେ, ମୁଁ ଯାଇକିନା ଏବେ ଆଣୁଛି, ବେଶି ଡରାଣି ଦେଖନ, ମୁଁ ଆଉ ତମକୁ ଡରୁ ନାହିଁ।
3: ହଇ ହଇ ଏବେ କହିଦଉଛ ମୁଁ ତମକୁ ଡରୁ ନାହିଁ ବୋଲିକିନା, ହେଲେ ଡରୁନ ତ? ଯେତେବେଳେ ତମେ ମତେ ଦେଖିବାକୁ ଆସିଥିଲ ଫାର୍ଷ୍ଟ ଥର, ସେତେବେଳକୁ 4-5 ଜଣଙ୍କୁ ଧରିକି ଆସିଥିଲ ଯେ, ଆଉ ବରଯାତ୍ରୀ ମିଶା ଆସିଥିଲ, 200 ଲୋକକୁ ଧରିକି ଆସିଥିଲ ଯେ, ଦେଖ ମୁଁ ଏକଲା ଆସିଛି, ଆହୁରି କଣ କହୁଛନ୍ତି ନା, ମୁଁ ଡରୁ ନାହିଁ।
2: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି, ଦେଖନ୍ତୁ କଣ ଚାଲିଛି।
3: ଓହୋ, ସକାଳୁ ସକାଳୁ ଆଜି ଖବରକାଗଜଟା ଧରିକି ବସି ପଡ଼ୁଛ ନାଇଁ କି?
1: ହଁ, ସକାଳ ହେଲା ମାତ୍ରେ ତ ଖବରକାଗଜ ପଢିବାର ଅଛି।
3: ହଁ ଯେ, ଘରେ ତ ସ୍ତ୍ରୀଟା ଅଛି, କିଛି ଟିକେ କଥାବାର୍ତ୍ତା ହବ କି ନାଇଁ ତା ସହିତ?
1: ହଁ ହେବି ତ, ମନା କଲି କି?
3: ହଁ ହଉ ନା, ଧରିକି ବସିଛ ସେତେବେଳଠୁ ଖବରକାଗଜଟା।
1: ଆଚ୍ଛା ତାହେଲେ ଆଜି ତମେ ବେଶୀ ସୁନ୍ଦର ଦେଖାଯାଉଛ।
3: ହଁ ସତରେ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।
1: କହିବାକୁ ଗଲେ ପୁରା ରାଜକୁମାରୀ ଭଳି।
3: ହଁ ସତରେ ନା କଣ, ଭଲ ଦିଶୁଛି କି ଶାଢ଼ୀଟା?
1: ହଁ ପୁରା ବଢିଆ ଅଛି।
3: ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ହେଲେ ଆଉ କଣ ଖବର କୁହ, କଣ କରୁଛ ତ, କଣ ଆଜି ପଢିଲ ବସିକି ସମାଜ ପେପରରେ?
1: ଖବରକାଗଜ ଆଉ କେତେବେଳେ ପଢିବି, ତମେ ତ ପଳାଇ ଆସିଲ, ତମର କଥା ଯାକ ତ ଶୁଣି ଶୁଣିକିନା ଅଛି। ତମେ କହିଲ ମୋର ସାଙ୍ଗେ କଥା ହନ କିଛି ନାହିଁ, ହେଲେ ମୁଇଁ ଟିକେ କଥା ହେଇଯିବି ବୋଲି ଭାବିଲି, ଆଉ ତମ ସହିତ କଥା ହେଲି ଆଉ ତା ସହିତ ଟିକେ ମଜାକ କରିଦେଲି ଆଉ।
3: ହଁ ହେଲେ ଏତେବେଳଠୁ ତମେ ମଜାକ କରି କରି ବସିଥିଲ କି?
1: ହଏ ତମର ସାଙ୍ଗରେ ଆଉ କଣ କଥା ହେବ ଯେ?
3: ହଁ ତମକୁ ଆଜି
2: ତେବେ ସାଥୀ, ଆଜି ତ ସମୟ ଇସାରା ଦେଲାଣି, ବିଦାୟ ନେବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ।
1: ଆସନ୍ତାକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ୱାର୍ଲ୍ଡ ଏଲ୍ଡର ଆବ୍ୟୁଜ୍ ଆୱାରନେସ୍ ଡେ ସମ୍ପର୍କରେ ଏବଂ ଶୁଣିବେ ଏକ ସମ୍ପାଦକୀୟ ଯାହାର ବିଷୟ ରହିଛି ବୟସ୍କମାନଙ୍କ ପ୍ରତି ଆମର କର୍ତ୍ତବ୍ୟ, ଏବଂ କିଛି କଥା କିଛି ଗୀତ ସମ୍ପର୍କରେ ଶୁଣିବେ କବି ଗୋପବନ୍ଧୁ କୃଷ୍ଣଙ୍କ ବିଷୟରେ। ଶେଷରେ ଶୁଣିବା ଗୋଟିଏ ସାକ୍ଷାତକାର ଯାହାର ବିଷୟ ରହିଛି ବୟସ୍କମାନଙ୍କ ଅନୁଭବ ଅନୁଭୂତି ଯୁବପିଢ଼ି ପାଇଁ କେତେ ଜରୁରୀ।
2: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇବାକୁ ଯେପରି ନ ଭୁଲନ୍ତି, ଆମ ପାଖକୁ ମେସେଜ ଏବଂ ଭଏସ୍ ମେସେଜ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମ ନମ୍ବରଟି ହେଉଛି 9438268568 ଏବଂ ମେଲ୍ ମାଧ୍ୟମରେ ଜଣାଇବା ପାଇଁ ଆମ ମେଲ୍ ଆଇଡିଟି ହେଉଛି
1: airjaipur@gmail.com।
2: ତେବେ ପ୍ରତିଶ୍ରୁତି ଦେଇ ଆଜିର ସନ୍ଧ୍ୟାରୁ ବିଦାୟ ନେଉଛୁ ସାଥୀ, ପୁଣି ଥରେ ଭେଟିବୁ ଅନ୍ୟ ଏକ ସୁନେଲି ସନ୍ଧ୍ୟା। ତେବେ ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତିମୟୀ ପାଣିଗ୍ରାହୀ
1: ଆଉ ମୁଁ ଅଞ୍ଚଳ ପାତ୍ର।
2: ରହିଲୁ ସାଥୀ, ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଉପସ୍ଥାପନା କରିଛନ୍ତି ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡିଓକୁ।

0: ଫୋନ୍ ଉଠାଇଲା ବେ କଥାଇ ଦଉ। ହ୍ୟାଲୋ ରେଡିଓକୁ ପଚାରୁ।
1: ହ୍ୟାଲୋ
0: ହ୍ୟାଲୋ
1: ନାଇଁ କେମିତି ନସିଗଲା ବେ କେମିତି ହେଲେ।
0: ହ୍ୟାଲୋ ରେଡିଓକୁ ପଚାରୁ କେନ୍ତା ହେଲା ହଉ ନାଇଁ ନ କେଟଲାନି କେନ୍ତା ହେଲେ ଏଇଟା ଗୋଟ ସାଇଡ୍ ହେଇଗଲା କାହିଁକି ସେ ଫୋନ ସେଟାର ପାଇଁ। ହ୍ୟାଲୋ ରେଡିଓକୁ ପଚାରୁ।
2: ଉଗ୍ରେଶ୍ୱର ପଟେଲ କହୁଛେ ବଲାଙ୍ଗୀର ଜିଲ୍ଲା।
0: ହେଲେ ଜୁହାର ଲାଗୁ ବାବୁ, ଜୁହାର ଲାଗୁ, କେନ୍ତା ଭଲ ଅଛ କି?
2: ଭଲ ଅଛି ଆଜ୍ଞା।
0: ହେଲେ ଆଜି ତମର କାଇ ପ୍ରଶ୍ନ ଅଛେ କୁହା ବାବୁ।
2: ଦେଖନ୍ତୁ, ବିଶ୍ୱ ରେଡ୍ କ୍ରସ ଦିବସ ଯୋଉଟାକି ପ୍ରତି ବର୍ଷ ମଇ ମାସ 8 ତାରିଖରେ ପାଳନ କରାଯାଏ, ଏବଂ ଆମେ କିଛି ଅଳ୍ପ କିଛି ଜାଣିଛୁ ଆଜ୍ଞା, ଏଇ ଯେଉଁ ବିଶ୍ୱ ରେଡ୍ କ୍ରସ ଦିବସରେ କିଛି ଲୋକ ରକ୍ତଦାନ ମଧ୍ୟ କରନ୍ତି। ତମର ପ୍ରଶ୍ନ ରହିବ ଆଜ୍ଞା, ଏଇ ଯୋଉ ରେଡ୍ କ୍ରସ ର ଯୋଉ ରହିଛି ଏହାର ମୁଖ୍ୟ କାର୍ଯ୍ୟ ଗୁଡିକ କଣ ଆଜ୍ଞା? ରକ୍ତ ଦେବା ନା ଆଉ କିଛି କାର୍ଯ୍ୟ ରହୁଛି? ମୁଖ୍ୟ କାର୍ଯ୍ୟ ଜଣାଇବେ
0: ଆଲ ବାବୁ କହି ଦିଅ।
3: ପଟେଲ ବାବୁ ଧନ୍ୟବାଦ, ଆପଣ ସୁନ୍ଦର କଥା ଗୋଟେ ପଚାରିଛନ୍ତି ଯେ ରେଡ୍କ୍ରସ୍ର ପ୍ରକୃତିରେ ମୋଟୋ ହେଉଛି, ଇଏ ହେଉଛି ଗୋଟେ ମାନବବାଦୀ ସଂସ୍ଥା, ବିଶ୍ୱର ସର୍ବବୃହତ ସଂସ୍ଥା। ଇଏ ଯେତେବେଳେ ବିପର୍ଯ୍ୟୟରେ, ପ୍ରାକୃତିକ ବିପର୍ଯ୍ୟୟରେ କିମ୍ବା କୌଣସି ରୋଗୀକୁ କିମ୍ବା କୌଣସି ଦୁର୍ଘଟଣାରେ ଯେତେବେଳେ ତାକୁ ରକ୍ତର ଆବଶ୍ୟକତା ପଡ଼େ, ସେତେବେଳେ ଏହି ସଂସ୍ଥା ଜରିଆରେ ତାଙ୍କ ଜୀବନକୁ ବଞ୍ଚିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ, ଏବଂ ବିଶ୍ୱ ବନ୍ଧୁତା, ବିଶ୍ୱକୁ ସେବା ଯୋଗାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।
0: ସେ କହିବାଟା ହେଲାନି ରକ୍ତଦାନ ଛାଡ଼ିକରି ଆରି କାଇ ସେବା ଅଛି କି ରେଡ୍କ୍ରସ୍ଟା? ବୋଲେନି
3: ନାଇଁ, ରେଡ୍କ୍ରସ୍ଟା ସ୍ପେସିଆଲି ରକ୍ତଦାତା କାମ ଉପରେ ଆକା ଅଛି, କିନ୍ତୁ ତା ସହିତ ଆଉ ଯେତେବେଳେ କୌଣସି ଦୈବୀ ଦୁର୍ଭାଗ୍ୟ ହୁଏ ସେ ସମୟରେ ସେ ରିଲିଫ ମଧ୍ୟ ବାଣ୍ଟିଥାଏ, ଏବଂ ମୋଟାମୋଟି ଭାବେ କହିବାକୁ ଗଲେ ରକ୍ତଦାନ ଦେବା ସହିତ ଦୈବୀ ଦୁର୍ଭାଗ୍ୟ ସମୟରେ ରିଲିଫ ବାଣ୍ଟେ, ଏବଂ ଅନ୍ୟାନ୍ୟ କୌଣସି ସମୟରେ ଯେତେବେଳେ ଦରକାର ହୁଏ, ପ୍ରାକୃତିକ ବିପର୍ଯ୍ୟୟ ନଷ୍ଟ ହେଉଛି, କୌଣସି ଲୋକର ଦରକାର ହେଉଛି, ସେ ସମୟରେ ରେଡ୍କ୍ରସ୍ର କାଉନ୍ସିଲର ମାନେ ନିଶ୍ଚିତ ଭାବେ ଠିଆ ହୋଇଯାନ୍ତି,
0: ସେଠିକି ବେଳେ ଲୋକର ଲୋକ ଠିଆ ଉଠୁଛନ୍ତି
3: ନିଶ୍ଚିତ ଭାବରେ।
0: ହେଲେ ଶୁଣିଲା ସବୁ ଫୋନ କଟଲା କାହିଁକି ବାବୁକୁ ଧନ୍ୟବାଦ, ସେ ଯେଉଁ ଫୋନ କରିଲେ। ହେଲେ ମୁଇଁ ତମକୁ ପ୍ରତୁମ କହିବାର ପାଖରେ ଗାଲି, ରେଡ୍କ୍ରସ୍ ବୋଇଲେ କାଇଟା ପ୍ରତୁମ ଆମେ ଜାଣୁ ବାବୁ?
3: ଆଜ୍ଞା, ରେଡ୍କ୍ରସ୍ ଗୋଟିଏ ସଂସ୍ଥା, ଯେଉଁ ସଂସ୍ଥା କି ଭାରତରେ 1920 ମସିହାରେ ଆରମ୍ଭ ହୋଇଥିଲା, କିନ୍ତୁ ପ୍ରଥମେ ସେଟା 1863 ମସିହାରେ ହୋଇଥିଲା। ଆପଣ ଜାଣି ରଖିବେ ଯେତେବେଳେ 1869 ମସିହାରେ ସଲଫରିନୋ ଯୁଦ୍ଧ ହେଲା ଇଟାଲୀ ଆଉ ଅଷ୍ଟ୍ରିଆ ଦେଶ ମଧ୍ୟରେ, ସେସବୁରେ ହଜାର ହଜାର ସୈନିକ ମରିଗଲେ,
0: ସେଟାର ପାଇଁ ଏଟା ତିଆରି ହେଲାନି କି? ହେଲେ ଆମେ କଥାବାର୍ତ୍ତା ହେଉ, ଫୋନ ଉଠାଇଲାନି କଥା ହେଲୁ ତା।
1: ହ୍ୟାଲୋ ରେଡିଓ କେ ପଚାରୁ।
4: ହ୍ୟାଲୋ ନାଇ ନମସ୍କାର,
1: ଜୁହାର ଜୁହାର,
0: କିଏ କହିଲାସିନି ବାବୁ? କହନ୍ତିନି କହିଲାସିନି, ତମର ଔଷଧପତ୍ର ବାନ୍ଧଲା ଦିନ ତାନୁ ବଢିଆ ଅଛୁ। ହେଲେ ଆଜି ତମର କାଇ ପର୍ସନ ଅଛି କୁହା?
4: ଆଜି ମୁଁ ବିଶେଷ କରି ଜାଣିବା ପାଇଁ ଚାହୁଁଥିଲି ଯେ ଅଧିକାଂଶ ଲୋକ ମଧ୍ୟ ରକ୍ତ ଦେବା ପାଇଁ ସମସ୍ତେ ଇଚ୍ଛୁକ ପ୍ରାର୍ଥୀ କି ପ୍ରାର୍ଥୀ ସବୁ ବାହାରନ୍ତି ନାହିଁ, ଆର୍ ମୁଁ ଜାଣିବାକୁ ଚାହୁଁଛି ଯଦି ଗୋଟେ ବ୍ୟକ୍ତି ରକ୍ତ ଦେବା ପାଇଁ ହେଲେ ବୟସ କେତେ ବୟସରୁ କେତେ ବୟସ ହେଇଥିବାର ଆବଶ୍ୟକତା ଅଛି, ଆଉ ସେ ବର୍ତ୍ତମାନ ତାପରେ କଣ କଣ କରୁଥିବାର ଅଛି, ତାପରେ ସେ ଗୋଟେ ବ୍ୟକ୍ତି ବ୍ଲଡ୍ ଦେଇପାରିବ?
0: ହଇ ବୋଲେ ଗୋଟେ ରକ୍ତ ଦେବା ଲୋକ ତାର ଯୋଗ୍ୟତା କାଇଟା ବୋଲା ସେଠି ସେତିକି ତ
4: ଯୋଗ୍ୟତା କଣ ତାର
0: ବୟସରୁ କେତେ ବୟସ ସେଟା ଯୋଗ୍ୟତା ଭିତରେ ଯାଇଛି ସେଟା କୁହ ବାବୁ।
3: ବହୁତ ବଢିଆ କଥା କହିଛନ୍ତି, ଜଣେ ବ୍ୟକ୍ତି ଯଦି ରକ୍ତ ଦେବା ପାଇଁ ଚାହିଁବ ତାକୁ ନିଶ୍ଚିତ ଭାବରେ 18 ହେଇଥିବ ଏବଂ ତାର ଓଜନ 45 କିଲୋ ହେଇଥିବ, ତାହେଲେ ଗୋଟିଏ ବ୍ୟକ୍ତି ରକ୍ତ ଦେଇପାରିବ।
0: 45 କିଲୋ
3: ହେଲେ ବି ଦେଇପାରିବ ଏବଂ 45 ଅଧିକ ହେଲେ ମଧ୍ୟ ଦେଇପାରିବ।
0: ତାର ପଛେ ତାର ଭିତରେ ଅଛି,
3: ହଁ ଦେଖନ୍ତୁ, ଯୋଉଦିନ ସେ ରକ୍ତ ଦେବ ତା ଆଗରୁ ସେ ରାତିରେ ସଫିସିଏଣ୍ଟ ଶୋଇଥିବାର ଆବଶ୍ୟକତା ଅଛି, କିମ୍ବା ସେ ସମୟରେ କୌଣସି କ୍ରୋନିକାଲ ଡିଜିଜ୍ର ମେଡିସିନ ସେ ଖାଇନଥିବା ଦରକାର, କିମ୍ବା ସେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ରୋଗର ଔଷଧ ଇଞ୍ଜେକ୍ସନ ନେଇନଥିବା ଦରକାର। ଏହିସବୁ ଜିନିଷ ଯଦି ନେଇନି ତାହେଲେ, କିମ୍ବା ସେ ପ୍ରେଗନେନ୍ସି ନଥିବା ଦରକାର ଯଦି ମହିଳା ହେଉଛନ୍ତି, ତାହେଲେ ସେ ଗୋଟେ ଲୋକ ଆରାମରେ ରକ୍ତ ଦେଇପାରିବ, କୌଣସି ଏଠି ପ୍ରତିବନ୍ଧକ ନାହିଁ। ହଁ, ସେମାନଙ୍କୁ ସାଧାରଣତଃ ସେ ତାକୁ ଆପଣଙ୍କର ସ୍କିନ୍ ଡିଜିଜ୍ ନଥିବା ଦରକାର, ହାର୍ଟ ଡିଜିଜ୍ ନଥିବା ଦରକାର, ପାରାଲିସିସ୍ ନଥିବା ଦରକାର, ଏହିସବୁ କିଛି ରୋଗ ଅଛି, ଯୋଉ ରୋଗ ଥିଲେ ବିପି ଅଧିକ ଥିଲେ ମଧ୍ୟ ଗୋଟେ ଲୋକ ରକ୍ତ ଦେଇପାରିବ ନାହିଁ। ଜଣ୍ଡିସ୍ ଥିଲେ ବି ଦେଇପାରିବନି, ନା ଦେଇପାରିବ।
4: ଗୋଟେ କଥା ମୁଁ ଜାଣିବା ପାଇଁ ଚାହୁଁଥିଲି ଯେ କାର୍ଯ୍ୟକ୍ରମ ମାଧ୍ୟମରେ ଯଦି ଗୋଟେ ବ୍ୟକ୍ତି ଥରେ ରକ୍ତଦାନ କରିଦେଲା, ତାହେଲେ ସେ ବ୍ୟକ୍ତି ଥରେ ବର୍ତ୍ତମାନ କେତେ ମାସ ପରେ
3: ବହୁତ ସୁନ୍ଦର କଥା ଆପଣ ପଚାରିଛନ୍ତି। ଯଦି ଗୋଟେ ପୁଅ ପିଲା ହେଉଛନ୍ତି ତାହେଲେ ସେ ପ୍ରତି 3 ଥରୁଟିଏ ଦେଇପାରିବେ, ବର୍ଷକୁ ସେ 4 ଦେଇପାରିବେ, କିନ୍ତୁ ଗୋଟେ ଝିଅ ପିଲା କିନ୍ତୁ ପ୍ରତି 4 ଥରେ ଦେଇପାରିବ, ୟାନେ କି ବର୍ଷକୁ ସେ 3 ଦେଇପାରୁଥିବା ବେଳେ, ଝିଅ ପିଲାଟି ବର୍ଷକୁ 3 ଦେଇପାରୁଥିବା ବେଳେ ପୁରୁଷ ପିଲା କିନ୍ତୁ ବର୍ଷକୁ 4 ମାସ 3 ମାସ 4 ତାରିଖ ଦେଇପାରିବେ।

0: ହେଲେ ନୀଳାଚଳ ବାବୁ ଶୁଣିଲାସ, ଫୋନ କରିବା କଥା ଧନ୍ୟବାଦ ଜୁହାର।
1: ହେଲେ ବାବୁ ଏ ଯେନ୍ କହିଲା ରକତ ଦେବା ଆଗ ତୁ ଆଗ ଦିନ ସେ ମେଡିସିନ ନା ଖାଇବାର ଅଛେ।
2: ହଁ, ରକ୍ତ ଦେବା ଆଗରୁ କୌଣସି ଏକ କ୍ରୋନିକାଲ ଡିଜିଜ୍ର ସେ କୌଣସି ମେଡିସିନ ଖାଇନଥିବ ତାହେଲେ ସେ ରକ୍ତ ଦେଇପାରିବ।
1: ରାତିରେ ବୋଲେ କି ସକାଳ ବୋଲେ?
2: ତା ପୂର୍ବରୁ, ତା ପୂର୍ବ ରାତିରେ।
0: ଆରି ଗୋଟେ ଫୋନ ଆଇଲାନି, କଥା ହେଇଯିବ ତା। ହ୍ୟାଲୋ, ରେଡିଓକୁ ପଚାରୁ।
3: ଜୁହାର ଲୋକ ମାମା।
0: ଜୁହାର ଜୁହାର, କିଏ କହିଲା ସିନି ବାବୁ? କହନ୍ତିନି କହିଲା ସିନି
3: ପଙ୍କଜ ମିଶ୍ର କହିଲେ ମାମା, ଜୟପୁର ନେ
0: କେନାଲ ପାଲିକୁନି ନିକି?
3: ହଏ ହଏ,
0: ତମର କେନାଲ ଚାଲିଲା ନିକି? ବନ୍ଦ ଅଛେ
3: ପାନି ବ୍ୟବହାର ଅଛେ ମାମା,
0: ଚାଲିଲାନି? ଦେଖା ଦେଖା ଦେବରତ କେନାଲ ପାଲି ପାଲି ଯା ନାଇଁ ବୁଲା ନାଇଁ। ହେଲେ ଆଜି କାଇ ପସନ୍ଦ ଅଛେ ତମର କୁହା?
3: ବିଶେଷଜ୍ଞ ବାବୁକୁ ଜୁହାର କଲିନି। ଜୁହାର ବାବୁ।
2: ଜୁହାର ଜୁହାର।
3: ହେଲେ ଜଣଙ୍କର ରକ୍ତ ଯଦି ନିଆ ହଉଛି, ତାହାକୁ ପ୍ରଥମ ଥର ଯେତେବେଳେ ନେଉଛନ୍ତି କେତେ ନେବେ, ସେକେଣ୍ଡ ଥର ନେଲେ କେତେ ଦେଇପାରିବ, ସେ ବିଷୟରେ ଟିକେ ଜାଣିବା ପାଇଁ ଚାହୁଁଛି।
2: ଆଜ୍ଞା ଆଜ୍ଞା। ଏକ୍ଚୁଆଲି ଯେତେବେଳେ ଆମେ ରକ୍ତ ନେଉ, ସେ ଯୋଉ ୟୁନିଟ୍ରେ ସେଟା କିଛି କେମିକାଲ ଥାଏ, ଯୋଉ କେମିକାଲଟା 90 ଦିନ ପର୍ଯ୍ୟନ୍ତ, 30-36 ଦିନ ପର୍ଯ୍ୟନ୍ତ ସେ ରକ୍ତକୁ ସୁନ୍ଦର ଭାବରେ ରଖିପାରେ, ଗଚ୍ଛିତ ଭାବରେ କରିପାରେ, ନଷ୍ଟ କରିବାକୁ ଦିଏନି, ସେ କେମିକାଲର କାମ ହେଉଛି। ତେଣୁ ସିଏ ଯେତେବେଳେ ପ୍ରଥମେ 300 ml ସେ କ'ଣ କରୁଛି, ଗୋଟିଏ ଜଣେ ଦାତା ରକ୍ତ ଦେଇପାରିବେ, ତାହାର 3 ମାସ ଗଲା ପରେ ପୁଣି ଥରେ ଦେଇପାରିବେ, 3 ମାସ ପୂର୍ବରୁ ସେ ବିଲକୁଲ ଦେଇପାରିବେ ନାହିଁ। ଆଉ ଗୋଟିଏ ଦାତା ଠାରୁ 300 ml ହିଁ ନିଆଯାଏ, ତାଠୁ ଜମା ଅଧିକ ନିଆଯାଏ ନାହିଁ।
0: ଆମେ ଯେତେ ଦେଲେ
2: ଆଜ୍ଞା
0: ଶୁଣିଲା ମିଶ୍ର ବାବୁ। ହଁ ଧନ୍ୟବାଦ, ତମକେ ଏମିତି ଫୋନ କରତେ ରୁହା, ଏମିତି ଆର ତମ ସାଙ୍ଗସାଥୀ ମାନକେ କୁହା ଫୋନ କରବା ଆଲ ଜୁହାର ଲାଗ। ହେଲେ ବାବୁ, ଆମେ ସେ ଯୁଦ୍ଧ ଲଗେ ରହିଯାଇଥିଲୁ ନିକି?
2: ଆଜ୍ଞା।
0: ଯୁଦ୍ଧ ହେଲା କେନ୍ତା ହେଲା ପଛେ?
2: ଯେତେବେଳେ ଯୁଦ୍ଧ ଚାଲିଥିଲା, ସୈନିକମାନେ ଆହତ ହୋଇଥିଲେ ଏବଂ ରକ୍ତ ଅଭାବରେ ମରିଯାଉଥିଲେ, ସେ ସମୟରେ ଆଜି ରେଡ୍କ୍ରସର ଯିଏ ଜନ୍ମଦାତା, ଯିଏ ସୃଷ୍ଟିକର୍ତ୍ତା ହେନେରି ଡୋନାଲ୍ଡ ଦେଖିଲେ ଏବଂ ଏମାନଙ୍କୁ କେମିତି ବଞ୍ଚା ଯାଇପାରିବ, ସେ ଅହରହ ବ୍ୟସ୍ତ ହୋଇଗଲେ ଏବଂ ସେମାନଙ୍କୁ ରକ୍ତର ଆବଶ୍ୟକତା ପଡ଼ିଲା। ସେହିଦିନ ସେ ଚିନ୍ତା କଲେ ଏବଂ ପୃଥିବୀରେ ପ୍ରଥମ ଥର ପାଇଁ ଯୁଦ୍ଧ ହେଲା 1869 ମସିହାରେ, କିନ୍ତୁ ରେଡ୍କ୍ରସ ତିଆରି ହୋଇଗଲା 63 ମସିହାରେ।
0: ଆଲୋ ବାବୁ, ଫୋନ ଉଠାଇଲାନି। ହ୍ୟାଲୋ, ରେଡିଓକୁ ପଚାରୁ। ଜୁହାର ଜୁହାର, କିଏ କହିଲା ସିନି ବାବୁ? କହନ୍ତିନି କହିଲା ସିନି ବାଲାଙ୍ଗୀରୁ ବୋଲି ଜାଣିଲା ହେଲେ ଗଛ ଲଗାଇଲେ ପାଣି ବୁନା ମାରିଲାନି ଗଛ ଲଗାଇଲେ ପାଣି ବୁନା ମାରିଲେ ଆମର ବିଶେଷଜ୍ଞ ବାବୁ କାଇ ପସନ୍ଦ ତମର ଆଛେ ପଚାରା?
4: ଡାକ୍ତର ବାବୁ ନମସ୍କାର।
2: ନମସ୍କାର ଆଜ୍ଞା।
4: ଆଜ୍ଞା, ରେଡ୍କ୍ରସର ମୁଖ୍ୟ କାର୍ଯ୍ୟ କ'ଣ ଅଟେ ଏବଂ ରେଡ୍କ୍ରସ ସ୍ଥାପନ କିଏ ଓ କାହିଁକି କରିଥିଲେ? ଆଜ୍ଞା,
2: ବଢିଆ କଥା କହୁଛନ୍ତି ଆପଣ। ପ୍ରଥମେ ଆପଣଙ୍କର ପ୍ରଶ୍ନ ହେଉଛି ଯେ ରେଡ୍କ୍ରସର କାମ କ'ଣ? ରେଡ୍କ୍ରସର କାମ ହେଉଛି ରକ୍ତ ଅଭାବରେ ମରୁଥିବା ଲୋକକୁ ରକ୍ତ ଦେଇ ତାଙ୍କ ଜୀବନକୁ ବଞ୍ଚିବା, ନମ୍ବର ଏକ। ଦୁଇ ନମ୍ବରରେ କୌଣସି ଦୈବୀ ଦୁର୍ବିପାକ ଜାଗାରେ ଯଦି କୌଣସି କ୍ଷୟକ୍ଷତି ଘଟୁଛି, ତାକୁ ମଧ୍ୟ ସେ ଯାଇକି ଠିଆ ହୋଇ ସାହାଯ୍ୟ କରିବାର କାମ, ଏବଂ କିଛି ଯଦି ରିଲିଫ୍ ଦିଆଯିବାର ଆବଶ୍ୟକତା ତାହା ଅଛି, ତାହେଲେ ରେଡ୍କ୍ରସର ଜୁନିୟର କାଉନ୍ସିଲର୍ମାନେ ଏବଂ ଅଫିସରମାନେ ଏବଂ କର୍ମକର୍ତ୍ତାମାନେ ସେଠି ଯାଇକି ଦିଅନ୍ତି। ଇଏ ହେଉଛି ରେଡ୍କ୍ରସର ମୁଖ୍ୟ କାମ। ତତ୍ସହିତ ଇଏ 1863 ମସିହାରେ ହିଁ ପ୍ରଥମ ଥର ପାଇଁ ରେଡ୍କ୍ରସ ସ୍ଥାପନା କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ଦେଶକୁ ଗଲା, ବର୍ତ୍ତମାନ 191 ଦେଶରେ ଚାଲିଛି, ଆଉ ଆମ ଭାରତରେ 1920 ମସିହାରେ ରେଡ୍କ୍ରସ ସ୍ଥାପନା ହୋଇଥିଲା। ଏଇଟା ବର୍ତ୍ତମାନ ଭାରତ ପ୍ରତ୍ୟେକ ସରକାରଙ୍କ ସହିତ ଅନୁବନ୍ଧିତ ହୋଇ କରାଯାଉଛି। ଏହାର ସଭାପତି ରହିବେ ଯେକୌଣସି ଦେଶର ଆମର ରାଷ୍ଟ୍ରପତି, ଏବଂ ହେଲ୍ଥ ମିନିଷ୍ଟର ରହିବେ ଆପଣଙ୍କର ଚେୟାରମ୍ୟାନ ରହିବେ।
0: ଏଇଟା ପ୍ରଥମ କିଏ ଆରମ୍ଭ କରିଲା ବୋଲି?
2: ପ୍ରଥମ କରି ହେନେରି ଡୋନାଲ୍ଡ ହିଁ ଆରମ୍ଭ କରୁଥିଲେ।
0: ଶୁଣିଲା ସୁନିଲୁ ବାବୁ? ହେଲେ ଏମିତି ଫୋନ କରତେ ରୁହା, ଫୋନ କରିବା କାଜେ ଧନ୍ୟବାଦ, ଆଲୋ ଜୁହାର ଲାଗ। ହେଲେ ଏଇଟା ଗୋଟେ ମାତ୍ର ଦେଖିଲୁନି, ଏତେ ଦେଶ ଭିତରେ ଏ ଯେଉଁ ରେଡ୍କ୍ରସ ଚାଲିଲାନି, ଆମର ଦେଶ ଭିତରେ ଏ ରେଡ୍କ୍ରସ କାଏ କେମିତି ରକମ କାମ କଲାନି ବାବୁ?
2: ସୁନ୍ଦର କଥା। ଦେଖନ୍ତୁ, ରକ୍ତ ଦେବା ଲୋକ କମ୍, ରକ୍ତ ନେବା ଲୋକ ଅଧିକ, ତେଣୁ ବର୍ତ୍ତମାନ ଭାରତରେ ଗୋଟେ ସୁନ୍ଦର ଭାବରେ ଜୋରସୋରରେ ଚାଲିଛି, ଏବଂ ଅଲଗା ଦେଶ ଅପେକ୍ଷା ଭାରତରେ ରକ୍ତଦାନ କାର୍ଯ୍ୟକ୍ରମ ଜବରଦସ୍ତ ବଢିଆ ସ୍ଥାନରେ ଅଛି, ଏବଂ ବର୍ତ୍ତମାନ ଭାରତରେ 700 ଶାଖା ଚାଲିଛି। ଏବଂ
0: ବାବୁ, ଏଟା ଖଣ୍ଡେ କିତି ରହିବେ, ଆର ଗୋଟେ ଫୋନ ଆଇଲାନି। ହ୍ୟାଲୋ, ରେଡିଓ ପଚାରୁ।
4: ହ୍ୟାଲୋ, ରେଡିଓ ପଚାରୁ।
0: ଆଲେ ବାବୁ, ଜୁହାର ଲାଗ, ତୋର ଫୋନ ନାଇଁ କି? ସେ ଭଲ୍ୟୁମ୍ ଅଲମ୍ପ ନହେଲେ ରେଡିଓ ଆଛେ କାହିଁକି? ସେ ରେଡିଓ ଅଲମ୍ପ ଭଲ୍ୟୁମ୍ ଉନା କରିଦିଆ।

0: ହ୍ୟାଲୋ
1: ହଁ
2: ଭଲ କରି ନା ଶୁଭିଲାନି ବାବୁ,
1: ରିସାଉଣ୍ଡ ହେଲାନି ତ, ସେଟା ପାଇଁ ଭଲ୍ୟୁମ୍ ଘଣ ଘଣା କରି ତମର ଫୋନ ସ୍ପିକର ଅଛି କାହିଁକି ସ୍ପିକର ବନ୍ଦ କରିଦେ ଆସ। ହଁ କୁହ। ହ୍ୟାଲୋ
0: ମୁନା ମାଇକେଲ କହିଲି ମାମା। ହ୍ୟାଲୋ
1: ହଁ ମାଇକେଲ ବାବୁ କୁହ, ତମର ସାଇକେଲ ମିଶା ଆମେ ଚଲାଇଲୁ ଅଛୁ। ସାଇକେଲ ବୋଲ ଅଛି ତ?
0: ହଁ
1: ଆରେ ତମର ପ୍ରଶ୍ନ କାଇଟା କୁହ।
0: ମୋର ପ୍ରଶ୍ନ ପଚାରିବାକୁ ଚାହିଁଲି ମାମା। ଆଜ୍ଞା ନମସ୍କାର। ଆଜ୍ଞା
3: ନମସ୍କାର। ଆଜ୍ଞା
1: ସେ ମୁନା ମାଇକେଲ ସେ ସାଇକେଲ ଧରି ଗଲା ବୋଲି ଚେନ୍ ଚିଡ଼ି ଗଲା ପରେ ହେଇଗଲା ଏଟା ଆରି ହେଲେ ଏଜନ କହିଲା 700 କେତେ ବୋଲି ଏଟା କଥାବାର୍ତ୍ତା ତ ଆମର ଚାଲିଛି। ହ୍ୟାଲୋ ରେଡ଼ିଓକୁ ପଚାରୁ। ହଁ ଜୁହାର ଜୁହାର, କିଏ କହିଲେ ଆସିନି କୋନ ଦିନ କହିଲେ ଆସିନି? ଭଲ ଅଛୁ। ତମେ ପଇସା ଭଲ ନେବାସ ବୋଲି ଆମେ ମାପୁର କେ ଜୁହାର କରିଲୁନି ହେଲେ ତମର ନାଁ ଅଲପ କୁହା, ଗାଁ ଅଲପ କୁହା କାଇ ତମ କୋନ ଦିନ ବାବୁ ତମର ନାଁ ଅଲପ ଗାଁ ଅଲପ କୁହା ବୋଲିନି?
4: ମୋର ନାଁ ମାନବ ଦାନ, ଗ୍ରାମ ତଲୁଆ ଜିଲ୍ଲା ବୁଲାଗିରୁ କହୁଥିଲି।
1: ହଁ କେନ୍ତା ଭଲ ଅଛ?
4: ଭଲ ଅଛେ।
1: ହଁ ହେଲେ ତମର ଆଜି କାଇ ପ୍ରଶ୍ନ ଅଛି କୁହା।
4: ମୋର ପ୍ରଶ୍ନ ଅଛି ଯେ ରେଡ଼କ୍ରସ ମାନବ ସମାଜରେ କେତେ ତାର ଭୂମିକା ରହିଛି?
1: ହାଲୋ ବାବୁ କହିଦିଅ।
3: ରେଡ଼କ୍ରସ ହେଉଛି ଗୋଟିଏ ବିଶ୍ୱର ମାନବବାଦୀ ସଂସ୍ଥା ଏବଂ ସର୍ବବୃହତ ଏବଂ ସର୍ବ ଅଗ୍ରଣୀ ସଂସ୍ଥା, ତେଣୁ ରେଡ଼କ୍ରସ ମାନବବାଦୀ ଏବଂ ମାନବ ସଂସ୍ଥା ଭାବରେ ସବୁଠୁ ଉର୍ଦ୍ଧ୍ୱରେ ଅଛି। ଏହାର ବିକଳ୍ପ ନାହିଁ, ଇଏ ମାନବ ସେବାରେ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ ଏବଂ କାମ କରୁଛି।
1: ଜୁହାର ଲାଗୁ, ତୁମକୁ ଧନ୍ୟବାଦ ଲାଗୁ।
0: ଜଣେ
4: ବ୍ୟକ୍ତିଙ୍କର ଶରୀରିକ ରକ୍ତ ବିଭିନ୍ନ ପ୍ରକାରରେ କମି ଯାଉଛି, ବିଭିନ୍ନ ରୋଗ ମାଧ୍ୟମରେ କମି ଯାଉଛି, ରକ୍ତକୁ ଆମେ କିପରି ତିଆରି କରିବା ମଣିଷ ଶରୀରରେ, ରକ୍ତର ବୃଦ୍ଧି କିପରି କରିପାରିବା, କେଉଁ ଫଲ ଖାଇଲେ ଅବା କଣ କରି ରକ୍ତର ବୃଦ୍ଧି କରିବ?
1: କେନ୍ତା କରି ଆମେ ସେ ଫଲ ଫୁଲା ଖାଇକରି ରକ୍ତ ତିଆରି କରିବୁ ବୋଲେନି?
3: ସୁନ୍ଦର କଥା। ଦେଖନ୍ତୁ, ପ୍ରଥମେ ଆମେ ଜାଣିନେବା ଯେ ରକ୍ତର ବିକଳ୍ପ ନାହିଁ। ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ରକ୍ତକୁ ତିଆରି କରିପାରି ନାହିଁ, ତେଣୁ ରକ୍ତକୁ ଆମେ ତିଆରି କରାଯାଇପାରିବ ନାହିଁ। କିନ୍ତୁ ବିଭିନ୍ନ ପ୍ରକାର ଖାଦ୍ୟ, ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ଖାଦ୍ୟକୁ ଯଦି ଗୁରୁତ୍ୱପୂର୍ଣ୍ଣ ଦେଉ ତାହେଲେ ନିଶ୍ଚିତ ଭାବେ ରକ୍ତ ଶରୀରରେ ବୃଦ୍ଧି ହେବ। ଯେମିତିକି ଆପଣ ପାଳଙ୍ଗ ଶାଗ ଟିକେ ଅଧିକ ପରିମାଣରେ ଖାଇବେ, ସଜନା ଶାଗ ଟିକେ ଖାଇବେ, ଏବଂ ତତ୍ସହିତ ଯଦି ଫଳ ଖାଉଛନ୍ତି ତାହେଲେ ଆପଣଙ୍କୁ କିଛି ଡାଳିମ୍ବ ଅଧିକ ପରିମାଣରେ ନେବାକୁ ପଡ଼ିବ। ଆପଣ ଦେଖିବେ ଯେଉଁ ଖାଦ୍ୟଗୁଡ଼ାକରେ ଅଧିକ କ୍ୟାଲସିୟମ୍ ଅଛି, ଆଇରନ୍ ଅଛି, ସେହି ଖାଦ୍ୟଗୁଡ଼ାକ ଅଧିକ ପରିମାଣରେ ଖାଇଲେ ଆମ ଶରୀର ରକ୍ତ ନିଶ୍ଚିତ ଭାବରେ ହେବ। ତତ୍ସହିତ ଅମୃତଭଣ୍ଡା ବହୁତ ଜରୁରୀ ଅଛି।
2: ଅମୃତଭଣ୍ଡା ଖାଇଲେ କାହିଁ ହେଇଛି ବାବୁ?
3: ଅମୃତଭଣ୍ଡା ଗୋଟେ ଏମିତି ଫଳ ଯେଉଁ ଫଳ କି ପ୍ରତ୍ୟେକ ବର୍ଗର ଲୋକ ପ୍ରତ୍ୟେକ ସମୟରେ ଖାଇଲେ କୌଣସି କ୍ଷତି ହେବା ନାହିଁ, କେବଳ ଗୋଟିଏ ହିଁ ଫଳ, ତେଣୁ ଏହା ନାଁ ହେଉଛି ଅମୃତଭଣ୍ଡା। ଅମୃତଭଣ୍ଡାରେ ଗୋଟିଏ ରୋଗର ଗୋଟିଏ ଶରୀରର ରୋଗ ପ୍ରତିଶକ୍ତି ଯଥେଷ୍ଟ ପରିମାଣରେ ଅଛି ଏବଂ ଏଠି ବହୁତ ରକ୍ତ ତିଆରି ହୁଏ, ତେଣୁ ଦେଖିବେ ଗର୍ଭବତୀ ମା ମାନଙ୍କୁ ଅମୃତଭଣ୍ଡାର ତରକାରୀ ଏବଂ ଟିକେ ଅଧିକ ପରିମାଣରେ
1: ଦିଆଯାଏ।
2: ପାଳଙ୍ଗ ଶାଗ ଆର ସଜନା ଶାଗ ସେଟା କେମିତି ସପ୍ତାହକେ ସବୁଦିନ ଖାଇଲେ ହେଇଛି କି କେତେ ଦିନ ଛାଡିକି ଦିନ ଖାଇଲେ?
3: ଦେଖନ୍ତୁ, ଏଇଠି ବି ଆପଣ ଜାଣିବାକୁ ପଡିବ, ପାଳଙ୍ଗ ଶାଗ ଗୋଟେ ଏମିତି ଶାଗ ଯୋଉଟାକି ମାସକୁ ଯଦି ଆପଣ 8-10 ଥର ଯଦି ଖାଇଦେଲେ ଟିକେ ରକ୍ତ ଅଧିକ ପରିମାଣରେ ବଢିଯାଏ, ତେଣୁ ଆମ ଯୋଉ ହିମୋଗ୍ଲୋବିନ ଅଛି ରକ୍ତର ପରିମାଣ ସେଇ ପରିମାଣ ଅନୁସାରେ ଆମେ କେତେ ଖାଇଲେ ଦରକାର କେତେ ନ ଖାଇବା ଦରକାର, କିନ୍ତୁ ମୋଟାମୋଟି ଭାବରେ ମାସକୁ ଗୋଟିଏ ବ୍ୟକ୍ତିକୁ 4-5 ଥର ପାଳଙ୍ଗ ଶାଗ ନିହାତି ଖାଇବାର ଆବଶ୍ୟକତା ଅଛି। ସଜନା ଟିକେ
5: ଜୁହାର
1: ଲାଗ, ତମର ବାଡ଼େ ରଥ ତିଆରି କଲାସ ବି କିଆ?
5: ହଁ ରଥ କହୁଛି ନା,
1: ସେ ରଥ ପୁରା ଲଗା ତମର ଘର କାଇ ଜୟପୁର ରଥ କେଡ଼େକଟା ହେଲା
5: ଚାଲିଛି ଟିକେ
1: ବୋଲେ ଚଲାଇଲେ ଆସବେ ରଥ କେ
5: ନମସ୍କାର ଜଣେଇଥିବେ ଆଉ ଆଜିର ରେଡ଼କ୍ରସ ମାନେ କଣ ସେ ବିଷୟରେ କିଛି ଜାଣିବା ପାଇଁ ମାନେ କହୁଥିଲେ। ଆଉ ରେଡ଼କ୍ରସ ର ଯୋଉଟାକି ଆମର ରକ୍ତଟା ରକ୍ତ ରକ୍ତ ଯୋଉମାନେ ଦଉଛନ୍ତି ସେମାନଙ୍କର ବୟସ କେତେ ଆବଶ୍ୟକତା ରହିଛି?

0: ବହୁତ ଲୋକ ଡରି ଯାଆନ୍ତି, ଏଇଟା ଗୋଟେ ବହୁତ ଲୋକଙ୍କ ଧାରଣା ଅଛି। ମାସିକିଆ ସମୟରେ ରକ୍ତଦାନ କଲେ କୌଣସି କ୍ଷତି ହେବାର ନାହିଁ, ଏହା କେବଳ ଆମେ ଗୋଟେ ମାନସିକ ଭ୍ରାନ୍ତି। ଏହି ସମୟରେ ଲୋକଙ୍କ ଜୀବନ ଦେଇପାରିବା, ତାର କାର୍ଯ୍ୟକ୍ରମ ଅଲଗା, ଆମ ରକ୍ତ କାର୍ଯ୍ୟକ୍ରମ ଅଲଗା, ତେଣୁ ଆପଣ ଏହି ସମୟରେ ମଧ୍ୟ ଦେଇପାରିବେ, କିଛି ଅସୁବିଧା ନାହିଁ।
1: ନାଇଁ ଠିକ କଥା ଗୋଟେ କହିଲେ ବାବୁ, ଏ ଯେଉଁ ଆମର ମାସିକିଆ ପିରିୟଡ ହେଲାନି ମାଝିଟକି ବନକେ, ସେ ଭିତରେ ଏଇଟା ଗୋଟେ ଭୁଲ ଧାରଣା ଗୋଟେ ହେଲା ଲୋକର ଭିତରେ, ଭଲ କଥା ଗୋଟେ କହିଲେ। ଜୁହାର ଲାଗୋ, ଧନ୍ୟବାଦ ଲାଗୋ ଫୋନ କରିବା କାଜେ,
2: ହେଲେ
1: ବାବୁ ଖାଇଟା ଗୋଟେ କହିଥିଲି ପାସରଲି ଖାଇଟା କହିଥିଲି ବାନ୍ଜି, ତୁ ବିଝା ବେଲଗି ପାଟା ତୋ ଟଣ ପାଡି କରି ଉପରେ ଉପରେ ଆଉ ଦେଖିଥିଲେ ବୁଝ।
2: ମୁଇଁ କହିତେଲି ତୁ ସେ ଯେନ୍ କହିତେଲୁସ୍ କି ନାଇଁ ରକତ ଦେଲା ପଛେ କେମିତି ଲାଗଲାନି ବୋଲି କରି,
1: ସେଟା ମୁଣ୍ଡ କିନ୍ଦର ସେ କାହିଁକି ଏଇସି ବୋଲ ସେଟା ସତ କି ବାବୁ?
0: ବହୁତ ବଢିଆ କଥା ଆପଣ ପଚାରିଛନ୍ତି। ଜଣେ ବ୍ୟକ୍ତି ଯେତେବେଳେ ରକ୍ତ ଦେବ, ରକ୍ତ ଦେବା ପାଇଁ ଆପଣଙ୍କୁ 3-4 ମିନିଟ ଲାଗେ। 3-4 ମିନିଟ ଭିତରେ ଆପଣ ରକ୍ତ ଦେଲାବେଳେ ହସିପାରିବେ, ଗାଇପାରିବେ, ମୋବାଇଲ ଦେଖିପାରିବେ, କୌଣସି ଆପଣଙ୍କ ଫରକ ପଡ଼ିବା ନାହିଁ, କିଛି ହବ ନାହିଁ। ଆପଣ ଦେଇସାରିଲା ପରେ ଗୋଟେ 2-4-5 ମିନିଟ ପର୍ଯ୍ୟନ୍ତ ଆପଣ ରକ୍ତ ଦେଲା ପରେ ଆପଣ ଟିକେ ବିଶ୍ରାମ ନେବେ, ସେ ବେଡ୍ରେ ବିଶ୍ରାମ ନେବେ। ତାପରେ ଯେତେବେଳେ ଆପଣ ଜାଣିପାରିବେ କମ୍ଫର୍ଟ ଲାଗିଲେ ଆପଣ ଆସିପାରିବେ, ଏବଂ ରକ୍ତ ଦେଲା ପରେ କିଛି ଜୁସ୍ ଆପଣ ପିଇପାରିବେ, ମିଠା କିମ୍ବା ଜୁସ୍ କିଛି ପିଇପାରିବେ,
2: କିଛି ଅସୁବିଧା ନାହିଁ
0: ନା, ବିଲକୁଲ ନାହିଁ। ତାପରେ ଆପଣଙ୍କୁ ସହଜ ଯେମିତି
1: ମାତ୍ର ମୁଁ ଦେଖିଲି ଅଛି ଇଏ ଯେଉଁ ରକତ ଦେଲା ପଛେ ଗୋଟେ ବଡ ଆନନ୍ଦ ଲାଗ୍ସି ବାବୁ,
0: ବହୁତ ବଢିଆ କଥା।
1: ମୁଇଁ ପୁଣି ଦେଲି ଅଛି କେତେଥର, ବଡ଼ ଆନନ୍ଦ ଲାଗ୍ସି। ଆର୍ ଗୋଟେ ଲୋକ ଯଦି ଜି ଗଲା ବୋଲେ ଆହୁରି ଅଧିକ ଖୁସି ଲାଗ୍ସି। ହେଲେ ବାବୁ ତମେ ତ ଆଜି ଆମର ଲୋକ ବୈଠକ ଲୋକ ଆଇଲାସ, ଆମର ଯେଉଁ ଶ୍ରୋତା ମାନେ ଯେଉଁ ପର୍ସନ ମାନେ ପଚାରିଲା ସେମାନଙ୍କୁ ଡୋଲ କପରା ଉତ୍ତର ଦେଇଦେଲାସ, ମାତ୍ର ଆହୁରି କେତେଟା କଥା ରହିଗଲା ମୁଇଁ ପଚାରି ନା ପାରିଲି, ସେଟା ଦୁଃଖ ଲାଗଲାନି କାହିଁ ବୋଲେ ବେଲ ହେଇଗଲା ଆର୍ କେନ୍ତା କରୁ ତାରି ବେଲକେ ତ ଆମେ ବାନ୍ଧି ନା ପାରିବୁ ନାଇଁ। ହେଲେ ଏତି ଆଇଲାସ ତମେ ଲୋକକେ ବୁଝେଇଲାସ, ଏତିକି ଆମର ଭାଇ ଭଉଣୀ ମାନେ ଯେଉଁ ଶୁଣିଲେ କି ପଚାରିଲା ସେମାନେ ମିଶା ବୁଝିରେ ଭାଇ, ସେମାନେ ମିଶା ଜାଣିରେ ଭାଇ ଯେ ରକ୍ତଦାନ କେମିତି କେଡ଼େ ମହାନ ସତ କି ନାହିଁ। ଗୋଟେ ଲୋକ ଯଦି ଆମେ ରକ୍ତ ଦେଲୁନି ବୋଲେ ସେ କେଡ଼େ ବଡ଼ ପୁଣ୍ୟ କାମ, ସେମାନେ ମିଶା ଜାଣତ। ଆରି ଯେଉଁ ଆମର ଯେଉଁ ଭାଇ ଭଉଣୀ ମାନେ ଗାଁ ଗହଳି ଭିତରେ ଆସ, ତାଙ୍କର ମନ ଭିତରେ ଯେଉଁ ଗୋଟେ ଆସେ, ମୁଁ ପ୍ରଥମ କହିଥିଲି କି ନାହିଁ ଯେ ରକ୍ତ ଦେଲେ ଆମେ ଦୁର୍ବଳ ହେଇଯିବୁ।
0: ଦେଖନ୍ତୁ ମୁଁ ନିଜେ ଆଜି ମୋର 44 ଥର ମୁଁ ରକ୍ତ ଦେଇଛି, ମୋର କୌଣସି କ୍ଷତି ହେଇନି।
1: ତମେ ଏବେ ତ ଡିସିଲା ସେମିତି ବେଣ୍ଡିଆ ଫରା ମକାଲେ, ସେମିତି ଆମର ଭାଇ ଭଉଣୀ ମାନେ ଯେଉଁ ସେମାନେ ଭାବିଲାଇନି, ସେଟା ଗୋଟେ ଭୁଲ ଧାରଣା। ସେମାନେ ସେଟାକେ ସେ ମନ ଭିତରେ ବାହାର କରତ, ରକତ ଦାନ ସବୁ ଲୋକ କରତେ ରଖ କି କାହିଁ ବୋଲ
0: ନିଶ୍ଚିତ।
1: ତମେ ଆମ ଭାଇ ଭଉଣୀ ମାନେ ଗୋଟେ 2 ପଦ କୁହା,
0: ବହୁତ ସୁନ୍ଦର କଥା। ଦେଖନ୍ତୁ ଯେତେବେଳେ ମେଡିକାଲରେ କୌଣସି ବ୍ୟକ୍ତିକୁ ରକ୍ତ ଦରକାର କଲେ ସେମାନେ କ'ଣ କରନ୍ତି, ଲୋକଙ୍କୁ ଫୋନ୍ ଫାନ୍ କରନ୍ତି, ରକ୍ତ ଖୋଜନ୍ତି, କିନ୍ତୁ ପ୍ରଥମେ ତାଙ୍କ ଭିତରୁ ସେମାନେ ନିଜେ ପ୍ରଥମେ ଦେବା କଥା, ସମୟଟା ନଷ୍ଟ କରିଦିଅନ୍ତି ଏବଂ ଅବେଳରେ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ତେଣୁ ଆମେ ରକ୍ତ ଦେବା କାର୍ଯ୍ୟକ୍ରମକୁ ଜୋରସୋରରେ ପ୍ରଚାର ପ୍ରସାର କରିବା। ଆମର ନିଜର ବଳକା ରକ୍ତ, ଆମ ଶରୀରରେ 5 ଲିଟର ରକ୍ତ ନିଶ୍ଚିତ ଭାବରେ ଥାଏ, ତ ବଳକା ରକ୍ତଟା ଆମେ ନ ଦେଲେ ମଧ୍ୟ 90 ଦିନ ଭିତରେ ଖରାପ ହୋଇଯାଏ, ତେଣୁ ସେ ବଳକା ରକ୍ତକୁ ଏକ ଆଉ ଆପଣ ଥରୁଟିଏ ଦେଲା ପରେ ଗୋଟିଏ ପ୍ୟାକେଟ 3 ଜଣଙ୍କର ଜୀବନ ବଞ୍ଚାଇ ପାରିବେ। ତେଣୁ ଆସନ୍ତୁ ସମସ୍ତେ ଯୁବ ସମାଜସେବୀ, ସମସ୍ତେ ରକ୍ତ ଦିଅନ୍ତୁ, ଲୋକଙ୍କ ଜୀବନ ବଞ୍ଚାନ୍ତୁ।
1: ଏଟା ତମେ ଲକ୍ଷ୍ୟ କହିବା ବାବୁ, ଆମର ବୈଠକ ଲୋକ ଆଇଲାସ, ଏତିକି କଥାବାର୍ତ୍ତା କଲୁ, ଆଉ ଧନ୍ୟବାଦ ଲାଗ, ଜୁହାର ଲାଗ,
2: ଜୁହାର।
1: ବାବୁ ତ କହିଦେଲା ସେ କଥା ଆମେ ଶୁଣିବାର ଅଛେ, ମୁଇଁ ପୁଣି ପରେ ତୁମକୁ କହିଲି ଗୋଟେ କଥା, ସେଟା ମିଶା ଲୋକ ଶୁଣିବାର ଅଛି କି ନାହିଁ। ଆଲେ ଆଜି ଆଜି ଜବର ନୋଟ ଆବୁନି ଲୋକ ମିଶା ବିଜାରେ ଭାଇ, ଖାବଡା ମାର ଭାଇ, ଡେଲ ମାର ଭାଇ, ଜୁଆର କରିଦେଶ
2: ଗାଲୁନି ଭାଇ ବୋନି ମନ ଜୁଆର ଜୁଆର।

0: ଅପେକ୍ଷା ହେଉଛି ଧୈର୍ଯ୍ୟର ପରୀକ୍ଷା, ଆଉ ଧୈର୍ଯ୍ୟ ହେଉଛି ସଫଳତାର ଚାବିକାଠି।
1: ଅପେକ୍ଷା ଆମକୁ ଶିଖାଏ ଯେ ସବୁକିଛି ତୁରନ୍ତ ମିଳେ ନାହିଁ। କିଛି ଭଲ ଜିନିଷ ପାଇବା ପାଇଁ ସମୟ, ସହନଶୀଳତା ଏବଂ ବିଶ୍ୱାସର ଆବଶ୍ୟକତା ରହିଥାଏ।
0: ଅଧୈର୍ଯ୍ୟ ନ ହୋଇ ଯଦି ଆମେ ଆଶା ଓ ସକାରାତ୍ମକ ଚିନ୍ତା ରଖିବା, ତେବେ ଅପେକ୍ଷା ଗୋଟିଏ ସୁନ୍ଦର ଅନୁଭୂତିରେ ପରିଣତ ହୋଇଯିବ।
1: ଆମେ ବି ଅପେକ୍ଷା କରିଥାଉ ଆମ ଶ୍ରୋତାବନ୍ଧୁଙ୍କ ମତାମତକୁ, ଆଉ ଯେତେବେଳେ ଆମ ପାଖକୁ ପ୍ରତ୍ୟେକ କାର୍ଯ୍ୟକ୍ରମର ମତାମତ ଆସେ, ତାହା ଆମକୁ ନିଆରା ଢଙ୍ଗରେ କାର୍ଯ୍ୟକ୍ରମ କରିବାର ପ୍ରେରଣା ଯୋଗାଏ।
0: ତାହେଲେ ଶ୍ରୋତାବନ୍ଧୁ, ଆପଣମାନଙ୍କର ମେସେଜକୁ ନେଇ ଆଜିର ସମ୍ପର୍କ ସେତୁରେ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ଧରିତ୍ରୀ, ନମସ୍କାର।
1: ତାହେଲେ ଧରିତ୍ରୀ, ପ୍ରଥମେ ଦେଖ ପ୍ରଥମ ମେସେଜଟି କାହାର।
0: ଆମର ପ୍ରଥମ ମେସେଜଟି ଲେଖିଛନ୍ତି ଆମର ନିୟମିତ ଶ୍ରୋତା, ଆଉ ଆମକୁ ଯିଏ ନିୟମିତ ପ୍ରତ୍ୟେକ କାର୍ଯ୍ୟକ୍ରମର ମତାମତ ଦିଅନ୍ତି, ଆମର ନୀଲୁ ଭାଇ ଶାସ୍ତ୍ରୀନଗର ବଲାଙ୍ଗୀରରୁ ସେ ଲେଖିଛନ୍ତି, ଆକାଶବାଣୀ ଜୟପୁରର ଟିକି ରାଇଜ କାର୍ଯ୍ୟକ୍ରମ ଯାହାକି ପ୍ରଚାରିତ ହୋଇଥିଲା ଜୁନ୍ ମାସ 7 ତାରିଖରେ, ମାଙ୍କଡ଼ ଓ କୁମ୍ଭୀର କାହାଣୀଟିରୁ ଆମେ ଶିଖିପାରିଲୁ ବୁଦ୍ଧି ବଳରୁ ବଳ ନାହିଁ, ମାଙ୍କଡ଼ ତାର ବୁଦ୍ଧି ଯୋଗୁଁ ହିଁ କୁମ୍ଭୀର ମୁହଁରୁ ବଞ୍ଚିପାରିଲା। ଗୁରୁ ଶ୍ରୀ ରବୀନ୍ଦ୍ର ମହାନନ୍ଦିଆ ସାରଙ୍କଠୁ ବଂଶୀ ବଜାଇବା ଶିଖୁଥିବା କୁନି ବଂଶୀବାଦକ, କ୍ଲାସ୍ 2ରେ ପାଠ ପଢ଼ୁଥିବା କୁନି ଭଉଣୀ ଶ୍ରୀୟାଶ୍ରୀ ଚତୁର୍ବିଧା ଭଉଣୀଙ୍କ ସହ ସାକ୍ଷାତକାର ତାଙ୍କୁ ବହୁତ ଭଲ ଲାଗିଥିଲା। ତାଙ୍କୁ ଟିକି ରାଇଜ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଥିଲା।
1: ଯାହା ହଉ ନୀଲୁ ଭାଇ, ଆପଣ 7 ତାରିଖର ଟିକି ରାଇଜ କାର୍ଯ୍ୟକ୍ରମ ଶୁଣି ପ୍ରଶଂସା କରିଛନ୍ତି। ଆପଣଙ୍କୁ ଭଲ ଲାଗିଛି କାହାଣୀ ଏବଂ କୁନି ଭଉଣୀଙ୍କ ସହ ସାକ୍ଷାତକାର। ଆମେ ଆଶା କରୁଛୁ ଆପଣ ନିୟମିତ ଏମିତି ଶୁଣି ମତାମତ ଦେଉଥିବେ ସମ୍ପର୍କ ସେତୁକୁ।
0: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ଶ୍ରୀହରି ଚରଣ ଘୋଷ। ସେ ଲେଖିଛନ୍ତି, ଆକାଶବାଣୀ ଜୟପୁରର ଅନନ୍ୟା କାର୍ଯ୍ୟକ୍ରମରେ ମୋର ପତ୍ନୀ ବିଶିଷ୍ଟ କଣ୍ଠଶିଳ୍ପୀ ମାନସୀ ଘୋଷଙ୍କ ସଙ୍ଗୀତ ଓ ସାକ୍ଷାତକାର ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି। ଏହି ସୁନ୍ଦର କାର୍ଯ୍ୟକ୍ରମକୁ ଉପସ୍ଥାପନା ଓ ପରିଚାଳନା କରିଥିବା ଶ୍ରୀ ରଞ୍ଜନ ବେହେରା ଓ ଅପର୍ଣ୍ଣା ମ୍ୟାଡମ୍ ଏବଂ ସାଥୀଙ୍କୁ ମୋର ହୃଦୟରୁ ଅଶେଷ ଧନ୍ୟବାଦ। ତାଙ୍କର ସୁନ୍ଦର ପ୍ରଶ୍ନୋତ୍ତର ଓ ଆନ୍ତରିକ ଉପସ୍ଥାପନା କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିଥିଲା। ଆକାଶବାଣୀ ଜୟପୁର ଏଭଳି ଉଚ୍ଚମାନର କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପୀ ଓ ଶ୍ରୋତାଙ୍କ ମଧ୍ୟରେ ସେତୁବନ୍ଧନ ସୃଷ୍ଟି କରୁଛି।
1: ବାସ୍ତବିକ ପ୍ରତ୍ୟେକ ମାସର ଦ୍ୱିତୀୟ ସୋମବାରରେ ଘର ଓ ଘରଣୀ କାର୍ଯ୍ୟକ୍ରମରେ ଆମେ ପ୍ରଚାର କରିଥାଉ ଆମ ଅଞ୍ଚଳର ନାରୀ ପ୍ରତିଭାଙ୍କୁ ନେଇ କାର୍ଯ୍ୟକ୍ରମ ଅନନ୍ୟା। ଏହି ଅନନ୍ୟାରେ ସ୍ଥାନ ପାଇଥିଲେ ମାନସୀ ଘୋଷ। ଯାହା ହଉ, ଆପଣ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି ସେଦିନର କାର୍ଯ୍ୟକ୍ରମ। ସେଦିନ ଉପସ୍ଥାପନାରେ ଥିଲେ ଅପର୍ଣ୍ଣା ଏବଂ ଅନୁପମା ରାଜୁ। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ଜଣଙ୍କୁ ଜଣାଇ ଦେଉଛୁ। ଆମେ ଆଶା କରୁଛୁ ଯେ ଆପଣ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶୁଣି ଏମିତି ସୁନ୍ଦର ମତାମତ ଦେଉଥିବେ। ତେବେ ଧରିତ୍ରୀ, ମେସେଜ ତ ଆମର ଆହୁରି ଅଛି, କିନ୍ତୁ ବର୍ତ୍ତମାନ ଆମେ ଭଏସ୍ ମେସେଜ ଦେଖିବା। ଭଏସ୍ ମେସେଜ ତ କେବଳ ଆମର ଜଣେ ନିୟମିତ ଶ୍ରୋତା ନୀଳାଚଳ ଭାଇ ପଠାନ୍ତି, ତାଙ୍କର ଭଏସ୍ ମେସେଜ ଶୁଣିବା, ସେ କ'ଣ କହିଛନ୍ତି।
2: ନମସ୍କାର, ଆକାଶବାଣୀ ଜୟପୁର ସମ୍ପର୍କ ସେତୁ ବିଭାଗର ଉପସ୍ଥାପକ ଉପସ୍ଥାପିକା, ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୁଁ ନୀଳାଞ୍ଚଳ ଭୋଇ କହୁଛି, ଗ୍ରାମ ତଲଗ, ଜିଲ୍ଲା ବଲାଙ୍ଗୀରରୁ। ଗତ ଗୁରୁବାର ଦିନ ବିଶେଷ କାର୍ଯ୍ୟକ୍ରମ ବିଜ୍ଞାନିକା ଶୁଣିଥିଲି, ତାହା ଖୁବ୍ ଶିକ୍ଷଣୀୟ ଥିଲା। ସମ୍ପାଦକୀୟ ଶୁଣିଥିଲି, ସୁନ୍ଦର ବିଷୟବସ୍ତୁ ଉପରେ ରାଜେଶ ଭାଇ ଉପସ୍ଥାପନା କରିଥିଲେ, ତାହା ଖୁବ୍ ଶିକ୍ଷଣୀୟ ଥିଲା। ଏବଂ ସୁନ୍ଦର ଆଲୋଚନାଟି ଶୁଣିଥିଲି, ଆଲୋଚନାକୁ ଦାୟିତ୍ୱକୁ ନେଇ ଆସିଥିଲେ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଉମା ଶଙ୍କର ଦାସ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ହୃଦୟ ସହିତ ଧନ୍ୟବାଦ ଦେଉଛି ଯେ ସୁନ୍ଦର ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଯୋଗୁଁ। ସାକ୍ଷାତକାରଟେ ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ଆନ୍ତର୍ଜାତିକ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ ସୁନ୍ଦର ଆଲୋଚନାଟି ରଖିଥିଲେ, ତାହା ଖୁବ୍ ଶିକ୍ଷଣୀୟ ଥିଲା। ସୁନ୍ଦର ଉପସ୍ଥାପନା ପାଇଁ ରାଜେଶ ଭାଇଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଏବଂ ବିଶେଷ କାର୍ଯ୍ୟକ୍ରମ ସଜମ ଓଜ ଶୁଣିଥିଲି ଆକାଶବାଣୀ ଜୟପୁର କେନ୍ଦ୍ର ରାତି 9:30। ଅନେକ ଦିନ ବ୍ୟବଧାନ ପରେ ମଜା ପ୍ରଶ୍ନଟି ଶୁଣିବାକୁ ମିଳିଥିଲା, 3ଟି ପ୍ରଶ୍ନ ପଚାରିଥିଲେ ନୀଲୁ ଭାଇ ଏବଂ ସଠିକ୍ ଭାବରେ ଉତ୍ତର

0: ଦେଇଥିଲେ ବଡ ଭାଇ ଉଦୟଶଙ୍କର ଜାନେ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଯେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ଏବଂ ବ୍ୟଙ୍ଗ କବିତାଟି ବି ଖୁବ୍ ଶିକ୍ଷଣ ହୋଇଥିଲା। ମୋର ଏକ କାର୍ଯ୍ୟକ୍ରମ ସମ୍ପର୍କ କିଛି ମତାମତ ଅଛି। ପ୍ରଥମ ମତାମତଟି ହେଉଛି, ଦେଖନ୍ତୁ ଯେଉଁ ସମୟରେ ଯୁଗବାଣୀ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ସୃଜନୀ କାର୍ଯ୍ୟକ୍ରମ, ତାହା ତ ଆମର ସମାଜରେ କି ତଥା ଆମର ଓଡ଼ିଶାର ହସ କଥା ତ ପ୍ରାୟତଃ କମିଯାଇଛି ଏବଂ ଅନେକ କବିତା ତ ଆବୃତ୍ତି କରୁଛନ୍ତି ଏବଂ ଅନେକ କବୟିତ୍ରୀ ଆସିକିରି ତ ଆପଣମାନେ ସାକ୍ଷାତକାର ନେଉଛନ୍ତି। ଯଦି ଏମିତିକା ଗୋଟେ କବୟିତ୍ରୀଙ୍କ ସହିତ ସାକ୍ଷାତକାର ନିଅନ୍ତୁ ଯାହା ପାଖରେ ମଜା କବିତା ଥିବ ଏବଂ କିଛି ହସ କଥାକୁ ନେଇକି ବି ଆପଣମାନେ ଯୁଗବାଣୀ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରନ୍ତୁ, ଏମିତି ଲୋକଙ୍କ ସହିତ ପ୍ରଚାର କରନ୍ତୁ ଯିଏ ହସ ଉପରେ ଅନେକ କିଛି ତଥ୍ୟ ଗୁଡ଼ିକ ଆମକୁ ସେୟାର କରିବ, କାରଣ ହସିବା ହେଉଛି ମୂଳର ଚାବିକାଠି। ଆଉ ହସିବାର ଉପରେ ଯଦି ଆପଣମାନେ ଏକ ସାକ୍ଷାତକାର କରିବେ ଯୁଗବାଣୀ ବିଭାଗରେ ତାହା ଏକ ଖୁବ୍ ଶିକ୍ଷଣ ହେବ। ଏବଂ ଦ୍ୱିତୀୟ ମତାମତ ହେଉଛି, ଦେଖନ୍ତୁ ଆପଣମାନେ ଯେଉଁ ସମୟରେ କାର୍ଯ୍ୟକ୍ରମଟି ଆକାଶବାଣୀ ଜୟପୁର କେନ୍ଦ୍ରରେ ପ୍ରଚାର ପ୍ରସାର କରୁଛନ୍ତି ଖୁବ୍ ଶିକ୍ଷଣ ହେଉଛି, ଯେଉଁ 2:45 ଆସନ୍ତି ବନ୍ଦ କରିଦେଉଛନ୍ତି, ଯଦି 2:45 ରୁ 5 ପର୍ଯ୍ୟନ୍ତ ଯେକୌଣସି କାର୍ଯ୍ୟକ୍ରମଟି ଯଦି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣିବାକୁ ମିଳନ୍ତା ତାହେଲେ ଆଉ ଟିକେ ଖୁସି ଲାଗନ୍ତା, କାରଣ ଯଦି 24 ଯଦି ଗୋଟେ କାର୍ଯ୍ୟକ୍ରମ ବାଜିବ ତାହେଲେ ନିହାତି ଭାବରେ ଶୁଣିବାକୁ ଖୁସି ଲାଗିବ, କାରଣ ଅନେକ ସେଣ୍ଟର ଗୁଡ଼ିକ ଅଛି, କୌଣସି ସେଣ୍ଟର ତ ବନ୍ଦ ହେଉନାହାନ୍ତି। ସକାଳ 5:55 ରାତି 11:10 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରଖୁଛି ଆକାଶବାଣୀ ଜୟପୁର କେନ୍ଦ୍ର, ଲୋକ ବଳ ଅଭାବ ନାହାନ୍ତି। ଯଦି 2:45 ଅପରାହ୍ନ 5 ପର୍ଯ୍ୟନ୍ତ ଯେକୌଣସି କାର୍ଯ୍ୟକ୍ରମଟି ଯଦି ପ୍ରଚାର ପ୍ରସାର କରନ୍ତି ତାହେଲେ ଆଉ ଟିକେ ଶୁଣିବାକୁ ଖୁସି ଲାଗନ୍ତା। ଏବଂ ତୃତୀୟ ମତାମତଟି ହେଉଛି, ଦେଖନ୍ତୁ ଆପଣମାନେ ଯେଉଁ ସମୟରେ ଅଫିସିଆଲି କାର୍ଯ୍ୟକ୍ରମଟି ଆରମ୍ଭ କରୁଛନ୍ତି, ଉଦାହରଣ ସ୍ୱରୂପ ରେଡିଓ କେ ପାଚାରୁ ହେଲା କି କିଷାନ ମାନୀ ଫନେନ୍ ପ୍ରଶ୍ନ ମଞ୍ଚ ହେଲା, ଅନେକ ବର୍ତ୍ତମାନ ଅଛି ଯେମିତି ଯୁଗବାଣୀ କାର୍ଯ୍ୟକ୍ରମ ହାଲସ୍ପନ୍ଦନ କାର୍ଯ୍ୟକ୍ରମ ହେଲା, ଏଇଟା ଯଦି ଫେସବୁକ୍ ଇନ୍ଷ୍ଟାଗ୍ରାମ ଆଗୁଆ ଯଦି ସତର୍କ ମିଳନ୍ତା ଏବଂ ଆଗୁଆ ଯଦି ଆପଣମାନେ ଯଦି ଫେସବୁକ୍ ଇନ୍ଷ୍ଟାଗ୍ରାମ ଯଦି ଛାଡି ଦିଅନ୍ତି ତାହେଲେ ଅନେକ ଶ୍ରୋତା ଭାଇ ଭଉଣୀମାନେ ସେଟାକୁ ପଢିକି ନିହାତି ଭାବରେ ଯୋଡ଼ି ହୁଅନ୍ତି, ତାପରେ କାର୍ଯ୍ୟକ୍ରମ ମାନ ରହନ୍ତା, ଏହାର ଟିକେ ସଠିକ ଉତ୍ତର ଦେବେ ବୋଲି ମୁଁ ଆଶା ବିଶ୍ୱାସ କରୁଛି। ଏବଂ ତୃତୀୟ ମତାମତଟି ହେଲା କି, ଦେଖନ୍ତୁ ଯେଉଁ ସମୟରେ ଅଫିସିଆଲି କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରେ ପ୍ରଚାର ପ୍ରସାର କରାଯାଉଛି ସେଟାକୁ ଯଦି ଆପଣମାନେ ୟୁଟ୍ୟୁବ୍ ମାଧ୍ୟମରେ ଯଦି ଡାଉନଲୋଡ୍ କରିକି ଯଦି ଆମକୁ ଶୁଣନ୍ତି ତାହେଲେ ଆଉ ଟିକେ ଖୁସି ଲାଗନ୍ତା, କାରଣ ସମାଜ ଅଭାବରୁ ଅନେକ କିଛି କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରେ ଶୁଣିବାକୁ ଟିକେ ବଞ୍ଚିତ ହେଉଛନ୍ତି। ଯଦି ୟୁଟ୍ୟୁବ୍ ମାଧ୍ୟମରେ ଅଫିସିଆଲି କାର୍ଯ୍ୟକ୍ରମ ଯେଉଁଟା ଶିକ୍ଷଣୀୟ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ସେ କାର୍ଯ୍ୟକ୍ରମଟିକୁ ୟୁଟ୍ୟୁବ୍ ମାଧ୍ୟମରେ ଲୋଡ୍ କରିକି ଯଦି ଆପଣମାନେ ଛାଡ଼ନ୍ତି, ଶ୍ରୋତା ଭାଇ ଭଉଣୀ ଇଚ୍ଛୁକ ପ୍ରାର୍ଥୀ ପ୍ରାର୍ଥିନୀମାନେ ସେଟା ଆରାମରେ ଶୁଣିକିରି ଆପଣଙ୍କୁ ସିଧାସଳଖ ମତାମତ ଦେଇପାରନ୍ତେ, ଏହା ଗୋଟେ ଭଲ ମତାମତ, ଏହାର ସଠିକ ଉତ୍ତର ଟିକେ ଦେବେ ଆର୍ ଏହାର କାର୍ଯ୍ୟକାରୀ କରିବେ ବୋଲି ମୁଁ ଆଶା ବିଶ୍ୱାସ କରୁଛି। ଯେତେବେଳେ ବୈଜ୍ଞାନିକ କାର୍ଯ୍ୟକ୍ରମଟି ଆପଣମାନେ ପ୍ରଚାର ପ୍ରସାର କରୁଛନ୍ତି, ଯଦି ସେଇଟାରେ ଯଦି 2 ଉପସ୍ଥାପକ କି ଉପସ୍ଥାପିକା ଯଦି ସେ କାର୍ଯ୍ୟକ୍ରମରେ ଯଦି ପ୍ରଚାର ପ୍ରସାର କରନ୍ତି ଏବଂ ସେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ଯଦି ଆମକୁ ଦିଅନ୍ତି ତାହେଲେ ଅତି ଖୁସି ଲାଗନ୍ତା, କାରଣ ସବୁ ବିଭାଗରେ 2 ଉପସ୍ଥାପକ ଉପସ୍ଥାପିକା ରହୁଛନ୍ତି, କିନ୍ତୁ ବିଜ୍ଞାନ ବିଚିତ୍ରାଦିରେ ପ୍ରାୟତଃ ଉପସ୍ଥାପକ ଉପସ୍ଥାପିକା ରହୁନାହାନ୍ତି, କେବଳ ଉପସ୍ଥାପିକା ରାଜେଶ ରାୟ ଅଛନ୍ତି। ଯଦି ସେଇ କାର୍ଯ୍ୟକ୍ରମରେ ଯଦି 2 ଉପସ୍ଥାପକ କି 2 ଉପସ୍ଥାପକ ଉପସ୍ଥାପିକା କାର୍ଯ୍ୟକ୍ରମ କରନ୍ତି ତାହେଲେ ଅତି ଖୁସି ଲାଗନ୍ତା। ଏବଂ ଚତୁର୍ଥ ମତାମତଟି ହେଉଛି, ଦେଖନ୍ତୁ ଯେଉଁ ଗତ ଗୁରୁବାର ଆପଣମାନେ ଯେଉଁ କତିକିଆ ପ୍ରଶ୍ନଟି ପ୍ରଚାର ପ୍ରସାର କଲେ ଏଇଟାକୁ ଯଦି ଭଏସ୍ ମେସେଜ୍ ମାଧ୍ୟମରେ ଯଦି ଆପଣମାନେ ନେତେ, ଅନେକ ଦୃଷ୍ଟି ଭାଇ ଭଉଣୀମାନେ ଅଛନ୍ତି ସେମାନେ ଟିକେ ଲେଖିବା ପାଇଁ ଅସମ୍ଭବ, ସେଟା ମୁଁ ବି କହୁଛି ମୋ ମନ କଥା ଯେ ମୁଁ ବି ଲେଖିବା ପାଇଁ ଟିକେ ଅସମର୍ଥ, ଆଉ ଯଦି ଭଏସ୍ ମେସେଜ୍ ମାଧ୍ୟମରେ ସେଟା ନିଅନ୍ତି ଅଥବା ସେ ଭଏସ୍ ମେସେଜ୍ ଆପଣ ଶୁଣନ୍ତୁ ନାହିଁ, ସେ ପ୍ରଶ୍ନର ଆପଣମାନେ ଭଏସ୍ ମେସେଜ୍ ମାଧ୍ୟମରେ ଶୁଣିକିରି ତାର ସଠିକ୍ ଭାବରେ ଉତ୍ତର ଟିକେ ଦେଲେ ତାହା ନିହାତି ଭାବରେ ଖୁସି ଲାଗିବ। ଯେମିତି ଯୁଗବାଣୀ କାର୍ଯ୍ୟକ୍ରମ ଭଏସ୍ ମେସେଜ୍ ରଖିଛନ୍ତି, ହାଲସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣ ସିଧାସଳଖ କଲ୍ ନେଉଛନ୍ତି, ସମ୍ପର୍କ ସେତୁରେ ଯେମିତି ଆପଣ ଭଏସ୍ ମେସେଜ୍ ମାଧ୍ୟମରେ ଆମର କୋଶ୍ଚିନ୍ ଗୁଡ଼ିକର ଉତ୍ତର ଦେଉଛନ୍ତି, ସେମିତି ଯଦି କୋଟିକିଆ ପ୍ରଶ୍ନ ଯଦି ଆମେ ପଚାରିବା ପାଇଁ ଚାହିଁବୁ ତାହେଲେ ଭଏସ୍ ମେସେଜ୍ ମାଧ୍ୟମରେ ପଚାରିଲେ ସେ ଭଏସ୍ ମେସେଜ୍ ଆପଣମାନେ କାର୍ଯ୍ୟକ୍ରମ ପ୍ରଚାର ନ କରନ୍ତୁ, କିନ୍ତୁ ସେ ଭଏସ୍ ମେସେଜ୍ଟି ଆପଣ ଶୁଣିକିରି ଆପଣ ସିଧାସଳଖ ନାମ ଉଚ୍ଚାରଣ କରିକି ଯଦି ପ୍ରଶ୍ନର ଉତ୍ତର ଦିଅନ୍ତି ତାହେଲେ ମୋତେ ବି ଆପଣଙ୍କୁ ପଠାଇବାକୁ ଟିକେ ଖୁସି ଲାଗନ୍ତା ଏବଂ ମୋର ଉତ୍ତରଟିକୁ ମୁଁ ନିହାତି ଭାବରେ ପାଇକି ବି ଖୁସି ହୁଅନ୍ତି, ଏହାର ଟିକେ ସଠିକ ଭାବରେ ଉତ୍ତର ଦେବେ ବୋଲି ଆଶା ବିଶ୍ୱାସ କରୁଛି। ଏବଂ ଗୋଟେ ହପ୍ତା ଛଡ଼ା ଗୋଟେ ହପ୍ତା ମୁଁ ଆପଣଙ୍କୁ ସମ୍ପର୍କ ସେତୁକୁ ପଠାଇଛି, ଏହାର ଖୁବ୍ ଶୀଘ୍ର ଟିକେ ସମସ୍ୟାର ସମାଧାନ ଏବଂ ଖୁବ୍ ଶୀଘ୍ର ଏହାର କାର୍ଯ୍ୟକ୍ରମରେ ସାମିଲ କରିବେ ମୁଁ ଆଶା ବିଶ୍ୱାସ କରୁଛି। ମୋଟାମୋଟି କହିବାକୁ ଗଲେ ଏହି ହପ୍ତାର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି, ଆଜି ପାଇଁ ରହୁଛି, ନମସ୍କାର।
1: ତେବେ ନୀଳାଚଳ ବାବୁ, ଆପଣ ଭଏସ୍ ମେସେଜ୍ରେ ଯାହା କହିଛନ୍ତି, ପ୍ରଥମେ ଆପଣ ବିଜ୍ଞାନିକା ସମ୍ପର୍କରେ ମତାମତ ଦେଇଛନ୍ତି, ବିଜ୍ଞାନିକା କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି, ସେଦିନର ଆଲୋଚନା ଉମାଶଙ୍କର ଦାସଙ୍କର ତାହା ବି ଭଲ ଲାଗିଛି, ଆଉ ସାକ୍ଷାତକାର ବି ଭଲ ଲାଗିଛି, ପାଣିପାଗ ସମ୍ପର୍କରେ ବି ଯାହା କିଛି ପ୍ରଚାର ହୋଇଥିଲା ତାହା ବି ଭଲ ଲାଗିଛି, କିନ୍ତୁ ଆପଣ ଏଠି ଗୋଟେ ଅନୁରୋଧ କରିଛନ୍ତି, ଗୋଟେ ପ୍ରସ୍ତାବ ଦେଇଛନ୍ତି ବିଜ୍ଞାନିକା କାର୍ଯ୍ୟକ୍ରମ ଉପସ୍ଥାପକ ଏବଂ ଉପସ୍ଥାପିକା ଉପସ୍ଥାପନା କରିବା ପାଇଁ। ଦେଖନ୍ତୁ ବର୍ତ୍ତମାନ ପାଇଁ ତ ରାଜେଶ ଭାଇ ଉପସ୍ଥାପନା କରୁଛନ୍ତି, ଯଦି ପରବର୍ତ୍ତୀ ସମୟରେ ଆମର ଯିଏ କାର୍ଯ୍ୟକ୍ରମ ମୁଖ୍ୟ ଚାହାନ୍ତି ତେବେ ନିଶ୍ଚୟ ତାଙ୍କ ସହିତ ଆଉ ଜଣେ ଉପସ୍ଥାପିକା ଉପସ୍ଥାପନା କରିବେ, କିନ୍ତୁ ବର୍ତ୍ତମାନ ପାଇଁ କେବଳ ଜଣେ ହିଁ ଉପସ୍ଥାପନା କରୁଛନ୍ତି। ଆପଣଙ୍କୁ ଭଲ ଲାଗିଛି ରାଜେଶ ଭାଇଙ୍କର ଉପସ୍ଥାପନା, ଆପଣଙ୍କୁ ଧନ୍ୟବାଦ ଦେଉଛୁ। ତାପରେ ଆପଣ ସଜମୌଜ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଆମେ ପ୍ରଥମ ଥର ପାଇଁ ଏଥର ସଜମୌଜରେ କୌତିକିଆ ପ୍ରଶ୍ନ ସ୍ଥାନ ଦେଇଥିଲୁ, ଯାହା ହେଉ ଆପଣଙ୍କୁ

ଲାଗିଛି କୌତୁକିଆ ପ୍ରଶ୍ନର ଉତ୍ତର, ହସ କବିତା, ତା ଛଡ଼ା ହସ କଥା। ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ନୀଲୁ ଭାଇଙ୍କୁ ଆଉ ଉପସ୍ଥାପନା କରିଥିବା ସମସ୍ତ କଳାକାରମାନଙ୍କୁ ଜଣାଇ ଦେଉଛୁ। ତାପରେ ଆପଣ ଯୌବାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇଛନ୍ତି। ଯୌବାଣୀ କାର୍ଯ୍ୟକ୍ରମରେ ସୃଜନୀ କାର୍ଯ୍ୟକ୍ରମରେ କବୟିତ୍ରୀଙ୍କ ମଜା କବିତା ହସିବା ଉପରେ ସାକ୍ଷାତକାର ଦେଲେ ଭଲ ହୁଅନ୍ତା ବୋଲି ଆପଣ ମତାମତ ଦେଇଛନ୍ତି। ବର୍ତ୍ତମାନ ପାଇଁ ତ ଆମେ ପ୍ରଚାର କରିନୁ, ଯଦି ସମ୍ଭବ ହୁଏ ଆମେ ନିଶ୍ଚୟ କିଛି ମଜା କବିତା ଏବଂ ହସ କବିତା ନିଶ୍ଚୟ ପ୍ରଚାର କରିବୁ। ଆଉ ହସ ସମ୍ପର୍କରେ ରବିବାରରେ ଆମର ସୁରଭି କାର୍ଯ୍ୟକ୍ରମରେ ବେଳେବେଳେ ହସ ପସରା ପ୍ରଚାର କରିଥାଉ, ଆପଣ ନିଶ୍ଚୟ ଶୁଣୁଥିବେ।

0: କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ବା ପ୍ରଚାର କରିବା ପାଇଁ। ଦେଖନ୍ତୁ ନୀଳାଚଳ ବାବୁ, ଏହା ତ ଆମ ଉପରେ ନିର୍ଭର ନୁହଁ, ଆମର ଯିଏ ମୁଖ୍ୟ ଅଛନ୍ତି ତାଙ୍କର ନିର୍ଦ୍ଦେଶନାମା ଅନୁସାରେ ଆମେ କାର୍ଯ୍ୟକ୍ରମ ପ୍ରଚାର କରିଥାଉ। ଆମେ ପ୍ରକୃତରେ ଦିନ 2:45 ଅପରାହ୍ନ 5 ପର୍ଯ୍ୟନ୍ତ ମୁମ୍ବାଇ ବିବିଧ ଭାରତୀ ପ୍ରସାରଣ କରୁଛୁ FM, କିନ୍ତୁ ମିଡିୟମ ୱେଭ୍ଟି ବନ୍ଦ ଥାଏ। ଯଦିଓ ବର୍ତ୍ତମାନ ପାଇଁ ତାହା ସମ୍ଭବ ନୁହଁ, ଆମେ ଆପଣଙ୍କର ଅନୁରୋଧକୁ ରକ୍ଷା କରିପାରୁନୁ, ଯଦି ଭବିଷ୍ୟତରେ ସମ୍ଭବ ହୁଏ ଆପଣ ନିଶ୍ଚୟ ଦିନ 2:45 ଅପରାହ୍ନ 5 ପର୍ଯ୍ୟନ୍ତ ଆମର ମିଡିୟମ ୱେଭ୍ରେ କାର୍ଯ୍ୟକ୍ରମ ଶୁଣିପାରିବେ। ଏଇ ଯେଉଁ ଆପଣ ରେଡିଓ କେ ପାଚାରୁ ହ୍ୟାଲୋ ସ୍ପନ୍ଦନ, ବିଶେଷ କରି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ବା ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ ଜୟପୁରର ଫେସବୁକ୍ରେ ଇନ୍ଷ୍ଟାଗ୍ରାମରେ ସୂଚନା ଦେବା ପାଇଁ ଅନୁରୋଧ କରିଛନ୍ତି। ଆମେ ତ ରେଡିଓ କି ପାଚାରୁ ହେଉ ବା ହ୍ୟାଲୋ ସ୍ପନ୍ଦନ କଥା ହେଉ ବା ଅନ୍ୟାନ୍ୟ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ, ଯେମିତିକି କିଷାନ ବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଆଗୁଆ ସୂଚନା ଦେଉଛୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଫେସବୁକ୍ ମାଧ୍ୟମରେ। କିନ୍ତୁ ୟୁଟ୍ୟୁବ୍ ମାଧ୍ୟମରେ ଆପଣ ଯାହା ଅନୁରୋଧ କରିଛନ୍ତି ଭଏସ୍ ମାଧ୍ୟମରେ ଯେ ୟୁଟ୍ୟୁବ୍ରେ ଆପଣ କାର୍ଯ୍ୟକ୍ରମ ଅପଲୋଡ୍ କରିବା ପାଇଁ, ଦେଖନ୍ତୁ ବର୍ତ୍ତମାନ ପାଇଁ ତ ତାହା ସମ୍ଭବ ନୁହେଁ, କାରଣ ତା ପାଇଁ ସମୟ ଦରକାର, ତା ପାଇଁ କିଛି ଷ୍ଟାଫ୍ ଦରକାର। ଆମର ଯିଏ କାର୍ଯ୍ୟକ୍ରମ ମୁଖ୍ୟ ଅଛନ୍ତି, ଯିଏ ଆକାଶବାଣୀର ମୁଖ୍ୟ ଅଛନ୍ତି, ସେ ଯଦି ଅନୁମତି ଦିଅନ୍ତି ତାହେଲେ ପରବର୍ତ୍ତୀ ସମୟରେ ଏସବୁ ସମ୍ଭବ ହେବ। କିନ୍ତୁ ବର୍ତ୍ତମାନ ପାଇଁ ଆମେ ଆପଣଙ୍କୁ ନିରାଶ କରୁଛୁ ଯେ ଆପଣ ଧୈର୍ଯ୍ୟ ଧରନ୍ତୁ, ଭବିଷ୍ୟତରେ ହେଇପାରେ। ଆପଣ ଶେଷରେ କହିଛନ୍ତି ଯେ ଭଏସ୍ ମେସେଜ୍ ମାଧ୍ୟମରେ ସଜ ମଉଜରେ କୌତୁକିଆ ପ୍ରଶ୍ନ ସ୍ଥାନ ଦେବା ପାଇଁ, ହଁ ଆମେ ତ ଚାହୁଁଛୁ, ଯେଉଁ ଦୃଷ୍ଟି ବାଧିତ ଶ୍ରୋତାମାନେ ଚାହୁଁଛନ୍ତି ଯେ ସେମାନଙ୍କର କୌତୁକିଆ ପ୍ରଶ୍ନ ଭଏସ୍ ମେସେଜ୍ ମାଧ୍ୟମରେ ପଠାଇବା ପାଇଁ, ଦୟାକରି ସେମାନେ ଭଏସ୍ ମେସେଜ୍ ମାଧ୍ୟମରେ କୌତୁକିଆ ପ୍ରଶ୍ନ ପଠାନ୍ତୁ ସଜମୌଜ କାର୍ଯ୍ୟକ୍ରମକୁ, ଆମେ ନିଶ୍ଚୟ ସ୍ଥାନ ଦେବୁ। ତା ଛଡ଼ା ଆପଣ ଯେତେ ସବୁ ଅନୁରୋଧ କରିଛନ୍ତି ବାସ୍ତବିକ ଖୁବ୍ ପ୍ରଶଂସନୀୟ, ଖୁବ୍ ସ୍ୱାଗତଯୋଗ୍ୟ, କିନ୍ତୁ ତା ପାଇଁ କିଛି ନୀତି ନିୟମ ଅଛି, ତା ବିନା ଆମେ କିଛି ବି ପ୍ରଚାର କରିପାରିବୁନି। ତେଣୁ ଆପଣ ଭାବନ୍ତୁ ଯେ ଯଦି ସମୟ ସୁବିଧା ହେବ ଭବିଷ୍ୟତରେ ଏସବୁ କାର୍ଯ୍ୟକ୍ରମ ବା ଆପଣଙ୍କ ଅନୁରୋଧ ନିଶ୍ଚୟ କାର୍ଯ୍ୟକାରୀ ହେବ, ବର୍ତ୍ତମାନ ପାଇଁ କିନ୍ତୁ ସମ୍ଭବ ନୁହଁ। ତେବେ ଧରିତ୍ରୀ, ଯଦିଓ ଆମ ପାଖରେ କିଛି ମେସେଜ୍ ରହିଯାଇଛି, ଯେଉଁ ଶ୍ରୋତାଙ୍କର ମେସେଜ୍ ଏଇ ସମ୍ପର୍କ ସେତୁରେ ସ୍ଥାନ ପାଇନି, ଦୟାକରି ସେମାନେ ଦୁଃଖ କରନ୍ତୁ ନାହିଁ, ଆମେ ପରବର୍ତ୍ତୀ ସମ୍ପର୍କ ସେତୁରେ ସେସବୁ ନିଶ୍ଚୟ ସ୍ଥାନ ଦେବୁ। କିନ୍ତୁ ଆପଣମାନଙ୍କୁ ଏଠି ଅନୁରୋଧ କରୁଛୁ ଯେ ଆପଣମାନେ ନିୟମିତ କାର୍ଯ୍ୟକ୍ରମ ଶୁଣନ୍ତୁ, କାର୍ଯ୍ୟକ୍ରମ ଶୁଣି ସମ୍ପର୍କ ସେତୁକୁ ମେସେଜ୍ ପଠାନ୍ତୁ, କେବଳ ଦୃଷ୍ଟିବାଧିତ ଶ୍ରୋତାମାନେ ଭଏସ୍ ମେସେଜ୍ ପଠାନ୍ତୁ। ମେସେଜ୍ ପଠାଇବା ପାଇଁ ବା ଭଏସ୍ ମେସେଜ୍ ପଠାଇବା ପାଇଁ ଆମର ଫୋନ୍ ନମ୍ବର ହେଲା 9438268568। ତେବେ ଧରିତ୍ରୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା।
1: ନିଶ୍ଚୟ
0: ବିଦାୟ ନେଉଛୁ, ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ଧରିତ୍ରୀ, ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 111ତମ ଅଧ୍ୟାୟ।

ମାନେ ବେଣଙ୍କ ଉରୁ ମନ୍ଥନ କଲେ, ଜନ୍ମ ନେଲା ନିଷାଦ। ବେଣର ଦେହରୁ ପାପ ନିଷାଦ ରୂପେ ବାହାରିଗଲା। ଏହାପରେ ତାଙ୍କର ବାହୁ ମନ୍ଥନରୁ ପୁରୁଷ ଓ ନାରୀ ଜନ୍ମ ନେଲେ। ସେହି ପୁରୁଷ ହେଲେ ପୃଥୁ, ସେ ରାଜା ହେଲେ। ତାଙ୍କୁ ଋଷିମାନେ ସ୍ତୁତି କଲେ।

ଋଷିମାନଙ୍କୁ ବେଣ ଧମକ ଦେବାରୁ ସେମାନେ ବେଦବାଣ ପ୍ରୟୋଗ କଲେ, ଫଳରେ ବେଣ ଜୀବନ ହରାଇ ପଡ଼ିରହିଲେ। ମା ସୁନିତା ପୁତ୍ରର ଶରୀରକୁ ତୈଳ ପାତ୍ରରେ ରଖିଲେ। ଏଣେ ରାଜ୍ୟ ଅପାଳକ ହେଲା, ଦୁଷ୍ଟମାନଙ୍କର ପ୍ରଭାବ ପଡ଼ିଲା। ତେଣୁ ଋଷି

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 111ତମ ଅଧ୍ୟାୟ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ଅନ୍ତର୍ଗତ ଇଂଲଣ୍ଡର ଏଜବାଷ୍ଟନ୍ ବର୍ମିଙ୍ଗମ୍ଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତ କୁମାର ଶାନୁ ଓ ଅଲକା ୟାଗ୍ନିକ ଗାଇଛନ୍ତି ସିର୍ଫ ତୁମ୍ କଥାଚିତ୍ର ପାଇଁ।

0: ଶୁଣୁଥିଲେ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026 ଅନ୍ତର୍ଗତ ଇଂଲଣ୍ଡର ଏଜବାଷ୍ଟନ୍ ବର୍ମିଙ୍ଗମ୍ଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟଘର.gov.in।
6: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
7: ତୋର ତ ଏସବୁ ଅଭ୍ୟାସ ନଥିଲା।
8: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦ ଆପେ ଆପେ ଚାଲିଯିବ।
6: ଆରେ ନାଇଁ ନାଇଁ,
8: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
7: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛୁ ଜାଣିପାରୁଛୁ ତ?
9: I think Saurabh Das, Junior Athletic Champion 2023. Anything wrong with you? Don't worry. Try for the next time.
7: Tension nahi na. Maybe kichi better option thibo to pai. Chhade obvious. Hale better option kono? Aau kichi option rahi ban to pakhare.
10: Swasthya Parivar Kalyan Vibhag Odisha Sarkar।
11: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାବ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱସ୍ତରରେ ବୃଦ୍ଧି ହୋଇଥିବା ଯୋଗର ଗ୍ରହଣୀୟତାକୁ ଏହା ପ୍ରତିଫଳିତ କରୁଛି। ଅଧିବେଶନ କାଳରେ ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯୋଗାଭ୍ୟାସ ଏବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ହର ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
1: ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ୍ ହବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟରମାନଙ୍କ ପାଖରୁ ଲିଷ୍ଟ ଆସିବ, ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ, ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
2: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ସେଥିରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ ସିଏ ହଉ, ଥାଲାସେମିଆ ଦ୍ୱାରା ପୀଡିତ, ସିକିଲ୍ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ମାସ ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ, ହାର୍ଟ ଭଲ ରହେ, ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଓ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
0: ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇ ନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର

0: ପରିଧାନ କରି ହାତରେ ମେହେନ୍ଦି ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନିଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16 ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡୁ, ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି। ଖରିଆର ରୋଡ଼ସ୍ଥିତ ରାମ ମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ 52 ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ ଜିଲ୍ଲାର ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ। ଏବଂ ଆସନ୍ତା 24 ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ରହି ଯା, ଅସଲି ନୋଟରେ କାହିଁକି ଖେଳୁଛୁ?
2: ବ୍ରୋ, ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
3: ହଁ,
1: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
4: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଏଜବେଷ୍ଟନ୍ର ବର୍ମିଂହାମ୍ଠାରେ ଅନୁଷ୍ଠିତ ମହିଳା T20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣୁଥିଲେ ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ଅନ୍ତର୍ଗତ ଇଂଲଣ୍ଡର ଏଜବାଷ୍ଟନ୍ ବର୍ମିଙ୍ଗମ୍ଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିସ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ

ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13ଟି ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି।

0: ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13 ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି। ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତିବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
1: Artificial intelligence, quantum computing, biotechnology, space technologies और advanced materials, ये सभी ऐसी टेक्नोलॉजी हैं जो मानवता के फ्यूचर को शेप करेंगे। ये ह्यूमन सिविलाइजेशन के अगले चैप्टर है। हर टेक्नोलॉजिकल रिवॉल्यूशन मानवता को एक नया अवसर देता है।
0: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାର ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାଭିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ 1 ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନର ରାଜଧାନୀରେ ଇରାନ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଡ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚବ।

0: ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂହ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂହ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବର୍ଷ୍ଟନ୍ କ୍ରିକେଟ୍ ଖେଳପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସ୍ତୁତ ହେବାବେଳକୁ ଭାରତ 2 ଓଭରରେ 1 ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡିର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସିର ଶୀର୍ଷ ସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ ଟିମ୍ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତି ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ଭାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ପୁରୀରେ ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ 11ଟି ଦେଶର ପ୍ରତିନିଧି ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି ହ୍ରାସ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଜନସାଧାରଣଙ୍କୁ ଉଦ୍ଧାର ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବାବେଳେ ରାମଚଣ୍ଡୀଠାରେ ଉଦ୍ଧାର କୌଶଳର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରି କହିଥିଲେ
3: ଯେ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲ୍ରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁ ତାହା ମଧ୍ୟ ନିଶ୍ଚିତ ଭାବରେ ଅନୁଧ୍ୟାନ କରିବାର ଏହି କାର୍ଯ୍ୟକ୍ରମ ଭିତରେ ଆସୁ। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି, ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ର।

0: ମାନଙ୍କ ମଧ୍ୟରେ ଯେଉଁ ପରସ୍କର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍କର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ।
1: ଆଗାମୀ ସ୍ନାନଯାତ୍ରା ରଥଯାତ୍ରା ବାହୁଡ଼ାଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସ୍ନାନଯାତ୍ରା ରଥଯାତ୍ରା ଓ ବାହୁଡ଼ାଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ମିଳିଥିବାବେଳେ ପ୍ରଶାସନିକ ବ୍ୟବସ୍ଥା ସୁରକ୍ଷା ବ୍ୟବସ୍ଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି,
2: ବିଶେଷକରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଆଦିର ଗଣତି ପାଇଁ ଯାହାବି ମାର୍ଗଦର୍ଶିକା ରାଜ୍ୟ ସରକାର ଦେଇଛନ୍ତି ସେହି ହିସାବରେ ଯାହା ବି ଗଣତି ମଣତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାରର ଯେଉଁ ଗଣତି ପ୍ରକ୍ରିୟା ହୋଇଛି ତା ଉପରେ ଆମେ ପରିଚାଳନା କମିଟିକୁ ଅବଗତ କଲୁ। ଯେହେତୁ ଆଗାମୀ ଦିନରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅଛି, ରଥଯାତ୍ରା ବା ଘୋଷଯାତ୍ରା ଅଛି, ବାହୁଡ଼ା ଯାତ୍ରା ଅଛି, ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି ରହିଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବି କିଛି ଅଳଙ୍କାର ଅଛି ଯାହାର ବି ଆମକୁ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ତେଣୁ ପରିଚାଳନା କମିଟି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରୀ ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ ଏବଂ ତା ସହିତ ଯେଉଁ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେଥିରେ କିଛିଟା ନୂଆ ବ୍ୟବସ୍ଥାବଳୀ ଦରକାର।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
3: ପୁରୀରେ ଥିବା ତାଳବଣିଆ ଥାନାର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହ ସେଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନ୍ୟାନ୍ୟ ବିଭିନ୍ନ ସ୍ଥାନମାନଙ୍କରେ ହୋଇଥିବା ପୁଲିସ୍ ବାସଗୃହ ନିର୍ମାଣକୁ ମଧ୍ୟ ଉଦ୍ଘାଟନ କରିଥିଲେ। ନିମାପଡ଼ାଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି ଉତ୍କର୍ଷ ନିମାପଡ଼ା ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ତଥା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ନିମାପଡ଼ାରେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମାରାଥନ ଗଣଦୌଡ଼ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସେବା ଦିବସ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ 150ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁବକ ଓ ମହିଳାମାନଙ୍କୁ ପୁରସ୍କୃତ କରିଥିଲେ। ପୁରୀ ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଗୋଟି ଶବ୍ଦ ଆନନ୍ଦ ବଜାର ଓ ପତିତ ବାବନ ସହ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନର ନୀଳଚକ୍ର ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ପ୍ୟାଟେଣ୍ଟ ଅନୁମୋଦନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 29 ନାମକୁ ନେଇ ଟ୍ରେଡମାର୍କ ପାଇଁ ଦରଖାସ୍ତ ପ୍ରଦାନ କରାଯାଇଥିବା ବେଳେ ପ୍ରାଥମିକ ଭାବେ 3 ଟ୍ରେଡମାର୍କ ନାମ ପଞ୍ଜୀକରଣ କରାଯାଇଅଛି। ପୁରୀ ଜିଲ୍ଲା ପିପିଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପ୍ରାୟ 80 କୋଟି ଖର୍ଚ୍ଚରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଚାନ୍ଦୁଆ ହାବ ନିର୍ମାଣ ନେଇ ଶିଳାନ୍ୟାସ ହୋଇଯାଇଅଛି। 5 ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ନିର୍ମାଣ ହେବାକୁ ଥିବା ବେଳେ ଏଥିରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ଏଥିସହ 50 ବ୍ୟବସାୟିକ ଦୋକାନ, 6 ସରକାରୀ ଶୋରୁମ୍, ଲାଇଟ୍ ଡେମନଷ୍ଟ୍ରେସନ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ ଭିଜୁଆଲ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ଼କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଫୁଡ଼କୋର୍ଟରେ ମିଳିବ ବୋଲି ଜଣାପଡ଼ିଛି।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
4: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କରିଛନ୍ତି ଉତ୍ତମ ପାଣିଗ୍ରାହୀ ଓ ଯୋଗେନ୍ଦ୍ର ମହାପାତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଜୁହାର ଭାଇ ନା ଜୁହାର ଜୁହାର
2: ଜୁହାର ଜୁହାର ଜୁହାର ପିଲା
1: କି ହାଲି ଆଇ ଯାଉଛ ଭାଇ ନା
2: ଆଉ କୋନା କୋନା କୋନା କୋନା ରେ ବଡ ଧନ୍ଦା ହେଇଗଲା
1: କି ବେଳା ବେଗି ଆଇ ବୋଲି କରି ଲେଟ କରିଦେଲ
2: ନାଇ ତେର ପେତେ ହବାକୁ ପଡିଲା ପିଲା
1: କେମିତି ଭାଇ ନା
2: ତେର ପେତେ ବୋଲେ ଶୁଣ ମୋର ତ ମୋର ବାଟରେ ମୁଇଁ ଆଉଛି ସାଇକେଲ ଲଗେ ହିଣ୍ଡି ହିଣ୍ଡି କରି ଆଉଛି ବୁଝୁଛୁ କି ନାଇଁ ସାଇକେଲ ରେ ମୁଇଁ ଆଇଲା ବେଳକୁ ହେଲେ ଗୋଟେ ଅଧ କିଲୋମିଟର ହେଇଛି କା ବୁଝୁଛୁ କି ନାଇଁ ଦେଖିଲା ବେଳକୁ ବୋଲୁଛୁ କିସ୍ଟା ଗୋଟେ ପଡିଲା ଭଳିଆ ଲାଗିଲା କିସ ଗୋଟେ ପଡୁଛି ଜୀବ ଜନ୍ତୁ ଆଜିକାଲି ଜାଣିନୁ କି କେତେବେଳେ ଭାଲୁ କେତେବେଳେ ବୋଲା ବେଳକୁ ପିଲା ଗୋଟେ ପିଲା ଗୋଟେ ପଡିଛି ରେ
1: ମଣିଷ ପିଲା
2: ମଣିଷ ପିଲା ଗୋଟେ
1: ପାଖେଡ଼େ ଗୋଟେ କଥା ଭାଇନା
2: ହେଲେ ମୁଇଁ ମଣିଷ ପିଲା ଏଠି କୁଡ଼ିକି ମାରିଦେଲା କି ଆଉ ବୋଲି ଭାବିଲି ଦେଖିଲା ବେଳକୁ ଦୂରରେ ଗୋଟେ ଗାଡି ଏଇଟା କି ହେଇଥିବ ଜାଣିଛୁ ଗୋଟେ ବଡ ଟିପର ଫିପର
1: ଗୋଟେ
2: ଶୁଣେ ମୁଁ ଦେଖିଲା ବେଳକୁ ବୋଲୁଛୁ ଚିତପାଟାଙ୍ଗ ଆଉ ହେଲେ ମରିଗଲା କି ଆଉ ବୋଲି ଭାବିଲି ଭଗବାନଙ୍କୁ ଡାକିଲି ନାଇଁ ବାବୁ ବଞ୍ଚି ଥାଉ ବୋଲିକି ଦେଖିଲି ଦେଖିଲା ବେଳକୁ ସୁକୁ ସୁକୁ ହଉଛି ରେ କି ରକ୍ତ ତତେ କିସ କହିବି ରେ ଏତେ ରକ୍ତ ଯେ ସାଙ୍ଗେ ସାଙ୍ଗେ ବୋଲୁଛୁ ହଁ ଫୋନ କଲେ ମୋର ସେ ସୋଡୁ ଭାଇକି ଏରେ ବାବୁ ମଦନ ଆରେ ବାବୁ ଟିକେ ଏମିତି ଏମିତି ହେଇଯାଇଛି ବୋଲେ ମହାରାଣ ପିଲା ଗୋଟେ ପାଞ୍ଚ ମିନିଟ ଯାଇଛି କି ନାଇଁ ଖେଡ଼ଦେଲା ରେ
1: ବୁଝିଲୁ ତାର ଟିକେ ସାହାଯ୍ୟ ହାତ ବଢେଇ
2: ବୁଝିଲୁ ଆଇଲା ପିଲା ସାଙ୍ଗେ ସାଙ୍ଗେ ଧରିଲୁ ଆରେ ତାକୁ ବସେଇକିରି ଛିଡ଼ତେ ହସ୍ପିଟାଲ ଗା ବୁଝୁଛୁ କି ନାଇଁ
1: ଭଲ କାମ ଗୋଟେ
2: ହସ୍ପିଟାଲ ଗଲା ବେଳକୁ ନାଇକି ଆଉ ଟିକେ ହେଇଥିଲେ ମୋର ଯାଇଥାନ୍ତା ବାବୁ ଭଲ କଲ ଆଣିଲ ବୋଲେ
1: ଦେଖ ଦେଖ ଦେଖ
2: ସବୁ ରକ୍ତ ପଳେଇଛି ତାକୁ ଗୋଟେ ଛଅଟା ପରା ଦେବାର ଅଛି ରକ୍ତ ହେଲେ କିସ୍ଟା ମାନେ ଅଛି କି ନାଇଁ ସେ କି ପଜିଟିଭ ବୋଲେ ଏଟା ମାନେ
1: କେତେ ପ୍ରକାର ରକ୍ତ ଅଛି
2: ଗୋଟେ କି ତାର ଗୋଟେ କିସ୍ଟା ଗୋଟେ ନେଗେଟିଭ ନେଗେଟିଭ ବୋଲେ ପୁଣି ମିଳିବ
1: ନାଇଁ
2: ପଜିଟିଭ ବୋଲେ ପୁଣି କିସ୍ଟା
1: ମିଳିବାଟା ଟିକେ
2: ବୁଝିଲୁ କି ସେଟା ପାଇଁ ବୋଲିକି ଆରେଞ୍ଜମେଣ୍ଟ କିସ ହେଲେ କରିବା ବୋଲି ଭାବିଲି ବ୍ୟବସ୍ଥା କରିବା ବୋଲିକିରି ତାଙ୍କୁ କହିଲି ତାପରେ ଇଆଡେ ସମୟ ହେଇଗଲାଣି ବୈଠକ ଘରର
1: ଆଇବାର ଅଛି
2: ଧାବିଡି ଧାବିଡି ଆଇଲୁ ପିଲା
1: ନାଇଁ ଭାଇନା ଦେଖ ବଢିଆ କଥା ଗୋଟେ ତମେ କହିଲ ମୋର ମନକୁ ଗଲା ଆମେ ଯେହେତୁ ମଣିଷ ଜନ୍ମ ପାଇଛେ ଅନ୍ୟକୁ ଟିକେ ସାହାଯ୍ୟ କରିବା ଏକା ଆହୁରି ଗୋଟେ ବଡ ସାହାଯ୍ୟ ହେଲା ଭାଇନା ରକ୍ତ ଦାନ ପୁଣି ମହାପୁଣ୍ୟ ହେଲା ହେଲେ ଆମେ ବର୍ଷକୁ ଥରେ ହଉ ଦି ଥର ହଉ ଯଦି ଆମେ ରକ୍ତ ଦବା ତାହେଲେ ଆମ ଶରୀରରେ ପୁଣି ଆହୁରି ନୂଆ ରକ୍ତ ତିଆରି ହବ ଆହୁରି ଆମେ ଦେଇଥିବା ରକ୍ତ କୁ ହେଲେ ଗୋଟେ ଗର୍ଭବତୀ ମହିଳା ହଉ କି ନହେଲେ ଏମିତି ତମେ କହିଲା ବେଳେ ଆପତ୍ତିକାଳୀନ ପରିସ୍ଥିତିରେ ପଡିଥିବା ଦୁର୍ଘଟଣାରେ ପୀଡିତ ଥିବା କୁ ହେଲେ ବ୍ୟକ୍ତି ହଉ କି ନହେଲେ ବୟସ୍କ ଲୋକ ହଉ କି ପିଲାମାନଙ୍କୁ ମଧ୍ୟ ବେଳେବେଳେ ରକ୍ତହୀନତା ହଉଛି ହେଲା ଏମାନଙ୍କର ନିଶ୍ଚିତ କାମରେ ଲାଗିବ ଆମେ ମଧ୍ୟ ଚାଷୀ ଭାଇ ଭଉଣୀମାନଙ୍କୁ କହି ରଖିବା ଯେ ସେମାନେ ମଧ୍ୟ ରକ୍ତଦାନ କରନ୍ତୁ ହେଲା ହେଲା ଯେ ଭାଇନା ବୈଠକ ଘରକୁ ଆସିଲେ ହେଲେ ଆଜି ଗୋଟେ ବଢିଆ ଦିନ ସେ ବିଷୟରେ ମୁଁ ତମକୁ କହିଦଉଛି ଆଜି ହଉଛି ବିଶ୍ୱ ରକ୍ତଦାନ ଦିବସ ଆଉ କିଛି ସେଟା ଏକା ମୁଁ ତମକୁ କହିବି ବୋଲୁଛନ୍ତି ଭାଇନା ହେଲେ ଆଜିର ଦିନରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆମେ ଗୋଟେ ବାର୍ତ୍ତା ଦବା ଯେ ସେମାନେ ବର୍ଷକୁ ଥରେ ଦି ଥର ରକ୍ତଦାନ ଦିଅନ୍ତୁ ସେମାନଙ୍କର ଶରୀରରେ ମଧ୍ୟ କେତେ ପରିମାଣରେ ରକ୍ତ ଅଛି ରକ୍ତର ପରିମାଣ ବଢିଛି।

0: କମିଛି, ତାକୁ ମଧ୍ୟ ହସ୍ପିଟାଲ ଯାଇକି ଟିକେ ପରୀକ୍ଷା କରନ୍ତୁ
1: ନାଇଁ ନାଇଁ ଏଇଟା ଗୋଟେ ମନ୍ଦ କଥା ଗୋଟେ କହିଲୁ
0: ହେଲା,
1: ଦେହରେ ରକ୍ତ ନଥିଲେ ମିଶା ରୋଗବାତ ପୁଣି
0: ରୋଗବାତ ହେଇଯିବ, ଦୁର୍ବଳ ଲାଗିଯିବ ଭାଇ ନା, ଗାଡ଼ିରେ ତେଲ ନଥିଲା ପରା ଆଗା,
1: ନାଇଁ ନାଇଁ ସିନ୍ଦିଗା
0: ହେଲା।
1: ହଁ ହଁ
0: ହେଲେ ବୈଠକ ଘରକୁ ଆସିଲେ ଭାଇନା ଝୁଆର ମୁଣ୍ଡିଆ ମାରିଦବା। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଝୁଆର ଲାଗୁ ହେଲା ଯେ ଭାଇନା, ଆଜିର ଦିବସ ବିଷୟରେ ତ ଜାଣିଲେ, ବୈଠକ ଘରକୁ ଆସିଲେ। ଆଜିର ଆମର କାର୍ଯ୍ୟକ୍ରମ ହଉଛି କିଷାନ ବାଣୀ ଡାଇଲଗ, ପ୍ରତି ରବିବାର ଆମେ ପ୍ରଚାର କରୁଛେ। ହେଲେ ଆମେ କହି ରଖିବା ଯେ ଆମର ଚାଷୀ ଭାଇ ଭଉଣୀ ମାନେ ହେଲା, ଆମର କାର୍ଯ୍ୟକ୍ରମ ଯଦି ଆଗକୁ ଆହୁରି ଚାଲିବ ତା ପାଇଁ ଚିଠି ଲେଖନ୍ତୁ, ଆଉ ଆମେ ତା ପୂର୍ବରୁ ଆମେ ଠିକଣା ମଧ୍ୟ କହି ରଖୁ। ଆମ ପାଖକୁ ଚିଠି ଲେଖିବାର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର, ପିନ୍କୋଡ୍ ହେଲା 7640005 ହେଲା ଯେ ଭାଇନା। ଆଉ ଏଇ ପରିପ୍ରେକ୍ଷୀରେ ଆମର ଚିଠି ଗୋଟେ ମଧ୍ୟ ଆସିକି
1: ପହଞ୍ଚିଛି,
0: ଚିଠି ଆସିଛି ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ।
1: କିଏ ଲେଖିଥିଲେ?
0: ଲେଖି ପଠେଇଛନ୍ତି ସୁଭାଷ ଚନ୍ଦ୍ର ସାହୁ, ଗୋପୀନାଥ ସାହୁ।
1: କଣ ତାଙ୍କର ପ୍ରଶ୍ନ?
0: ବଢିଆ ପ୍ରଶ୍ନ ରହିଛି ଭାଇନା, ତାଙ୍କେ ଜାଣିବାକୁ ଚାହୁଁଛନ୍ତି। ସେମାନେ 8-10 ଗାଈ ରଖିଛନ୍ତି, ସେମାନେ ଗୋପାଳନ କରିବେ କିପରି, ଆଉ ତା ପାଇଁ ସରକାରୀ ସୁବିଧା ସବୁ କଣ କଣ ସବୁ ରହିଛି?
1: ଓହୋ, ଗୋପାଳନ ଉପରେ?
0: ଗୋପାଳନରେ
1: ହେଲା,
0: ଏ ବିଷୟରେ ଆମେ ଆଜ୍ଞାକୁ ପଚାରି ବୁଝିବା ହେଲା। କଥାବାର୍ତ୍ତା ହେଇଛି ଭୁବନେଶ୍ୱର ହେଲା, ସେ ବହୁତ ବଢିଆ କହିବେ, ମନ ଧ୍ୟାନ ଦେଇକିରି ଶୁଣ, ମୁଁ ଗୁଟୁ ଗୁଟୁ କରି ତାଙ୍କୁ ପଚାରୁଛି।
1: ହଉ ହଉ, ପଚାର ପଚାର।
2: ମ୍ୟାଡମ ନମସ୍କାର।
3: ନମସ୍କାର।
2: ଆପଣଙ୍କର ପରିଚୟ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ। ମ୍ୟାଡମ
3: ମୁଁ ହଉଛି ଡକ୍ଟର ସିନିଗୋ ମୁର୍ମୁ, ପ୍ରେଜେଣ୍ଟଲି ଏବେ ମୁଁ ଆସିଷ୍ଟାଣ୍ଟ ଡାଇରେକ୍ଟର ଓଏଲ୍ଆର୍ଡିଏସ୍ ରେ ଅଛି।
2: ଦେଖନ୍ତୁ ମ୍ୟାଡମ, ଆମର ଚାଷୀ ଭାଇ ଭଉଣୀ ମାନଙ୍କର ପ୍ରଶ୍ନ ରହିଛି ଯେ ସେମାନେ କିପରି ନୂଆ କରି ଗୋପାଳନ ଆରମ୍ଭ କରିପାରିବେ ଆଉ କେମିତି କଣ ଲାଭ ପାଇପାରିବେ। ନୂଆରେ ଯୋଉମାନେ ଗୋପାଳନ କରିବାକୁ ଇଚ୍ଛା କରିଛନ୍ତି, ଡାଇରୀ ଫାର୍ମ କରିବାକୁ ଇଚ୍ଛା କରିଛନ୍ତି, ସେମାନଙ୍କ ପାଇଁ କଣ ସବୁ ସୁବିଧା ରହିଛି?
3: ଦେଖନ୍ତୁ, ଏବେ ତ ସରକାରଙ୍କର ଯେମିତି ଚାଷୀମାନେ ଯେମିତି 3 ଗୁଣା ଲାଭ ପାଇବେ ସେ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହଉଛି। ପ୍ରଥମ କଥା ଗାଈ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ତାର ଯେହେତୁ ପ୍ରୋଜେକ୍ଟ ହଉଛି 20 ଗାଈ ରଖିଲେ ହିଁ ସେ ଲାଭ ଭଲ ପାଇପାରିବେ, ଏବଂ ସେଟା 20 ହିଁ ଷ୍ଟାର୍ଟ କରିପାରିବେ। 10 lakhs ର ପ୍ରୋଜେକ୍ଟ ଅଛି, 10 lakh ରୁ ଏବଭ୍ କଲେ ଆପଣଙ୍କୁ ବ୍ୟାଙ୍କ ରୁ ଲୋନ୍ ବି ମିଳିପାରିବ। ତ ଏଥିପାଇଁ ଆପଣଙ୍କୁ ଅନଲାଇନ୍ରେ ଆପ୍ଲାଏ କରିବାକୁ ପଡିବ, www.apical.in ରେ ଯାଇକି ଆପଣ ଫର୍ମ ଫିଲଅପ୍ କରିପାରିବେ। ତାପରେ ଆପଣଙ୍କର ଯେ ନିକଟସ୍ଥ ଯିଏ ବି ବ୍ଲକ ଭେଟନାରୀ ଅଫିସର ଥିବେ ତାଙ୍କ ସହିତ କଣ୍ଟାକ୍ଟ କରିବେ, ସିଏ ଆପଣଙ୍କ ଜାଗା ଦେଖିବେ କେତେ ଏରିଆ ଅଛି, ଆପଣ ଫିଜିବିଲିଟି ସେମାନେ ଚେକ୍ କରିବେ। ତାପରେ ଲୋନ୍ ସାଙ୍କସନ୍ ହେଲେ ଆପଣ ତା ମାଧ୍ୟମରେ ଆପଣ କିଛି ଲାଭ ପାଇପାରିବେ। ଆଉ ଅନ୍ୟ
2: ମ୍ୟାଡମ କୋଉ କିସମର ଗାଈ ଆଣିଲେ ସେମାନଙ୍କ ପାଇଁ ଲାଭଜନକ ହେଇପାରିବ?
3: ଦେଖନ୍ତୁ, କିସମ ତ ଏବେ ବର୍ତ୍ତମାନ ତ କ୍ରସବ୍ରେଡ୍ ଜର୍ସି ଗୁଡାକ ଚାଲିଛନ୍ତି, ସେମାନେ କରିପାରିବେ ଆପଣ ଏରିଆ ଦେଖିକି। ଯଦି ଆପଣଙ୍କ ଡ୍ରାଇ ଏରିଆ ଅଛି,
2: ଅଞ୍ଚଳ କୋରାପୁଟ ପ୍ରାୟତଃ ଅଧିକାଂଶ ସମୟରେ ଗରମ ରହୁଛି, ତ ମାନେ ଶୀତର ପ୍ରଭାବ ବର୍ଷାର ପ୍ରଭାବ ପ୍ରାୟ କମ ରହୁଛି, ବର୍ଷ ସାରା ପ୍ରାୟ ଉଷ୍ମତାର ପ୍ରଭାବ ଅଧିକ ରହୁଛି, ତ ଆମର ଏଇ କେବିକେ ଅଞ୍ଚଳ ପାଇଁ କୋଉ କିସମର ଗାଈ ହେଲେ ଚାଷୀ ଭାଇ ଭଉଣୀ ମାନେ ଅଧିକ ଲାଭ ପାଇପାରିଥାନ୍ତେ?
3: ଏଇଟା ଆପଣ ସବୁ କରିପାରିବେ, ଯେମିତି ରେଡ୍ ସିନ୍ଧି ଗାଈ ଅଛନ୍ତି ତାଙ୍କୁ ବି ରଖିପାରିବେ, ଏ ଆଟମୋସ୍ଫିୟର ପାଇଁ ବି ସେମାନେ ସୁଟେବୁଲ ରହିବେ। ଆପଣ କ୍ରସବ୍ରେଡ୍ ଜର୍ସି ବି ରଖିପାରିବେ।
2: ସେଇ ଗାଈ ଗୁଡାକ ଆମକୁ ପାଖାପାଖି କେତେ ଟଙ୍କା ଦରରେ ଆଉ ସେଇ କିସମର ଗାଈ ପାଇବା ପାଇଁ ଆମେ କାହା ସହିତ ଯୋଗାଯୋଗ କରିବାକୁ ପଡିବ ମ୍ୟାଡମ?
3: ଦେଖନ୍ତୁ, ଯଦି ଏମକେୟୁଆର କରୁଛନ୍ତି, ଏବେ ଆଉ ତ ଅନ୍ୟ ଯୋଜନା ନାହିଁ, ଯଦି ଏମକେୟୁଆର କରୁଛନ୍ତି ତ ତାହେଲେ ଗୋଟିଏ ଗାଈକୁ 58,000 ଖଣ୍ଡେ ପଡିବ। ଆମେ ଗୋଟେ ଗାଈର ରେଟ୍ କେମିତି ପକଉଛୁ ପ୍ରଥମେ ଜାଣିବା, ଗୋଟେ ଲିଟରକୁ 3,500, ମାନେ ଆପଣ ଯଦି ଗୋଟେ 10 liter ଗାଈ ଗୋଟେ କିଣିବେ ତାହେଲେ ତାର ଦାମଟା ହବ
2: 35,000
3: ଭିତରେ ରହିବ। ତ ସେଇ ହିସାବରେ, ଆଉ ଯଦି ଆପଣ ଜଣେ ଚାଷୀ ସେମିତି ବଡ ଫାର୍ମରେ କରିବ ତାହେଲେ ତ ତାର କିଛି ଲାଭ ପାଇପାରିବ ନା, ସେଥିପାଇଁ ଏମକେୟୁରୁ ଆପଣ ଫର୍ମ ଫିଲେଇକି ଲୋନ୍ ଆପ୍ଲାଏ କରିପାରିବେ।
2: ଆଚ୍ଛା, ଆମର ଚାଷୀ ଭାଇ ଭଉଣୀ ମାନେ ଏହା ତ କିଛି କିଛି ଯଦି ଅଳ୍ପ କିଛି ଗାଈ ରଖିଥିବେ ସେମାନେ ୟା ପାଇଁ କିଛି ପ୍ରଶିକ୍ଷଣ ବ୍ୟବସ୍ଥା ଅଛି କି ମ୍ୟାଡମ କୋରାପୁଟ ଜିଲ୍ଲାରେ?
3: ହଁ ହଁ, ପ୍ରତି ବର୍ଷରେ ଆମର କିଛି ନହେଲେ 2-3 ଟ୍ରେନିଂ ହଉଛି, ଆୱାରନେସ୍ ଟ୍ରେନିଂ ଗୁଡାକ
2: ନେଇପାରିବେ
3: ପ୍ରାୟ ପ୍ରତି ବର୍ଷରେ ଆୱାରନେସ୍ ଟ୍ରେନିଂ ଗୁଡାକ ହଉଛି ପ୍ରତି ବ୍ଲକ ରେ ହଉଛି।
2: ଆଚ୍ଛା ମ୍ୟାଡମ। ହଁ ମ୍ୟାଡମ, ଆଚ୍ଛା ଯଦି

0: ସେମାନେ ରଖିଲେ ତ ବର୍ତ୍ତମାନ ତ ବର୍ଷା ଦିନ ଚାଲିଛି, ତ ବର୍ଷା ଦିନେ ସ୍ୱତନ୍ତ୍ର ଭାବରେ ଗାଈ ଗୋରୁ ମାନଙ୍କର କେମିତି କଣ ଯତ୍ନ ସେମାନେ ନେଇପାରିବେ, ଆମର ଚାଷୀ ଭାଇ ଭଉଣୀ ସଚେତନ କଣ ହେଇପାରିବେ ମ୍ୟାଡମ, କଣ ପଦକ୍ଷେପ ନେଇପାରିଲେ?
1: ଯେଉଁମାନଙ୍କର ବି ଗାଈ ଗୋରୁ ଛେଳି ମେଣ୍ଢା ଅଛନ୍ତି, ଯେହେତୁ ଆରମ୍ଭ ହେଲେ ଗୋଟେ ଆଟମସ୍ଫିୟର ଚେଞ୍ଜ ହଉଛି, ସେଥିପାଇଁ ଆନିମଲ ଯିଏ ବି ରହୁଛନ୍ତି ଛେଳି ମେଣ୍ଢା ହଉଛି, ଆମର ଗୋଟେ ଯୋଉ ଇମ୍ୟୁନିଟିଟା କମ ଥାଏ, ଏଇଟା ସଡନ ଯୋଉ ଆଟମସ୍ଫିୟର ଚେଞ୍ଜ ହେଇଯିବ, ବର୍ଷା ଖରା ହଉଥିବ ତାପରେ ବର୍ଷା ହେଇଯାଏ, ତ ଏଇ ଟାଇମରେ ବଡିର ଗୋଟେ ଇମ୍ୟୁନିଟି ଷ୍ଟାମିନାଟା କମିଯାଏ, ସେଥିପାଇଁ ଆମେ ପ୍ରତିଷେଧକ ବ୍ୟବସ୍ଥା ରଖିଛୁ ଗାଈ ଗୋରୁଙ୍କୁ ବର୍ଷା ଆରମ୍ଭରୁ କିମ୍ବା ଯୋଉ ଶୀତ ଆରମ୍ଭ
0: ଟୀକାକରଣ ବ୍ୟବସ୍ଥା ରହିଛି ସ୍ୱତନ୍ତ୍ର ଭାବରେ
1: ଟୀକାକରଣ କରାଉ। ଟୀକାକରଣ ତ ସମସ୍ତେ ଜାଣିଥିବେ, କିଛି ବି ଚାଷୀ ମାନେ ହଁ ବ୍ୟବସ୍ଥା ରହିଛି,
0: ସେମାନେ ଯୋଗାଯୋଗ କଲେ ସେ ସୁବିଧା ପାଇପାରିବେ।
1: ବୀଜାଣୁ ବା ଭୂତାଣୁ ଜନିତ ରୋଗ ନା, ଏବେ ତ ସବୁ ଆମର ଯିଏ ଲାଇଫ ଷ୍ଟକ ଇନ୍ସପେକ୍ଟର ମାନେ ଅଛନ୍ତି, ପ୍ଲସ ଏବେ ଯୋଉ ଫାଟୁଆ ଯେମିତି ରୋଗର ନିରାକରଣ ପାଇଁ ବର୍ଷରେ ଦୁଇ ଥର ବୁଷ୍ଟର ଦେଇକି ଆମେ ଟୀକାକରଣ କରିକି ସେ ରୋଗକୁ କେମିତି ନିରାକରଣ କରିବ, ଏଇଟା ଗୋଟେ ସେଣ୍ଟ୍ରାଲର ପ୍ରୋଗ୍ରାମ ଚାଲିଛି, ଯୋଉଥିରେ ଆମେ ଫ୍ରି ଅଫ କଷ୍ଟରେ ମଧ୍ୟ ସେଇ ଭ୍ୟାକ୍ସିନ ଦିଆହଉଛି, ଫାଟୁଆ ରୋଗର ଟୀକାକରଣ କରାହଉଛି। ତ ସେଥିପାଇଁ ଚାଷୀ ନିଜେ ବି କହିବା ପଡିବ ଯେ ଆମ ଯୋଉ ଲୋକାଲ ଏରିଆରେ ଯିଏ ବି ଅଛନ୍ତି ଆମର ଷ୍ଟାଫ ଅଛନ୍ତି, ତାଙ୍କୁ ସେ କହିପାରିବେ, ହଁ ଭେଟନାରୀ ଅଫିସରଙ୍କୁ କହିପାରିବେ ଯେ ବର୍ଷା ଆରମ୍ଭ ପୂର୍ବରୁ ମେନରେ ଆମ ଜୁନ ମାସ ବେଳକୁ ଆମର ସାହାଣ ଏବଂ ବଜବଜିଆ ଟୀକାକରଣ ଗାଈ ଗୋରୁଙ୍କୁ କରେଇଦେବା କଥା। ଛେଳିମାନଙ୍କର ମଧ୍ୟ ଛେଳିର ବି ଅଛି, ଛେଳିର ବି ବହୁତ ରୋଗ ଅଛି ଯୋଉଦ୍ୱାରା ଛେଳି ଚାଷୀ ବହୁତ କ୍ଷତିରେ ଯାଆନ୍ତି, ତ ସେମାନଙ୍କର ବି ଟୀକାକରଣ ସମୟ ଅନୁସାରେ ସବୁ ଡାକ୍ତରଖାନାରେ ବି ଲେଖା ହେଇଛି କୋଉ କୋଉ ଟାଇମରେ କୋଉ ଟୀକା ଦିଆଯାଏ, ସେଗୁଡାକର ଲାଭ ଉଠେଇ ପାରିବେ ଚାଷୀ।
0: ଆଚ୍ଛା ମ୍ୟାଡମ, ସେମାନଙ୍କର ଖାଦ୍ୟ ପରିଚାଳନା ହିସାବରେ ସେମାନଙ୍କୁ କୋଉ ଟାଇପ୍ ର ଖାଦ୍ୟ ଆଉ ମାନେ ସେମାନେ, ଆମର ତ ପ୍ରାୟ ଗାଁ ଗହଳି ମାନଙ୍କରେ ଘାସ ମିଳିଯାଉଛି, ତା ସହିତ ସେମାନେ ଅଧିକ କ୍ଷୀର ଆମେ ଯଦି ସେମାନଙ୍କ ଠାରୁ ଉତ୍ପାଦନ କରିବା, ତ କୋଉ ହିସାବରେ ଖାଦ୍ୟ ସେମାନଙ୍କର ପରିଚାଳନା କଲେ ଭଲ ଥିବ ମ୍ୟାଡମ? ଖାଦ୍ୟ
1: ଦାନା ତ ମିଳିଯାଉଛି, ଦାନା ଜୟପୁରରେ ହଉ କିମ୍ବା ଦୋକାନ ବି ଅଛି, ସେଥିରେ
0: ଗୋ ଖାଦ୍ୟ ବି ମିଳିଛି।
1: ଦାନା ମିଳୁଛି, ଆଉ ଘାସ ଚାଷ କରିକି ମଧ୍ୟ, ଘାସ ଚାଷ ପାଇଁ ମଧ୍ୟ ସରକାରଙ୍କର ବହୁତ ପ୍ରୋତ୍ସାହନ ଅଛି, ଏକରକୁ 12,000 rupees ସବସିଡି ହିସାବରେ ତାଙ୍କୁ ଦିଆହଉଛି, ସେମାନେ ଘାସ ଚାଷ ବି କରିପାରିବେ, ସବୁ ପ୍ରକାର ଘାସ ଚାଷ ମଧ୍ୟ ଯୋଗେଇ।
0: ଆଚ୍ଛା ମ୍ୟାଡମ, ଶେଷ ପ୍ରଶ୍ନ, ଆମର ଗାଈ ଗୋରୁ କିଛି ଯଦି ଆମର ଚାଷୀ ଭାଇ ଭଉଣୀ ଆରମ୍ଭ କରିଛନ୍ତି, ତ ସେମାନଙ୍କର ଭୟ ରହୁଛି ଯେ କୌଣସି କାରଣରୁ ଗାଈ ଯଦି ମରିଗଲା ମ୍ୟାଡମ, ଏଇ ଯୋଉ ଗାଈ
1: ଗୁଡାକ ପାଇଁ ମଧ୍ୟ ଇନ୍ସୁରାନ୍ସ ବ୍ୟବସ୍ଥା,
0: ଆଚ୍ଛା ଇନ୍ସୁରାନ୍ସ ବ୍ୟବସ୍ଥା ଅଛି ମ୍ୟାଡମ, ତା ପାଇଁ
1: ମଧ୍ୟ ବହୁତ କମ ଟଙ୍କା ଦେବାକୁ ପଡୁଛି, ସପୋଜ ଜଣେ ଏସସି ଏସଟି ବା ବିପିଏଲ କ୍ୟାଟେଗୋରି ରହୁଛି, ସେ ଯାହା ବି ପ୍ରିମିୟମ ରେଟ୍ ହବ ତାର 20% ଦେବାକୁ ପଡୁଛି। ତାର ସେ କେତେ ପ୍ରିମିୟମ ଯାହା ବାହାରିଲା ତାର 20% ଆମ ଫାର୍ମରକୁ ପେମେଣ୍ଟ କରିବାକୁ ପଡୁଛି, ଆଉ ସେଇ ବର୍ଷ ପାଇଁ ଇନ୍ସୁରାନ୍ସ କରିପାରିବେ,
0: ଯାହାଫଳରେ ସେ ଗାଈର ଯଦି କୌଣସି କାରଣ ମୃତ୍ୟୁ ହେଲା ତାର କ୍ଷତିପୂରଣ ବି ଗାଈଟି ମାନେ ଚାଷୀ ଭାଇ ପାଇପାରିବେ ସହଜରେ। ଠିକ ଅଛି ମ୍ୟାଡମ, ଆପଣ ବହୁତ ସମୟ ଆମ ସହିତ କଥା ହେଲେ, ଆପଣଙ୍କୁ ଆକାଶବାଣୀ ତରଫରୁ ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ମ୍ୟାଡମ।
1: ହଉ ଧନ୍ୟବାଦ
0: ମ୍ୟାଡମ,
2: ନମସ୍କାର। ବଢିଆ ବିଷୟରେ କହିଲେ ରେ,
3: ଦେଖ ଭାଇନା
2: ବୁଝିଲୁ କି
3: କେତେ ବ୍ୟବସ୍ଥା ଅଛି, ସବସିଡ ଅଛି, ଟୀକାକରଣ ଅଛି, ଖାଦ୍ୟ ପରିଚାଳନା ଅଛି ହେଲା, ତାପରେ ମଧ୍ୟ ଏଇ ଯୋଉ ଗୋ ସେବା ପୋର୍ଟାଲ ବୋଲି ଗୋଟେ ପୋର୍ଟାଲ ମଧ୍ୟ ଅଛି,
2: ଦେଖେ ସବୁ ଜଣାପଡ଼ିବ,
3: ସବୁ ଜଣାପଡ଼ିଯିବ, କୋଉ କିସମର ଗାଈ ଭଲ, କେତେ ଦିନରେ ଗାଈ ଗର୍ଭବତୀ ହବ, ଏଇ ସବୁ ପରିଚାଳନା ପାଗ ଅନୁସାରେ କେତେ ଆମେ ତାର ପାଣି ଦବା, ତାପମାତ୍ରା କେତେ ରହିବ ହେଲା, ହେଲେ ଆମେ ସବୁ ଜାଣିବା ଜଣେଇବା ବୋଲିକି ତ ବୈଠକ ଘରକୁ ଆସେ ଭାଇନା, ହେଲେ ଗୀତ ବାଜନା ବ୍ୟବସ୍ଥା ଗୋଟେ କରିଛ ପୁରା ବୋଲିକିରି ଏଇ ପଚାରିବି ବୋଲୁଥିଲି,
2: ଏଇଟା ଗୋଟେ ପଚାରିବା କଥା,
3: ତମେ ଟିକେ ନାଟ ଲଗତ ବ୍ୟବସ୍ଥା କରିଥିବ ନା?
2: ନାଇଁ ନାଇଁ ବୈଠକ ଘରକୁ ଆଇଛୁ ବୋଲେ ଆମର ପରମ୍ପରା ଗୋଟେ ଅଛି, ମନ ସର୍ଦ୍ଦା ହେଇଯିବାର
3: ପରଚର ହେଇଯିବାର ଅଛି, ଶୁଣିଦବା।

0: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିୟାଣା, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
1: ମୋର କୃଷକ ଭାଇ ଓ ଭଉଣୀମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
0: ତାହା କିପରି?
1: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ, 1800180551।
2: ଇଏ ନମ୍ବର କାହା ଭାଇ?
1: କୃଷକ କଲ୍ ସେଣ୍ଟରର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
0: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
1: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
2: କିନ୍ତୁ ଭାଇ, ବେଶୀ ସମୟ ଯାଏଁ କଥା ହେଲେ ବେଶୀ ପଇସା ତ ଲାଗିବ?
1: କିଛି ପଇସା ଲାଗିବନି, ମୋବାଇଲ ଦ୍ଵାରା କିମ୍ବା ଅନ୍ୟ ଫୋନ ଦ୍ଵାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡ଼ିବନି। ହଁ, ଷୋଳ ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800180551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:00। ଆଇସିସି ମହିଳା T20 ବିଶ୍ୱକପ୍ 2026 ଅନ୍ତର୍ଗତ ଇଂଲଣ୍ଡର ଏଜବାଷ୍ଟନ୍ ବର୍ମିଙ୍ଗମ୍ଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଜିନ୍ଦଗି ତେରେ ନାମ ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣନ୍ତୁ। ଗାଇଛନ୍ତି ସୁନିଧି ଚୌହାନ ଏବଂ ୱାଜିଦ୍ ଖାଁ। ଜଲିସ୍ ଶେରୱାନୀଙ୍କ ରଚନା। ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲଢ଼ାଇ ଚଳଚ୍ଚିତ୍ରରୁ। ଇନ୍ଦିବରଙ୍କ ରଚନାରୁ ଗାଇଛନ୍ତି ଅନୁ ମଲ୍ଲିକ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶ କଲେ ଅନୁ ମଲ୍ଲିକ।

ଏଥର ମାସୁକ ଚଳଚ୍ଚିତ୍ରରେ ଗୌହର କାନପୁରୀଙ୍କ ରଚନାରୁ ଶିଳ୍ପୀମାନେ ହେଲେ ଅଭିଜିତ ଏବଂ କବିତା କ୍ରିଷ୍ଣମୂର୍ତ୍ତି, ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶ୍ୟାମ ସୁନ୍ଦର।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁପମା ଦେଶପାଣ୍ଡେ ଏବଂ କିଶୋର କୁମାର। ଗୀତିକାର ହେଲେ ଫାରୁକ୍ କାଇଜର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କାଶ।

ଶୁଣୁଥିଲେ ଆଇସିସି ମହିଳାଟି ଶୁଣୁଥିଲେ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026 ଅନ୍ତର୍ଗତ ଇଂଲଣ୍ଡର ଏଜ୍ୱାଷ୍ଟନ୍ ବର୍ମିଙ୍ଗମ୍ଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କଲି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 8:30 ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତ କଥାଚିତ୍ରରୁ ଗାଇଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ ଓ କୁମାର ଶାନୁ।

ସମୁଦ୍ରଠୁ ଆହୁରି ଚପଳା ମୁଁ, ଅଳସୀ ଝରଣା ପରି। କେବେ କେବେ ସମୁଦ୍ରକୁ ଡେଇଁ ପଡ଼େ ସାଉଁଟି ଆଣେ ଶାମୁକା କଉଡ଼ି, କେବେ ପୁଣି ଧାଇଁ ବୁଲେ କଙ୍କଡ଼ା ପଛରେ। ମୁଁ କି ସତରେ ବାଲି ହରିଣୀଟିଏ, ଡେଇଁ ବୁଲେ ବାଲିରେ ବାଲିରେ, ଆଜି ଏକୁଳରେ ତ କାଲି ସେକୁଳରେ।

ତୁମେ କି ସତରେ ବାସର ରାତିର ମଧୁଚନ୍ଦ୍ରିକା ପ୍ରୀତି, ତୁମେ କି ସତରେ ବାସର ରାତିର ମଧୁଚନ୍ଦ୍ରିକା ପ୍ରୀତି, ହୃଦୟକୁ ମୋର ଛୁଇଁ ଦେଇଗଲେ ମନ ଉଠେ ମୋର ମାତି।

ଅଦିନିଆ ମେଘ ମୁଁ ଅଦିନିଆ ମେଘ ମୁଁ ଭାସୁଥାଏ ଆକାଶ ବୁକୁରେ, କେବେ ପୁଣି ବର୍ଷିଯାଏ ପର୍ବତ ଶିଖରେ। ଭାସୁଥାଏ ବର୍ଷୁଥାଏ ଧରା ଦିଏ ନା ମୁଁ କାହା।

0: into a roadside well in Solapur district this afternoon. Maharashtra Chief Minister Devendra Fadnavis expressed grief at the tragic accident. He also announced an ex gratia of 5 lakh rupees to the families of those who died in the accident. The Criminal Investigation Department or CID today interrogated Trinamool Congress MP Abhishek Banerjee for over 9 hours for his alleged involvement in the signature forgery case of party MLAs. According to sources, the agency interrogated Trinamool Congress MLA Kunal Ghosh and Abhishek Banerjee face to face at Bhavani Bhavan, the CID headquarters in Kolkata. In ICC Women's T20 World Cup, India defeated Pakistan by 64 runs in a Group A match in Edgbaston in Birmingham. India set a target of 171 runs for arch rivals Pakistan. In reply, Pakistan were all out with 106 runs in 17 overs. Earlier, opting to bat first, India posted 174-6 in their allotted 20 overs. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 11:10। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 9:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପ୍ରଚାର କରିବୁ ଦିନ 12:00। ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଲତା ଘୋଷ, ବେଣୁଧର ସୁବୁଦ୍ଧି, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, କେଶବ ଚନ୍ଦ୍ର ରାଉତ ଏବଂ ସାଥୀ। ରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ସକାଳ 6:45 ରିଞ୍ଜୋଡ଼ିରେ ଶୁଣିବେ ଭତ୍ରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବନମାଳୀ ଭତ୍ରା ଏବଂ ସାଥୀ। ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। ଏଥିରେ ଶୁଣିବେ ଶ୍ରୀ ଚରଣ ମହାନ୍ତିଙ୍କ ସହ ସାକ୍ଷାତକାର। ସୁରଲହରୀ ପ୍ରଚାର କରିବୁ ସକାଳ 8:30। ଶିଳ୍ପୀମାନେ ହେଲେ ଗୋପାଳ କୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। ସପ୍ତଧାରା କ୍ରମରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଏବଂ ଦିନ 2:15। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ପ୍ରଚାର କରିବୁ ଦିନ 1:05। ଏଥିରେ ସୀତାରେ ଧୁନ୍ ପରିବେଷଣ କରିବେ ପ୍ରଫୁଲ୍ କୁମାର ରାଉତରାୟ ଏବଂ ବେହେଲା ଧୁନ୍ ପରିବେଷଣ କରିବେ ବିଜୟ କୁମାର ସାମନ୍ତରାୟ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ସାକ୍ଷାତକାରରେ ରହିଛି ଓଡ଼ିଆ ପର୍ବପର୍ବାଣୀରେ ନାରୀଙ୍କ ଅବଦାନ ଏବଂ ପରେ ପରେ ରହିଛି